ଆକାଶବାଣୀ ରାଉରକେଲା ଶ୍ରୋତା ବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ।

ଆକାଶବାଣୀ ରାଉରକେଲା। ଆଜି ମଙ୍ଗଳବାର 1948 ଶତାବ୍ଦ ଆଷାଢ଼ 18 ଦିନ 2026 ମସିହା ଜୁଲାଇ ମାସର 7 ତାରିଖ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:58:50। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ।

ଯାହାର ହୃଦୟ ସ୍ୱଚ୍ଛ ସେ ହିଁ ପ୍ରକୃତରେ ଅମାପ ସମ୍ପତ୍ତିର ଅଧିକାରୀ। ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ହଳିରେ ସମୟ ବର୍ତ୍ତମାନ 6:00

0: କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସଙ୍କ କଣ୍ଠରେ ଶୁଣିଲେ ପୁରାତନ ରଚନା।
1: ନମସ୍କାର, ମୋର ନାମ ରବିକାନ୍ତ ମୀନା, DFO ରାଉରକେଲା।

କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସଙ୍କ କଣ୍ଠରେ ଶୁଣିଲେ ପୁରାତନ ରଚନା। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 7008248758।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 8249809672। ଶ୍ରୋତା ବନ୍ଧୁ, ବାଳକୃଷ୍ଣ ଦାସଙ୍କ କଣ୍ଠରେ ଶୁଣିଲେ ପୁରାତନ ରଚନା, ଶିଳ୍ପୀଙ୍କ କଣ୍ଠରେ ଏଥର ଆସନ୍ତୁ ଶୁଣିବା ଆଉ ଏକ ପୁରାତନ ରଚନା।

0: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
1: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
0: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
1: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
0: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
1: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
0: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
1: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
0: ମୋବାଇଲ ନମ୍ବର ପୁଣି ଥରେ 8480408924।
1: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
0: ସୌଜନ୍ୟ, ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।

କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସଙ୍କ କଣ୍ଠରେ ଶୁଣିଲେ କାଳୀଚରଣ ପଟ୍ଟନାୟକଙ୍କ ରଚନା। ଏଥର ଆସନ୍ତୁ ଶୁଣିବା ଶିଳ୍ପୀଙ୍କ କଣ୍ଠରେ ବାବାଜୀ ଚରଣ ବଳଙ୍କର।

ଶୁଣୁଥିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ ଶ୍ରୀରାମଚରିତ ମାନସ। ଆଜି ଆସନ୍ତୁ ଶୁଣିବା ଏହାର 217ତମ ଭାଗ।

ଶୁଣିଲେ ଶ୍ରୀରାମଚରିତ ମାନସ। ଆଜି ଶୁଣିଲେ ଏହାର 217ତମ ଭାଗ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ରହିଛି ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ଏବଂ ତା'ପରେ ପରେ ଆକାଶବାଣୀ ଦିଲ୍ଲୀରୁ ରହିଛି ସଂସ୍କୃତରେ ସମ୍ବାଦ।

ମୁଖ୍ୟ ଲକ୍ଷ୍ୟ ଆଏ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ରାଜ୍ୟ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପୂରାପୂରି ନିୟନ୍ତ୍ରଣଠିକ ଅଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱରର ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ଗଲାକାଲି ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିକି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ମହାନଦୀ ଦେବୀ ନଦୀ ସହିତ ରାଜ୍ୟର ଅଲଗା ନଦୀମାନଙ୍କେ ଜଳସ୍ତର ବିପଦ ସ୍ତରନୁ ତଲେ ରହିଛି। ଭିନ୍ ଭିନ୍ ବିଭାଗ ସହିତ ଜିଲ୍ଲା ପ୍ରଶାସନ ସାଙ୍ଗେ ତାଲମେଲ ରଖିକରି କେନ୍ସିଭିଲ୍ ପରିସ୍ଥିତିର ମୁକାବିଲା କରିବା ଲାଗି ସରକାର ପୂରାପୂରି ପ୍ରସ୍ତୁତ ଅଛନ୍ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କର କାର୍ଯ୍ୟାଳୟ ଗୋଟିଏ ଖାସ୍ ସମୀକ୍ଷା ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇକରି ରଥଯାତ୍ରା ବେଲ୍କେ ଲାଖ ଲାଖ ଭକ୍ତଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଲାଗି କରାଯାଇଥିବା ପ୍ରସ୍ତୁତି ବ୍ୟବସ୍ଥା ଆଉ ଜରୁରୀକାଳୀନ ସେବା ବାବଦେ ଅଧିକାରୀମାନଙ୍କ ସାଙ୍ଗେ ବିସ୍ତୃତ ଆଲୋଚନା କରିଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାରୁ ଅତିରିକ୍ତ ବିଶେଷଜ୍ଞ ଡାକ୍ତର, ନର୍ସିଂ ଷ୍ଟାଫ୍ ଆଉ ଫାର୍ମାସିଷ୍ଟମାନଙ୍କୁ ରଥଯାତ୍ରା ଦାୟିତ୍ୱ ସହିତ ଜିଲ୍ଲାର ଭିନ୍ ଭିନ୍ ଜାଗାରୁ 46 ଅଏତକା ଆମ୍ବୁଲାନ୍ସ ସେବା ଲଗାଯିବ। ଭକ୍ତମାନଙ୍କର ସୁରକ୍ଷା ଓ ସ୍ୱାସ୍ଥ୍ୟ ସେବା ସରକାରଙ୍କର ସବୁନୁ ପହିଲା ପ୍ରାଥମିକତା ଆଏ ବୋଲି ଏହି ଅବସରରେ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ଶିକ୍ଷା ଅଧିକାର ଆଇନ 2009 ଧାରା 12(1)(ଗ) ଅନୁସାରେ ଆର୍ଥିକ ହିସାବରେ ଦୁର୍ବଳ ଶ୍ରେଣୀ ଛୁଆମାନଙ୍କୁ ବେସରକାରୀ ବିଦ୍ୟାଳୟମାନଙ୍କେ ମାହାଲିଆ ପ୍ରବେଶ ଦେବା ଲାଗି 3 କ୍ଷିପ୍ର ଲଟ୍ରି ଗଲାକାଲି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟଙ୍କ କାର୍ଯ୍ୟାଳୟ ହୋଇଯାଇଛି। ମେ 2 ଜୁଲାଇ 1 ତକ ଆର୍ଟି ପାରଦର୍ଶୀ ପୋର୍ଟାଲ୍ଥି ମୋଟ 3,937 ଆବେଦନ ଆସିଥିଲା, ଯେଉଁଥିର ଭିତରୁ 3,149 ବ୍ଲକ ଶିକ୍ଷା ଅଧିକାରୀମାନେ ଯାଞ୍ଚ ଉତ୍ତରୁ ଯୋଗ୍ୟ ବୋଲି ବାଛିଥିଲେ। ଲଟ୍ରି ଜରିଆରେ 246 ଛାତ୍ରଛାତ୍ରୀଙ୍କୁ ବଛାଯାଇଛି। ବଛାଯାଇଥିବା ଛୁଆମାନେ ଆଜିଠାରୁ 15 ଭିତରେ ସମ୍ପୃକ୍ତ ବେସରକାରୀ ବିଦ୍ୟାଳୟ ମାହାଲିଆ ନାଁ ଲେଖାଇ ପାରିବେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ହେବାରକେ ଥିବା ଇଥରର ମେଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ଡିଜିଟାଲ ମୂର୍ତ୍ତି ଆଉ ଅନ୍ସ୍କ୍ରିନ୍ ଭାଲ୍ୟୁଏସନ୍ ଜରିଆ ହେବା ବୋଲି ବୋର୍ଡ ତରଫରୁ ଯୋଜନା କରାଯାଇଛି। ପରୀକ୍ଷାମୂଳକ ଭାବେ ଇଥରର ସପ୍ଲିମେଣ୍ଟାରୀ ପରୀକ୍ଷା ସହିତ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର ଉତ୍ତର ଖାତାମାନଙ୍କର ଡିଜିଟାଲ ମୂଲ୍ୟାୟନ କରାଯିବ। ଏଥିଲାଗି ବୋର୍ଡ ତରଫରୁ ପ୍ରସ୍ତୁତି ମୁଲହିଛି। ସମ୍ବଲପୁର, ଭୁବନେଶ୍ୱର ଆଉ କଟକ 3 ଜାଗାର ଡିଜିଟାଲ ମୂଲ୍ୟାୟନ ହେବା ବୋଲି ବୋର୍ଡ ତରଫରୁ ସ୍ଥିର କରାଯାଇଛି। ଏବେ 19 ମୂଲ୍ୟାୟନ ପ୍ରକ୍ରିୟା ମୂଲ ହେବା। ଏଥିଲାଗି ମୂଲ୍ୟାୟନକାରୀମାନଙ୍କୁ ବୋର୍ଡ ତରଫରୁ 2 ତାଲିମ ଦିଆଯିବ ବୋଲି ସୂଚନା ମିଳିଛି। ରାଜ୍ୟ ଗଲା ଶିକ୍ଷା ବଚନୁ ଶିଶୁବାଟିକା ମୂଲ ହୋଇଛି। ଇଥି ଛୁଆମାନଙ୍କୁ ପାଠ ପଢ଼ାବାର ଲାଗି 7,234 ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଏଥିଲାଗି ଅର୍ଥ ବିଭାଗ ତରଫରୁ ଅନୁମୋଦନ ମିଳିସାରିଛି। ରାଜ୍ୟର 45,000 ବିଦ୍ୟାଳୟ ମୂଲ ହୋଇଥିବା ଏହି ଶିଶୁବାଟିକା ଶ୍ରେଣୀଟି ଛୁଆମାନଙ୍କର ଯତ୍ନ ନେବାର ଲାଗି ଶିଶୁ ସେବିକାମାନଙ୍କୁ ଆଗନୁ ସରକାର ନିଯୁକ୍ତି ଦେଇଛନ୍। ପାଣିପାଗ, ରାଜ୍ୟ ଲଘୁଚାପ ବଲେ ହେଉଥିବା ବର୍ଷା ଆଉ 2 ତକ ଜାରି ରହିବା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଆଉ ବଲାଙ୍ଗୀର ଜିଲ୍ଲାର ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଉପରମୁଡ଼େ ଜବର ବର୍ଷା ହେବାନୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ବାରକେ ଲାଗିଛି। ଏତାକେ ନଜରଥି ରଖିକରି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ତରଫରୁ ଆଇବା ଗୁରୁବାର ଏ ବର୍ଷର ପହିଲା ବୟଡ୍ ପାଣି ଛଡ଼ାଯିବାରକେ ନିଷ୍ପତ୍ତି ନିଆଯାଇଛି। ଏଥିଲାଗି 12 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଗଲାକାଲି ରାତି 9 ତକ ଜଳଭଣ୍ଡାରର ଜଳସ୍ତର 604.41 ଫୁଟ ରହିଥିଲା। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାସହ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଗତକାଲି ସୁଦ୍ଧା ଭଦ୍ରକ ନିକଟସ୍ଥ ଆଖୁଆପଦା ବୈତରଣୀ ନଦୀରେ ଜଳସ୍ତର ବିପଦ ସଙ୍କେତର ନିକଟବର୍ତ୍ତୀ ରହିଥିଲା। ତେବେ ଆଜି ସକାଳ 6 ସୁଦ୍ଧା ଏହି ନଦୀର ଜଳସ୍ତର 17.62 ମିଟର ଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। କଟକ ମୁଣ୍ଡଳିଠାରେ ଜଳସ୍ତର ବୃଦ୍ଧି ପାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତରର ସୁପରିଚାଳନା ପାଇଁ ଆସନ୍ତା ଗୁରୁବାର ଦିନ ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ସୁବର୍ଣ୍ଣପୁରରେ ସର୍ବାଧିକ 328.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ବୈଠକରେ ବୈତରଣୀ ନଦୀର ଜଳସ୍ତର, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ, ଉଦ୍ଧାର ଓ ସ୍ଥାନାନ୍ତରଣ ବ୍ୟବସ୍ଥା, ଆଶ୍ରୟସ୍ଥଳ, ରିଲିଫ୍ ସାମଗ୍ରୀ ଏବଂ ଉଦ୍ଧାରକାରୀ ଦଳର ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍ତର ଓଡ଼ିଶା ପାଇଁ ଏକ ନୂତନ ଟ୍ରେନ୍ ସେବା ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ଉତ୍ତର ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ସୁଧାର ଆଣିବା ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ, ଦକ୍ଷିଣ ଓ ଉପକୂଳ ଓଡ଼ିଶା ଭଳି ଉତ୍ତର ଓଡ଼ିଶାରେ ମଧ୍ୟ ରେଳ ସେବାର ସମ୍ପ୍ରସାରଣ କରାଯିବ ବୋଲି ସେ କହିଛନ୍ତି। ସମଗ୍ର ରାଜ୍ୟରେ ରେଳ ନେଟୱାର୍କ ବିସ୍ତାର ଏବଂ ଉନ୍ନତ ଯାତ୍ରୀ ସେବା ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଭୁବନେଶ୍ୱର କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ବନ ମହୋତ୍ସବ ସପ୍ତାହ ଅବସରରେ ଶ୍ରୀ ମାଝି ନିଜ ବାର୍ତ୍ତାରେ କହିଛନ୍ତି, ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରା ରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ଏକ ପେଡ଼ ମା କେ ନାମ ଅଭିଯାନରେ ଚାରାରୋପଣ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ 2-ଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣାସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶିକ୍ଷା ଅଧିକାର ଆଇନ 2009 ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀର ଶିଶୁମାନଙ୍କୁ ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷା ପାଇଁ ତୃତୀୟ ପର୍ଯ୍ୟାୟ ଲଟେରୀ ପ୍ରକ୍ରିୟା ଶେଷ ହୋଇଛି। ମୋଟ 3,937 ଜଣ ଏଥିପାଇଁ ଆବେଦନ କରିଥିଲେ। ସେଥିମଧ୍ୟରୁ 3,148 ଆବେଦନ କାଏମ ରହିଥିଲା। ତେବେ ଲଟେରୀ ମାଧ୍ୟମରେ 2,446 ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଚୟନ କରାଯାଇଛି। ଚୟନିତ ଛାତ୍ରଛାତ୍ରୀ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ନିଃଶୁଳ୍କରେ ନାମ ଲେଖାଇ ପାରିବେ। ମାଲକାନଗିରି ଜିଲ୍ଲାର ସମସ୍ତ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ

0: କରିବା ନେଇ ଜିଲ୍ଲାପାଳ ପ୍ରଥମ ସହ ରବୀନ୍ଦ ରାଜଶିର୍କଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରତ୍ୟେକ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ନିୟମିତ ଜଳ ଗୁଣବତ୍ତା ପରୀକ୍ଷା, ଜଳ ବିଶୋଧନ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଚାରାରୋପଣ କରିଥିଲେ। ଏହି ଅବସରରେ ସେ ପ୍ରତ୍ୟେକ ପରିବାରକୁ ନିଜ ମାଙ୍କ ନାମରେ ଅତିକମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ। ମାଲକାନଗିରି ବ୍ଲକର ମାର୍କାପଲ୍ଲୀ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ 72 ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ମାର୍କାପଲ୍ଲୀ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗସ୍ତ କରି ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ। ଭଦ୍ରକ ସଂସ୍କୃତି ଭବନରେ ବିଶିଷ୍ଟ ଜନନାୟକ ଓ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 125ତମ ଜୟନ୍ତୀ ପାଳିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ ଓ ଅବଦାନ ଉପରେ ଆଧାରିତ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ମାଳତୀ ପାଟପୁର ଏବଂ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ 8 ମେମୁ ଟ୍ରେନ୍ ଚଳାଚଳକୁ ଆଜି ପାଇଁ ବାତିଲ କରାଯାଇଛି। ଖୋର୍ଦ୍ଧା ରୋଡ୍ ପୁରୀ, ପୁରୀ ଖୋର୍ଦ୍ଧା ରୋଡ୍, କଟକ ପୁରୀ, ପୁରୀ କଟକ, ଭଦ୍ରକ କଟକ, କଟକ ଭଦ୍ରକ, କଟକ ପାରାଦୀପ ଏବଂ ପାରାଦୀପ କଟକ ମେମୁ ଟ୍ରେନ୍କୁ ବାତିଲ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଆସନ୍ତୁ ଶୁଣିବା ବୃକକ୍ରି ପଥର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରଞ୍ଜିତ ଆଚାର୍ଯ୍ୟ।
2: ମନୁଷ୍ୟ ଶରୀରର ପେଟର ତଳ ଭାଗରେ 2 ବୃକକ୍ ଅବସ୍ଥିତ। ଏହା 2 ସିମ୍ବଜି ପରି ଦୃଶ୍ୟମାନ। ଏହା ଅଶୁଦ୍ଧ ପାଣିକୁ ଛାଣି ମୂତ୍ର ଦ୍ୱାରା ଦେଇ ନିର୍ଗତ କରିବାର ଭୂମିକା ଗ୍ରହଣ କରିଥାଏ। ବୃକକ୍ର ପଥର ସମସ୍ୟାକୁ ନେଇ ଆମେ ଆଜି ଆଲୋଚନା କରିବା। ପରିସ୍ରାକୁ ଅଧିକ ସମୟ ବନ୍ଦ କରି ରଖିଲେ ବା ଅନିୟମିତ ଖାଦ୍ୟ ଖାଇଲେ ଏହି ରୋଗ ହୋଇଥାଏ। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲେ ଏହି ରୋଗ ମଧ୍ୟ ହୋଇଥାଏ। କମ୍ ମାତ୍ରାରେ ପାଣି ପିଇଲେ ଏହି ରୋଗ ମଧ୍ୟ ହୋଇଥାଏ। ଏହି ରୋଗ ପ୍ରାୟତଃ 40 ଅଧିକ ଲୋକଙ୍କ ପାଖରେ ଦେଖାଯାଇଥାଏ। ବୃକକ୍ ପ୍ରଦାହର ପ୍ରାରମ୍ଭିକ ଲକ୍ଷଣ ଗୁଡ଼ିକ ହେଲା ପୋକ କାମୁଡ଼ିଲା ପରି ଏବଂ ଚାପ ହେଲା ପରି ବୃକକ୍ ପାଖରେ ଯନ୍ତ୍ରଣା ହୁଏ। ବୃକକ୍ ଭଲ ଭାବରେ କାମ କରେ ନାହିଁ। ପରିସ୍ରାରେ ଆଲ୍ମିନିୟମ୍ ସହିତ ଅନ୍ୟାନ୍ୟ ଦ୍ରବ୍ୟ ଥାଏ। ପରିସ୍ରା ତାତିଲା, କଳା, ଲାଲ ସହିତ ଧଳା ମଳ, ନାଲି ଓ ପରିଷ୍କାର ପରିସ୍ରା ବନ୍ଦ ହୋଇଯାଏ। ବୃକକ୍ ପାଖରେ ଅତ୍ୟଧିକ ସମ୍ବେଦନଶୀଳତା ଏବଂ ତା ସହିତ ଗୁଳିବିନ୍ଧ ପରି ଯନ୍ତ୍ରଣା ହୁଏ। ପରିସ୍ରା କଲାବେଳେ ଯନ୍ତ୍ରଣା ହୁଏ। ବୃକକ୍ର ତରୁଣ ପ୍ରଦାହ ଏବଂ ତତ୍ ସହିତ ପରିସ୍ରାରେ ଆଲ୍ମିନିୟମ୍ ପଡ଼େ। ଯେକୌଣସି ପ୍ରକାରର ବୃକକ୍ ପୀଡ଼ା ହେଲେ ବୃକକ୍ରେ ମୃଦୁ ଯନ୍ତ୍ରଣା ଓ ପରିଷ୍କାର ପରିସ୍ରା ବନ୍ଦ ହୁଏ। ବମନନ୍ଥ ପରି ବାନ୍ତି କରେ, ଶୀତ ଶୀତ ଲାଗେ, ବହୁ କଷ୍ଟରେ ପରିସ୍ରା କରେ। ବୃକକ୍ରେ ରକ୍ତାଧିକ ସହିତ ଲଘୁ ଯନ୍ତ୍ରଣା, ପାଉଁଶ ରଙ୍ଗର ପରିସ୍ରା, ବୃକକ୍ ଓ ମୂତ୍ରାଶୟ ଓ ମୂତ୍ର ପଥରର ଭୟଙ୍କର ପୋଡ଼ାଜଳ ହୁଏ। ବସିଲା ବେଳେ ବୃକକ୍ରେ ଚାପ ପଡ଼େ କିନ୍ତୁ ଚାଲିଲା ବେଳେ ଭଲ ଲାଗେ। କଠିନତା ସହିତ ବୃକକ୍ ପାଖରେ ଭାରି ଭାରି ଲାଗେ। ବୃକକ୍ ଜନିତ ରୋଗ ଦ୍ୱାରା ଶୋଥ ଅଣ୍ଟାରେ ଯନ୍ତ୍ରଣା ହୁଏ। ପରିସ୍ରା ବହୁ ପରିମାଣରେ କମିଯାଏ ବା ବନ୍ଦ ହୋଇଯାଏ। ପ୍ରଥମ ଅବସ୍ଥାରେ ଜିଭ ପରିଷ୍କାର ଓ ଲାଲ ଦିଶେ କିମ୍ବା ଜିଭରେ ପ୍ରଲେପ ଚକା ଚକା ହୋଇ ବାହାରେ। ଚର୍ମରେ ନୀଳ ନୀଳ ଦାଗ ଦିଶେ। ବୃକକ୍ ପାଖରେ ମୂତ୍ରାଶୟ ଜନିତ ଦୋଷରୁ ପ୍ରତ୍ୟେକ ନଳୀରୁ ରକ୍ତ ବାହାରେ। ପ୍ରତ୍ୟେକ 5 ପରିସ୍ରା କରେ। ସବୁ ସମୟରେ ପରିସ୍ରା ଠୋପାଠୋପ ହୋଇ ପଡ଼େ, ନିଆଁ ପରି ପୋଡ଼ାଜଳା କରେ। ପରିସ୍ରା କରିବା ପାଇଁ ପ୍ରବଳ ଇଚ୍ଛା ହୁଏ। ମଳତ୍ୟାଗ କଲାବେଳେ କଷ୍ଟରେ ରକ୍ତଯୁକ୍ତ ପରିସ୍ରା ହୁଏ, ଗଭୀର ଭାବରେ ପୋଡ଼ାଜଳା ସହିତ କୁନ୍ଥାଏ। ରୋଗୀ ଦୁର୍ବଳ ଅନୁଭବ କରେ କିନ୍ତୁ ତାର କାରଣ ଜାଣିପାରେ ନାହିଁ। ସ୍ତ୍ରୀ ଜନନେନ୍ଦ୍ରିୟରେ ମଧ୍ୟ ଏ ରୋଗ ସୃଷ୍ଟି ହୁଏ। ବୃକକ୍ର କ୍ଷତ ଯୋଗୁଁ ପରିସ୍ରା ତ୍ୟାଗରେ ବାଧା ସୃଷ୍ଟି ହୁଏ ବା ବେଶୀ ପରିମାଣରେ ପଥର ଜମା ହୁଏ। ଏଗୁଡ଼ିକ ଛୋଟ ବୃକକ୍ରୁ ମୂତ୍ରନଳୀ ବାଟ ଦେଇ ମୂତ୍ରାଶୟକୁ ଯାଏ। ଏହି ରୋଗ ଚିକିତ୍ସା କରିବା ପୂର୍ବରୁ ନିକଟସ୍ଥ ହୋମିଓପାଥିକ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଏହି ଔଷଧ ବ୍ୟବହାର କରିପାରିବେ। ବୃକକ୍ରେ ଯଦି 2-5 ପଥର ହୋଇଥାଏ, କାଲିକାରିଆ କାର ଓ ସରିଷା ପରିଲା ଦିନକୁ 2 ସକାଳେ ସନ୍ଧ୍ୟାରେ ଦେଇପାରିବେ। 5 ଯଦି ଅଧିକ ମିଲିମିଟର ହୋଇଥାଏ, ଏଲିୟମ୍ ସଫା ବାର୍ବେରିସ ଆକ୍ୟୁଫେଲିୟମ୍ ଦିନକୁ 2 ସକାଳେ ସନ୍ଧ୍ୟାରେ ଦେଇପାରିବେ। ରୋଗୀକୁ ଅଣ୍ଡା,

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି, କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଓମସ୍କ ସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଲେ ସ୍ପେନ୍ ଏବଂ ଇଂଲଣ୍ଡ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା 4 ଦିନ ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ଏଥିସହ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଇଣ୍ଡୋନେସିଆ ଗସ୍ତର ଦ୍ୱିତୀୟ ଦିବସରେ ଆଜି ଶ୍ରୀ ମୋଦି ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ଦ୍ୱାରା ଆୟୋଜିତ ଏକ ଭୋଜି ସମାବେଶରେ ଯୋଗଦେବେ। ଶ୍ରୀ ମୋଦିଙ୍କୁ ଆଜି ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ସେଠାରେ ଅତିଥି ପୁସ୍ତକରେ ସ୍ୱାକ୍ଷର କରିବେ। ଆଲୋଚନା ଅବସରରେ ଦୁଇ ଦେଶ ମଧ୍ୟରେ କେତେକ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ଏକ ସମାବେଶରେ ଯୋଗଦେବା ସହ ପ୍ରବାସୀ ଭାରତୀୟଙ୍କ ସହିତ ମତ ବିନିମୟ କରିବେ। ପାର୍ଲାମେଣ୍ଟ ରିପବ୍ଲିକ୍ ଇଣ୍ଡୋନେସିଆ କମ୍ପ୍ଲେକ୍ସଠାରେ ଶ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ସଂସଦୀୟ ସହଯୋଗ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଗତ 5 ବର୍ଷ ମଧ୍ୟରେ ସମବାୟ ମନ୍ତ୍ରଣାଳୟ ଏ କ୍ଷେତ୍ରରେ ଜଡ଼ିତ ପ୍ରାୟ 30 କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିପାରିଛି। ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟ 5ମ ପ୍ରତିଷ୍ଠା ଦିବସ ସମାରୋହରେ ଗତକାଲି ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, 2021 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ତ୍ରଣାଳୟ ସମବାୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିପାରିଛି। ସମବାୟ କ୍ଷେତ୍ରରେ ସୃଷ୍ଟି ହେଉଥିବା ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ସହିତ ପରିଚାଳନାଗତ ବିକାଶ ଏବଂ ଆହ୍ୱାନ ସମାଧାନ ଦିଗରେ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ପ୍ରଯୁକ୍ତିବିଦ୍ୟା ଆଧାରରେ ସମବାୟ ଇକୋସିଷ୍ଟମ ବ୍ୟାପକ ହୋଇଛି। 2047 ଭାରତ ସ୍ୱାଧୀନତାର ଶତବାର୍ଷିକୀ ପାଳନ ଅବସରରେ ସମବାୟ ଆନ୍ଦୋଳନ ଏକ ସମୃଦ୍ଧ ଭାରତର ଦୃଢ଼ ଭିତ୍ତିଭୂମି ଭାବେ କାର୍ଯ୍ୟ କରିବ। ଗତ 10 ଦଶନ୍ଧି ମଧ୍ୟରେ ସମବାୟ କ୍ଷେତ୍ର ବ୍ୟାପକ ହେବା ସହ 30 କ୍ଷେତ୍ରର 8,58,000 ଅଧିକ ସମବାୟ ସମାଜ ଏବଂ 32 କୋଟି ସଦସ୍ୟଙ୍କୁ ନେଇ ଏକ ସମନ୍ୱିତ ଡିଜିଟାଲ ଡାଟାବେସ୍ ସୃଷ୍ଟି କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ପ୍ରାଥମିକ କୃଷି କ୍ରେଡିଟ୍ ସମିତି ପ୍ୟାକ୍ସର ଭୂମିକା ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ଏହାର ସାଧାରଣ ସେବା କେନ୍ଦ୍ର ନାଗରିକଙ୍କୁ 300ରୁ ଅଧିକ ସେବା ପ୍ରଦାନ କରିବାକୁ ସକ୍ଷମ ହୋଇଛି। 39,000 ପ୍ୟାକ୍ସ କିଷାନ ସମୃଦ୍ଧି କେନ୍ଦ୍ରରେ ପରିବର୍ତ୍ତିତ ହେବା ସହ 600ରୁ ଅଧିକ ପ୍ୟାକ୍ସ ଜନଔଷଧି କେନ୍ଦ୍ର ପରିଚାଳନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏକ ପରିବର୍ତ୍ତନକାରୀ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଲୋକପାତ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି। ବିଶେଷକରି ଦେଶବ୍ୟାପୀ ରହିଥିବା ବହୁବିଧ ଲଜିଷ୍ଟିକ୍ ପାର୍କ, ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ

ପ୍ରତି ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବାହାରିନ୍ଠାରେ ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ବିଭିନ୍ନ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଚାରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର କାତାରରୁ ବାହାରି ବାହାରିନ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ଜୟଶଙ୍କର ବାହାରିନ୍ରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାଇବେରିଆ ଅନ୍ତର୍ଗତ ଓମସ୍କ ସ୍ଥିତ ରୁଷ୍ର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରାଯାଇଛି। ୟୁକ୍ରେନ୍ ପକ୍ଷରୁ କରାଯାଇଥିବା ଦୀର୍ଘ ଦୂରତ୍ୱ ଆକ୍ରମଣ ମଧ୍ୟରେ ଏହା ଅନ୍ୟତମ ବୋଲି କିଭ୍ର ସାମରିକ ବାହିନୀ କହିଛି। ରୁଷ୍ ମଧ୍ୟ ୟୁକ୍ରେନ୍ର ଏଭଳି ଆକ୍ରମଣକୁ ସ୍ୱୀକାର କରିଛି। ଏକ ବିବୃତ୍ତିରେ ୟୁକ୍ରେନ୍ର ଜେନେରାଲ ଷ୍ଟାଫ୍ କହିଛନ୍ତି, ୟୁକ୍ରେନ୍ ଅଧିକୃତ ଅଞ୍ଚଳଠାରୁ ପ୍ରାୟ 2,700 କିଲୋମିଟର ଦୂରରେ ଅବସ୍ଥିତ ଏହି ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରାଯାଇଛି। ତେବେ କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। କର୍ମଶାଳାରେ 200ରୁ ଅଧିକ ଅଂଶୀଦାର ଯୋଗ ଦେବାର ସମ୍ଭାବନା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣାସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଟ୍ରାଇବେକ୍ସର ଶୁଭାରମ୍ଭ ସହ ଜନଜାତି କଳା ସଂସ୍କୃତି ଭାଷା ପାରମ୍ପରିକ ଜ୍ଞାନ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଦେଶର ଚମଡ଼ା ଏବଂ ଆନୁଷଙ୍ଗିକ ଜୋତା ଓ ଚପଲ ରପ୍ତାନୀ ପାଖାପାଖି 4.5 ବିଲିୟନ୍ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଏ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। 38 ବିକଶିତ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରପ୍ତାନୀ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ୍, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଆଦି ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଚମଡ଼ା ରପ୍ତାନୀ ପରିଷଦର ଜାତୀୟ ରପ୍ତାନୀ ଉତ୍କର୍ଷତା ପୁରସ୍କାର 2024-25 ସମାରୋହକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ଇକ୍ୱେଡର ସମେତ ଅନ୍ୟ କେତେକ ରାଷ୍ଟ୍ର ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହେଉଛି। ଜାମ୍ମୁ କାଶ୍ମୀର ମିଳିତ ଆୱାମୀ କାର୍ଯ୍ୟକମିଟି JAAC ସେମାନଙ୍କର ଦାବି ପୂରଣ ନେଇ ସରକାରଙ୍କୁ 48 ଘଣ୍ଟାର ସମୟସୀମା ପ୍ରଦାନ କରିଛନ୍ତି। ଦାବି ସମ୍ପର୍କରେ କୌଣସି ନିଷ୍ପତ୍ତି ଗ୍ରହଣ କରାନଗଲେ ଆସନ୍ତା 9 ତାରିଖରେ କମିଟି ପକ୍ଷରୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ସମସ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଜାରି ରହିଥିବା ଧାରଣା ଏବଂ ପ୍ରତିବାଦ ବଳବତ୍ତର ରହିବ ବୋଲି କମିଟି ଘୋଷଣା କରିଛି। ଆସନ୍ତା 9 ତାରିଖରେ ହେବାକୁ ଥିବା ପ୍ରତିବାଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ କମିଟି ପକ୍ଷରୁ ପିଓକେ ବାସୀଙ୍କୁ ଆହ୍ୱାନ ଦିଆଯାଇଛି। ଅନ୍ୟପକ୍ଷରେ ପିଓକେ ଅଞ୍ଚଳରେ ପାକିସ୍ତାନ ସେନା ପକ୍ଷରୁ ଦମନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। 600ରୁ ଅଧିକ ନାଗରିକ ଅଧିକାର କର୍ମୀଙ୍କୁ ଗିରଫ ପ୍ରତିବାଦରେ ଆୟୋଜିତ ପ୍ରତିବାଦ ସଭାରେ ରବିବାର ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି। ଯୋଗାଯୋଗ ବ୍ୟବସ୍ଥା ପୁନଃସ୍ଥାପନ, ଖାଦ୍ୟ ଏବଂ ଔଷଧର ନିରନ୍ତର ଯୋଗାଣ, ଅଟକ ନେତାଙ୍କୁ ମୁକ୍ତ କରିବା ଏବଂ 38 ସୂତ୍ରରେ ଲିଖିତ ଚୁକ୍ତିନାମା କାର୍ଯ୍ୟକାରୀ କରିବା ଦାବି ନେଇ ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସ୍ପେନ୍ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରାଉଣ୍ଡ 16 ମ୍ୟାଚ୍ରେ ସ୍ପେନ୍ ପର୍ତ୍ତୁଗାଲକୁ 1-0 ଗୋଲ୍ରେ ପରାସ୍ତ କରି ଏହି ସଫଳତା ପାଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ମେକ୍ସିକୋକୁ 3-2 ଗୋଲ୍ରେ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ବ୍ରାଜିଲ୍ ପ୍ରତିଯୋଗିତାରୁ ବାଦ୍ ପଡ଼ିଛି। 5ଥର ବିଶ୍ୱକପ୍ ବିଜେତା ଏହି ଦଳକୁ ନରୱେ ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ 2-1 ଗୋଲ୍ରେ ପରାସ୍ତ କରିଛି। ଏହି ପରାଜୟ ବ୍ରାଜିଲ୍ର ଖ୍ୟାତନାମା ଫୁଟବଲ ଖେଳାଳି ନିଏମାର ଜୁନିୟର ଆନ୍ତର୍ଜାତିକ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଆଜି ନଟିଂହାମ୍ଠାରେ ଟ୍ରେଣ୍ଟ ବ୍ରିଜ୍ଠାରେ ଖେଳାଯିବ। ଚଳିତ 5ଟିକିଆ ସିରିଜ୍ର ଏହି ତୃତୀୟ ମ୍ୟାଚ୍ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ସିରିଜ୍ରେ ଇଂଲଣ୍ଡ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ୱିକେଟ୍ରେ ପରାସ୍ତ କରିଥିଲା। ଗୁଜରାଟ, ସୌରାଷ୍ଟ୍ର, କଚ୍ଛ, ମଧ୍ୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଉପକୂଳ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା 3ରୁ 4 ଦିନ ମଧ୍ୟରେ ଓଡ଼ିଶା ସମେତ ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତର ପୂର୍ବାଞ୍ଚଳ ଏବଂ

0: କେରଳ ମାହେ ଝାଡ଼ଖଣ୍ଡ ଜାମ୍ମୁ କାଶ୍ମୀର ଓ ଲଦାଖ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଓମସ୍କ ସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଲେ ସ୍ପେନ୍ ଏବଂ ଇଂଲଣ୍ଡ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା ଚାରିଦିନ ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା, ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ ଖେଳ ଜଗତ। ଆଜି ଏଥିରେ ରହିଛି ପୂର୍ବତନ ଜାତୀୟ ଫୁଟବଲ ଖେଳାଳି ବୈଦ୍ୟନାଥ ମିଶ୍ରଙ୍କ ସହିତ ସାକ୍ଷାତକାର, ବିଷୟ ରହିଛି ଫିଫା ୱାର୍ଲ୍ଡ କପ୍। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୁପ୍ରଭା ରାଉତ। କିନ୍ତୁ ତା ପୂର୍ବରୁ ଆସନ୍ତା ଶୁଣିନେବା ଏହି ସୂଚନା ଓ ବିଜ୍ଞାପନ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉଥରେ କହି ରଖୁଛୁ 7008248758।
2: ନମସ୍କାର, ମୋର ନାମ ରବିକାନ୍ତ ମୀନା, DFO ରାଉରକେଲା। ବନ ମହୋତ୍ସବରେ ସବୁ ଶ୍ରୋତାମାନଙ୍କୁ ଶୁଭେଚ୍ଛା ଜଣାଉଛି। ମୁଁ ବନ ମହୋତ୍ସବ ଆରମ୍ଭ ହୋଇଯାଇଛି ଆମର ଡିଭିଜନରେ ବି। DFO ଭାବରେ ମୁଁ କହିବା ଚାହୁଁଛନ୍ତି କି ଗଛ ଥାଏ ତୁ ଜୀବନ ଥାଏ, ଗଛ ଆମର ପ୍ରାଣ ଅଛନ୍ତି। ଗଛ ଲଗାଇବା କେବଳ ଏକ ସଉକ ମାତ୍ର ନାହିଁ, ଏହା ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଆମର ଏକମାତ୍ର ରାସ୍ତା ଅଛି। ଆମ ଅଗର ଗଛ ଲଗାଇବା ତ ସେ ଆମମାନଙ୍କୁ ଅକ୍ସିଜେନ୍ ଦେଇପାରିବେ, ସେ CO2କୁ ଶୋଷିତ କରିପାରିବେ। CO2 ହଉ କି କିମ୍ବା ନାଇଟ୍ରୋଜିନସ୍ ଗ୍ୟାସେସ୍ ହଉ, କିନ୍ତୁ କୋଲ୍, ଯେଉଁ ବି ପଲ୍ୟୁଟେଣ୍ଟ ଗ୍ୟାସ୍ ଅଛନ୍ତି ତାଙ୍କୁ ସେ ଶୋଷିତ କରିପାରିବେ। ସେ ସଏଲ୍ ରୋଜନ୍ ବି କମ୍ କରିପାରିବେ, ତାପରେ ସେ ସାଉଣ୍ଡ ପଲ୍ୟୁସନ୍ରେ ବି ହେଲ୍ପ କରିପାରିବେ, ତାପରେ ସେ ଗ୍ରୀନ୍ ବେଲ୍ଟ ଥାଇ ବି ଆକ୍ଟ କରିପାରିବେ କି ଗୋଟେ ଇଣ୍ଡଷ୍ଟ୍ରିଆଲ ଏରିଆ ପାଖାପାଖି ସେ ଗଛ ଲାଗିବେ ତ ସେ ଆଜ୍ ଏ ଗ୍ରୀନ୍ ବେଲ୍ଟ ବି କାମ କରିପାରିବେ କି ଲୋକମାନଙ୍କୁ ସେ ଡଷ୍ଟ ପଲ୍ୟୁସନ୍ରେ ନିବୃତ୍ତି ମିଳିବେ। ବନା ମହୋତ୍ସବରେ କେବଳ ଫଟୋ ଉଠାଇବା ପାଇଁ ଗଛ ଲଗାନ୍ତୁ ନାହିଁ, ତାହା ବଡ଼ ହେବା ପର୍ଯ୍ୟନ୍ତ ନିଜରୁ ପୁଆ ଜିଆ ତାର ହିଁ ଯତ୍ନ ନେବା ପଡ଼ିବ। ଜଙ୍ଗଲରୁ ବନ୍ୟଜନ୍ତୁ ଆମର ସମ୍ପଦ, ଆସନ୍ତୁ ମିଳିମିଶି ଏହା ସୁରକ୍ଷା କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।

0: ଆମର ଶ୍ରୋତା ବନ୍ଧୁମାନଙ୍କୁ ଆପଣ ନିଜର ପରିଚୟଟି ଟିକେ ଭଲ ଭାବରେ ଦେବେ।
1: ମୁଁ ବୈଦ୍ୟନାଥ ମିଶ୍ର। 1969 ଜିଏମ୍ କଲେଜରେ ପାଠ ପଢୁଥିଲା ବେଳେ, ସମ୍ବଲପୁର ଜିଏମ୍ କଲେଜ, ସେତେବେଳେ ମୋତେ ଚିହ୍ନଟ ମୋତେ କରିଥିଲେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର କିଛି ବ୍ୟକ୍ତି। ଆଉ ସେମାନେ ମୋତେ ଫୁଟବଲ ଖେଳ ପାଇଁ ମୋର ଦେଖି ମୋତେ ପଚାରିଥିଲେ ଯେ ଆପଣ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଚାକିରି କରିବେ କି।
0: ଆଜ୍ଞା।
1: ତ ମୁଁ ସେତେବେଳେ ଏମ୍ଏ କରୁଥିଲି, ଏମ୍ଏ ପାଠ ମୁଁ କମ୍ପ୍ଲିଟ୍ ନକରି ମଧ୍ୟ ମୁଁ ଆସିକରି ଏଠି ଯୋଗ ଦେଲି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ, ଏବଂ 33-34 ବର୍ଷ ସେଠି ଚାକିରି କଲା ପରେ ଏବେ ରିଟାୟାର କରି ମୁଁ ଛେଣ୍ଡରେ ରହୁଛି ରାଉରକେଲାର। ଆଉ ପ୍ରଥମ ମୁଁ ଜଏନ୍ କଲି ଯେତେବେଳେ 1969, ସେଇଠୁ 10-15 ପର୍ଯ୍ୟନ୍ତ ମୁଁ କଣ୍ଟିନ୍ୟୁଅସ୍ଲି ଫୁଟବଲ ଖେଳିଛି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଏବଂ ଓଡ଼ିଶା। ତନ୍ମଧ୍ୟରେ ଓଡ଼ିଶା ଭିତରେ ଯେଉଁ ଓଡ଼ିଶାରେ ଯେତେବେଳେ ସୁଯୋଗ ମିଳୁଥିଲା ସେତେବେଳେ ଓଡ଼ିଶା ପାଇଁ ବି ଖେଳୁଥିଲି।
0: ସାର୍, ବର୍ତ୍ତମାନ ତ ଆମର ଫିଫା ୱାର୍ଲ୍ଡ କପ୍ ଚାଲିଛି, ଭାରତ ତ ତା ଦେହରେ ରିପ୍ରେଜେଣ୍ଟ କରୁନାହିଁ, ତେବେ ସାର୍ ଚଳିତ ବିଶ୍ୱକପ୍ର ସମ୍ପର୍କରେ ଆପଣ କ'ଣ କହିବାକୁ ଚାହିଁବେ, ଆପଣଙ୍କର ମତାମତ କ'ଣ ରହିଛି?
1: ଏକୁ ଫିଫା ବିଶ୍ୱକପ୍କୁ ଫୁଟବଲ ମହାକୁମ୍ଭ କହୁଛନ୍ତି ଆମର।
0: ଆଜ୍ଞା।
1: ଏଇଟା ଗତ 11 ମେକ୍ସିକୋ ସିଟିର ଇଷ୍ଟାନିଓ ଷ୍ଟାଡିୟମରେ ଆରମ୍ଭ ହୋଇଛି।
0: ଆଜ୍ଞା।
1: 96 ଫୁଟବଲ ବିଶ୍ୱକପ୍ ଇତିହାସରେ ପ୍ରଥମ ଥର 3 ଦେଶ ଆମେରିକା, ମେକ୍ସିକୋ ଓ କାନାଡ଼ାରେ ଏହା ଚାଲିବ। ଫାଇନାଲ ଖେଳ ଜୁଲାଇ 19 ଅନୁଷ୍ଠିତ ହେବ। ଫୁଟବଲ ଇତିହାସରେ ଏହା ସବୁଠୁ ବଡ଼ ବିଶ୍ୱକପ୍।
0: ଆଜ୍ଞା।
1: ଆପଣ ବିଶେଷତ୍ୱ ସମ୍ପର୍କରେ ପଚାରିଲେ ନା, ମୁଁ ସେଇଟା କହୁଛି ଯେ ଏହା ସବୁଠୁ ବଡ଼ ବିଶ୍ୱକପ୍, କାରଣ 32 ଦଳ ଆଗରୁ ଖେଳୁଥିଲେ। ଏଇ ଚଳିତ ବିଶ୍ୱକପ୍ରେ ସେଟାକୁ ବଢ଼େଇ ଦେଇ 48 ଦଳକୁ ସ୍ଥାନ ଦିଆଯାଇଛି। ତାମାନେ ଆହୁରି 16 ଦଳ ଅଧିକା ଖେଳୁଛନ୍ତି। ସୋ 3 ଦେଶର 16 ଷ୍ଟାଡିୟମରେ 39 ଧରି ମୋଟ 104 ମ୍ୟାଚ୍ ଖେଳାଯିବ ଏହି ବିଶ୍ୱକପ୍ରେ। ଉଲ୍ଲେଖନୀୟ ଯେ 4 ଚମ୍ପିଅନ୍ ଇଟାଲୀ ଏହି ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହିଁ, ଓ 4 ନୂଆ ଦେଶ ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳୁଛନ୍ତି। ସେମାନେ ହେଲେ ଜୋର୍ଡାନ, ଉଜବେକିସ୍ତାନ, କ୍ୟୁରାସାଓ ଓ କପ୍ ଭେଦେ। ଗୋଟିଏ ଗ୍ରୁପରେ 4, ଏପରି 48 ଦଳକୁ 12 ଗ୍ରୁପରେ ରଖାଯାଇଛି। ଗ୍ରୁପ ପର୍ଯ୍ୟାୟ ପରେ ପ୍ରତି ଗ୍ରୁପର ପ୍ରଥମ 2 ଦଳ ଏବଂ ତୃତୀୟ ସ୍ଥାନରେ ରହିଥିବା ଶ୍ରେଷ୍ଠ 8 ଦଳ ପରବର୍ତ୍ତୀ ରାଉଣ୍ଡ ଖେଳିବେ। ଦ୍ୱିତୀୟ ରାଉଣ୍ଡରୁ ସମସ୍ତ ମ୍ୟାଚ୍ ନକ୍ଆଉଟ୍ ହୋଇଯିବ। ଜୁନ 27 ସୁଦ୍ଧା ଲିଗ୍ ପର୍ଯ୍ୟାୟରେ 68 ମ୍ୟାଚ୍ ସମ୍ପୂର୍ଣ୍ଣ ହୋଇଯିବ। ରାଉଣ୍ଡ 32 ନକ୍ଆଉଟ୍, ଏହାପରେ ସେଠାରୁ ବାହାରିଯିବେ 16 ଦଳ। ବାକି 32 ଦଳ ଭିତରେ ନକ୍ଆଉଟ୍ ପର୍ଯ୍ୟାୟ ପ୍ରତିଯୋଗିତା ହେବ। ନକ୍ଆଉଟ୍ ମାନେ ଯଦି ଆପଣ ହାରିଗଲେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବେ। ତେଣୁ ନକ୍ଆଉଟ୍ ପର୍ଯ୍ୟାୟ ଆରମ୍ଭ ହେବ 32 ଦଳ ଭିତରେ। ଏ 32 ଦଳ ନକ୍ଆଉଟ୍ ମାନେ 16 ଦଳ
0: ରହିବେ,
1: ସେମାନେ ପ୍ରି ନକ୍ଆଉଟ୍ କୁ କ୍ୱାଲିଫାଇ କରିବେ। ଏ 32 ଦଳ ତାଙ୍କର ଭିତରେ ଖେଳିଲା ପରେ ପ୍ରି ନକ୍ଆଉଟ୍ କୁ ଯିବେ, କ୍ୱାର୍ଟର ଫାଇନାଲ୍। ତାପରେ ସେମାନେ ସେଠି ଯୋଉ 16 ଦଳ ଖେଳିବେ ସେଠାରୁ 8 ଦଳ ବାଦ ପଡିଯିବେ ହାରିଲା ପରେ, ସେମାନେ ଖେଳିବେ କ୍ୱାର୍ଟର ଫାଇନାଲ୍। ଆଉ କ୍ୱାର୍ଟର ଫାଇନାଲ୍ ପରେ 4 ଦଳ ସେମାନେ ସେମିଫାଇନାଲ୍ ଖେଳିବେ, ତାପରେ ଫାଇନାଲ୍ ଖେଳ ହେବ। ଏ ଫାଇନାଲ୍ ଖେଳଟା 19 ଆମେରିକାର ମେଟଲାଇଫ୍ ଷ୍ଟାଡିୟମରେ ଖେଳାଯିବ, ଆଉ
0: ଜୁଲାଇ 19
1: ଆଉ ଏଇଟା ୟାର ବନ୍ଦ ହେଇଯିବ। ତେଣୁ ବିଶେଷତ୍ୱ ବିଷୟରେ ଯୋଉ ପଚାରିଲେ ଆପଣ, ଯେ ପ୍ରଥମ ଥର ପାଇଁ 48 ଦଳ
0: ଖେଳୁଛନ୍ତି,
1: ଆଉ ଏଇଟା 3 ଦେଶ ଆୟୋଜନ କରୁଛନ୍ତି, ଏଥିରେ ବହୁତ ଗୁଡ଼ାଏ ଅର୍ଥରାଶି ପୁରସ୍କାର ପାଇଁ ଖାଇଛି। 8,000 ରୁ ଉପରେ ପୁରସ୍କାର ରାଶି ଏଇ ଖେଳାଳି ମାନଙ୍କୁ ଦିଆଯିବ, ଖେଳର ଦଳମାନଙ୍କୁ, ଖେଳ ଖେଳାଳି ମାନଙ୍କୁ ଦିଆଯିବ। ତେଣୁ ଏଇଭଳିଆ କେତୋଟି ବିଶେଷତ୍ୱ ଏଇ ଇଏର ରହିଛି।
0: ତେବେ ସାର୍, ଆପଣ ତ ଜଣେ ବହୁତ ପୁରୁଣା ଖେଳାଳି, ଫୁଟବଲ ଖେଳ ଦେଖିବାରେ ଆପଣଙ୍କର ବହୁତ ଜ୍ଞାନ ରହିଛି, ଆଉ ଆପଣ ପ୍ରତ୍ୟେକ ଦିନ ମଧ୍ୟ ଆପଣ ଫୁଟବଲ ଦେଖୁଥିବେ, ଖେଳ ଦେଖୁଥିବେ। ବର୍ତ୍ତମାନର ଯେଉଁ କଣ୍ଟ୍ରିର ଖେଳାଳିମାନେ ଅଛନ୍ତି, ଫାଇନାଲ ଦୌଡ଼ରେ କେଉଁମାନଙ୍କୁ ଆପଣ ଆଗକୁ ଦେଖିପାରୁଛନ୍ତି ଯେ ସେମାନେ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବେ ବୋଲି?
1: ଏବେ ଦେଖନ୍ତୁ, ଏପର୍ଯ୍ୟନ୍ତ ଯେତେ ଖେଳାଯାଇଛି ସେମାନଙ୍କ ଭିତରେ ଫ୍ରାନ୍ସ ଅଛି, ନରୱେ ଅଛି, ଆର୍ଜେଣ୍ଟିନା, ବ୍ରାଜିଲ, ମୋରକୋ, ସ୍ୱିଜରଲ୍ୟାଣ୍ଡ, କାନାଡ଼ା, ମେକ୍ସିକୋ, ଦକ୍ଷିଣ ଆଫ୍ରିକା, କଲମ୍ବିଆ ଓ ଆମେରିକା। ଏମାନେ ସବୁ ପ୍ରି ନକ୍ଆଉଟ୍ କହୁନଥିଲେ, 32 ଜଣିଆ ଯୋଉ ରାଉଣ୍ଡ, 32 ରାଉଣ୍ଡକୁ ସେମାନେ ପହଞ୍ଚି ସାରିଛନ୍ତି। ଆଉ ସେଠାରେ ଏଇ ଗୁଡ଼ାକ ଯୋଉମାନେ ଅଛନ୍ତି, ଏ ଭିତରେ ଇଟାଲୀ ତ ଏ ବର୍ଷ ଖେଳୁନି, ନହେଲେ ସେଇଟା ଗୋଟେ ଭଲ ଦଳ। ଏମାନଙ୍କ ଭିତରେ ଜର୍ମାନୀ ଆସିଯିବ, ନିଶ୍ଚୟ ଆସିବ, କାହିଁକି ବହୁତ ଭଲ ଦଳ। ସ୍ପେନ୍, ବ୍ରାଜିଲ ଏଗୁଡ଼ାକ, ଫ୍ରାନ୍ସ ଏଗୁଡ଼ାକ ସବୁ ଭଲ ଭଲ ଦଳ ସବୁ। ଏଇମାନଙ୍କ ଭିତରୁ 2 ଦଳ ଫାଇନାଲକୁ ଯିବେ। 2 ଦଳରେ ଏମାନେ ସମସ୍ତେ ଏଇ ଦୌଡ଼ରେ ଅଛନ୍ତି।

0: କାହା ନା ସ୍ପେସିଫିକାଲି ଆଜି
1: ଆଜି
0: ଆଜି ଦିନରେ କହିହବନି, ଆଉ କେତୋଟି ମ୍ୟାଚ୍ ଗଲା ପରେ ହୁଏତ ଏଇଟା ଯେତେବେଳେ ନକ୍ଆଉଟ୍ ଷ୍ଟେଜ୍ କ୍ୱାର୍ଟର ଫାଇନାଲ୍ ଷ୍ଟେଜ୍ ଆସିବ ଯେତେବେଳେ ଷ୍ଟେଜ୍ ସେତେବେଳେ ହୁଏତ କୁହାଯାଇପାରେ, କିନ୍ତୁ ଏଇ ଯେଉଁ 32 ରାଉଣ୍ଡ ଖେଳଟି ଯେଉଁ ହବ, 32 ରାଉଣ୍ଡ ଖେଳ ଟିମ୍ ଖେଳିବେ, ସେମାନଙ୍କ ଭିତରେ 16 ଯେଉଁ ମ୍ୟାଚ୍ ହବ, ସେ 16 ମ୍ୟାଚ୍ଟି ବହୁତ ସଂଘର୍ଷମୟ ହବ,
1: କଡ଼ା
0: ଟକ୍କର ହବ, ଆଉ ବିପର୍ଯ୍ୟୟ ବି ହେଇଯାଇପାରେ, ବୋଲେ ଭଲ ଟିମ୍ ମଧ୍ୟ ବିଦାୟ ନେଇପାରେ ଟୁର୍ଣ୍ଣାମେଣ୍ଟରୁ, ଏଭଳିଆ ପରିସ୍ଥିତି ଅଛି, ତେଣୁ କଡ଼ା ଟକ୍କର ଅଛି ଖେଳ ପାଇଁ ବିଶ୍ୱକପ୍ରେ।
1: ତେବେ ସାର୍ ଆପଣ ଯେଉଁ କହିଲେ ଯେ ୟାଙ୍କ ଭିତରେ ତ କଡ଼ା ଟକ୍କର ଅଛି, ଦେଖିବା ସେ କ'ଣ ହେଉଛି। ସାର୍ ଭାରତ କାହିଁକି ଏତେ ତଳକୁ ପଳାଇଗଲା, କାହିଁକି ଭାରତ ବିଶ୍ୱକପ୍ ଖେଳରେ ଭାଗ ନେଇପାରିଲାନି? ଆପଣମାନଙ୍କ ସମୟରେ ଲୋକ ଫୁଟବଲ୍ ଖେଳ ଦେଖିବା ପାଇଁ ଅତି ଆଗ୍ରହ ଉତ୍ସାହ ପ୍ରକାଶ କରୁଥିଲେ, ବର୍ତ୍ତମାନ ତା ସ୍ତରଟା କାହିଁକି ସାର୍ ଏତେ ତଳକୁ ପଳାଇଗଲା? ବର୍ତ୍ତମାନ କ୍ରିକେଟ୍ ଏତେ ଉପରେ ରହିଗଲା କିନ୍ତୁ ଫୁଟବଲ୍ ତଳକୁ ପଳାଇଲା, ଏବଂ ଇଣ୍ଡିଆ କାହିଁକି ରିପ୍ରେଜେଣ୍ଟ କରିପାରୁନି ୱାର୍ଲ୍ଡ କପ୍ରେ?
0: ଆପଣ ବୋଧହୁଏ ଭାରତୀୟ ପରିପ୍ରେକ୍ଷୀରେ ଏଇଟା କହୁଛନ୍ତି, ନଚେତ୍ ବିଶ୍ୱର ସବୁଠୁ ଲୋକପ୍ରିୟ ଖେଳ ହେଉଛି, ଆଜି ମଧ୍ୟ ଲୋକପ୍ରିୟ ଖେଳ ହେଉଛି ଫୁଟବଲ। କ୍ରିକେଟକୁ ଆପଣ ଦେଖୁଛନ୍ତି, ଆପଣ IPL ଦେଖିଥିବେ, ତାପରେ ବିଭିନ୍ନ ଦେଶ ମଧ୍ୟରେ ଯେଉଁ ସିରିଜ ଯାକ ଚାଲିଛି ସେଇଟା ଆପଣ ଦେଖୁଛନ୍ତି, ବହୁତ ଲୋକ ଷ୍ଟାଡିୟମରେ ଆସୁଛନ୍ତି ଦେଖୁଛନ୍ତି, ଆପଣଙ୍କୁ TVରେ ସେଇଟା ଦେଖାଯାଉଛି, ଲୋକ ଦେଖୁଛନ୍ତି, ଆପଣ ଲାଗୁଛି ଯେ ଏଇ କ୍ରିକେଟଟା ବର୍ତ୍ତମାନ ସବୁଠାରୁ ଲୋକପ୍ରିୟ ବୋଲି, କିନ୍ତୁ ପ୍ରକୃତରେ ଆପଣ ଯଦି ଦେଖିବେ ଫୁଟବଲ ହିଁ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ। ଆଉ ଏଇ ଖେଳ ଆପଣଙ୍କୁ ଏଇ ଚଳିତ ଫିଫା ଯେଉଁଟା ବିଶ୍ୱକପ୍ ନା, ପ୍ରମାଣ କରିଦେବ ଯେ ଫୁଟବଲ ହିଁ ବିଶ୍ୱର ସବୁଠାରୁ ଆଦର ଇଏ ବା ଲୋକପ୍ରିୟ ଖେଳ। ତେଣୁ ଏବେ ଯେଉଁ ଭାରତ କଥା କହୁଛନ୍ତି, ଭାରତ ଖେଳିପାରି ନାହିଁ ବିଶ୍ୱକପ୍ ଖେଳିପାରୁ,
1: କାରଣ ସାର୍ ସବୁଥିରେ ଦେଖନ୍ତୁ ଭାରତ ରିପ୍ରେଜେଣ୍ଟ କରୁଛି ସବୁ ଖେଳରେ, ଆଥଲେଟ୍ରେ, ସବୁ ଖେଳରେ, କିନ୍ତୁ ଫୁଟବଲ କାହିଁକି ସେ ଇଏ କରିପାରୁନାହିଁ?
0: ଫୁଟବଲ ଖେଳ ପାଇଁ ସେତେଟା ଧ୍ୟାନ ବୋଧେ ଦିଆଯାଉନାହିଁ, କାରଣ ଯୋଗ୍ୟତା ପର୍ଯ୍ୟାୟ, ଏଇ ଯେଉଁ ଖେଳ ପାଇଁ ବିଶ୍ୱକପ୍ ଖେଳିବା ପାଇଁ ନା ଗୋଟେ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ରହେ, ସେ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଭାରତ ଫେଲ୍ ମାରୁଛି, ଭାରତ କେବେ ବି ଯୋଗ୍ୟତା ହାସଲ କରିପାରୁନାହିଁ, କାରଣ ଯେଉଁ ଟିମ୍ ମାନେ ଅଛନ୍ତି, ଇରାନ ହେଲା, ଇରାକ ହେଲା, ଇରାନ ହେଲା, ଜାପାନ ବି ଅଛି, ଦକ୍ଷିଣ କୋରିଆ ଅଛି, ସାଉଦି ଆରବ ବି ଅଛି, ଏମାନେ ସବୁ କିଛି ମୁସଲିମ କଣ୍ଟ୍ରି ଅଛନ୍ତି, ଆଉ କିଛି ଭାରତୀୟ ଦଳ ସେମାନଙ୍କ ସହିତ ପ୍ରତିଯୋଗିତା କରୁଛି, କିନ୍ତୁ ଗୋଟେ ଦୁଇଟା ମ୍ୟାଚ୍ ହୁଏତ ଜିତି ଯାଇଥାଇପାରେ, କିନ୍ତୁ ଫାଇନାଲକୁ କ୍ୱାଲିଫାଏ କରିପାରୁ ନାହିଁ। ତେଣୁ ଆମର ପ୍ରଥମ ଲକ୍ଷ୍ୟ ହେବା କଥା ଯେ ଏ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ଭାରତ କେମିତି ଏମାନଙ୍କୁ ହରେଇ ଫାଇନାଲ ଖେଳିବ, କାହିଁକି 48 ଟିମ୍ ଏବେ ଯେତେବେଳେ ହେଇଗଲାଣି ନା, ଏବେ ଟିକେ ସୁଯୋଗ ରହିଛି ଭାରତ ପାଖରେ, ଆଉ 4 ପରେ ଯେତେବେଳେ ହେବ ବିଶ୍ୱକପ ପରେ 100 ପୂରିବ, ଏଇ 100 ପୂର୍ତ୍ତି ବେଳକୁ ମୁଁ ଭାବୁଛି ଭାରତ ବିଶ୍ୱକପରେ ଗୋଟେ ସ୍ଥାନ ପାଇବ, ଗୋଟେ ଟିମ୍ ହିସାବରେ, ଜିତିବ ନ ଜିତିବ ବଡ କଥା, ବର୍ତ୍ତମାନ ସ୍ଥାନ ପାଇବାଟା ହଉଛି, ଖେଳିବାଟା ହଉଛି ସବୁଠୁ ବଡ କଥା। ତେଣୁ ଭାରତ ଯଦି ଖେଳିପାରନ୍ତା ଏଇ ବିଶ୍ୱକପ୍ଟି ଏଇ ଆସନ୍ତା 4 ପରେ ଯୋଉଟା ହବ, ତାହେଲେ ମୁଁ ହଉଛି ଆମ ସମସ୍ତଙ୍କ ପାଇଁ, ଆପଣଙ୍କ ପାଇଁ, ଆମର ପୁରା ସାରା ଭାରତବାସୀଙ୍କ ପାଇଁ ଏଇଟା ଗୋଟେ ଗୌରବର କଥା,
1: ଖୁସିର ଖବର ବି ହବ ସାର୍, କାରଣ ସବୁ ଖେଳରେ ଯେତେବେଳେ ସେ ରିପ୍ରେଜେଣ୍ଟ କରିପାରୁଛି ଏଇଟା ଗୋଟେ ଆମର ଦୁଃଖର ହେଇଯାଉଛି ଯେ ଫୁଟବଲଟାକୁ ସେ ରିପ୍ରେଜେଣ୍ଟ କରିପାରୁ ନାହିଁ।
0: ଦେଖନ୍ତୁ ଆଗରୁ ଆଥଲେଟିକ୍ସରେ ଆଥଲେଟିକ୍ସରେ ମେଡାଲ ପାଉନଥିଲେ, କିନ୍ତୁ ଏବେ ଅଲମ୍ପିକ ଯାଇକି ମେଡାଲ କେତେ ଯେ ମେଡାଲ ପାଉଛନ୍ତି ତାର ସେମାନେ ବହୁତ ଆଗକୁ ପଳେଇଲାଣି ଆଥଲେଟିକ୍ସ। କ୍ରିକେଟ ତ ଦେଖୁଛନ୍ତି, କ୍ରିକେଟରେ ସବୁ କ୍ଷେତ୍ରରେ ବିଶ୍ୱର ନମ୍ବର ୱାନ୍ ଭାବେ କ୍ରିକେଟରେ ଏବେ ଅଛି ଇଣ୍ଡିଆ, ଆହୁରି ଅନେକ ଖେଳ ଅଛି ଯେଉଁଠାରେ ଇଣ୍ଡିଆର ଭଲ ପରଫର୍ମାନ୍ସ ସବୁ ରହୁଛି, କେବଳ ଫୁଟବଲଟା ବାକି ଅଛି, ଏହା ଉପରେ ଟିକେ ବିଶେଷ ଧ୍ୟାନ ଦେବା କଥା, କୋଚିଂ ସେଇଭଳିଆ ହେବା କଥା, ପଇସା ଖର୍ଚ୍ଚ ହେବା କଥା, ପଇସା ଖର୍ଚ୍ଚ ନକଲେ କୌଣସି ଜିନିଷ ହୁଏ ନାହିଁ, ବଜେଟ୍ ସେଇ ଅନୁସାରେ ହେବା କଥା ତିଆରି।
2: ତେବେ ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମଟିକୁ ଆଗେଇ ନେବା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଗୀତଟିକୁ।

0: ପୁଣିଥରେ ସ୍ୱାଗତ କରୁଛି ଶ୍ରୋତା ବନ୍ଧୁ ଆମର ଆଲୋଚନାଟିକୁ।
1: ତେବେ ସାର୍, ଭାରତରେ ଓଡ଼ିଶା ଆଉ ଏସିଆରେ ଭାରତର ସ୍ଥାନକୁ ନେଇକି ଆପଣ କଣ କହିବେ?
2: ଏସିଆରେ ଭାରତର ସ୍ଥାନ ନିଶ୍ଚିତ ରୂପେ ସେମିତି କିଛି ଗୋଟେ ଖରାପ ସ୍ଥିତିରେ ନାହିଁ। ଏମାନେ ଯଦି ଏବେ ଆଉ ଟିକେ ଭଲ କରିବେ, ଟିକେ ଧ୍ୟାନ ଦେବା ପାଇଁ ଯେଉଁଟା ମୁଁ କହୁଥିଲି ଯେ ଏହା ଉପରେ ଟିକେ ପଇସା ଖର୍ଚ୍ଚ କରି ପିଲାମାନଙ୍କୁ ଏଇ ଯେଉଁ ସ୍କୁଲ ଗୁଡ଼ାକ ଫୁଟବଲ କୋଚିଂ ସେଣ୍ଟର ଗୁଡ଼ାକ ହେଲାଣି ଭାରତରେ, ତାପରେ ଫୁଟବଲ ଲିଗ୍ ନାମରେ ଗୋଟେ ଚାଲିଛି, ତ ସେଇଟା ହେବା ଦ୍ୱାରା କ'ଣ ହେଉଛି, ଭଲ ଭଲ ପିଲା ବାହାରୁଛନ୍ତି ଫରେନ୍ରୁ ବି ପିଲାମାନେ, ସେମାନଙ୍କୁ ଡାକି ଏଇ ଲିଗ୍ରେ ସୁଯୋଗ ଦିଆଯାଉଛି, ସେମାନଙ୍କଠୁ ଏମାନେ କିଛି ଶିଖୁଛନ୍ତି। ମୋତେ ଲାଗୁଛି ଆସନ୍ତା 4 ବର୍ଷ ଭିତରେ ଭାରତ କିଛି ନା କିଛି ନିଶ୍ଚୟ କରିବ। ସେ ତୁଳନାରେ ଓଡ଼ିଶା, ଭାରତର ପରିପ୍ରେକ୍ଷୀରେ ଓଡ଼ିଶାର ସ୍ଥାନ ବି ବହୁତ ଆଗକୁ ବଢ଼ୁଛି, ଧୀରେ ଧୀରେ ଓଡ଼ିଶାର ଖେଳ ବି ବହୁତ ଆଗକୁ ବଢ଼ୁଛି। କାହିଁକି ଫୁଟବଲ ଲିଗ୍ ଯେଉଁଟା ଚାଲିଛି, ଇଣ୍ଡିଆନ୍ ଫୁଟବଲ ଲିଗ୍, ସେଠାରେ ଓଡ଼ିଶାର ସ୍ଥାନ ଖୁବ୍ ଭଲ।
1: ଆଚ୍ଛା, ତେବେ ସାର୍, ଆମର ଯେଉଁ ମହିଳା ଖେଳାଳିମାନେ ଅଛନ୍ତି ଫୁଟବଲରେ, ସେମାନଙ୍କ ସମ୍ପର୍କରେ ଆପଣଙ୍କର ମତ କ'ଣ ରହିଛି, କେମିତି କ'ଣ ତାଙ୍କର ପୋଜିସନ ରହିଛି?
2: ମହିଳା ଖେଳାଳିମାନେ ମୁଁ ତ କହିବି ପୁରୁଷ ଖେଳାଳିମାନଙ୍କ ଅପେକ୍ଷା ଆହୁରି ଆଗରେ ଅଛନ୍ତି। ତାଙ୍କର ଯେଉଁ ଧ୍ୟାନ ଗୋଟେ ଜିନିଷ କରିବା ପାଇଁ ତାଙ୍କର ଯେଉଁ କନସେନଟ୍ରେସନ ଥାଏ ସେଇଟା ସେମାନଙ୍କର ଅଧିକ ପୁରୁଷମାନଙ୍କ ଅପେକ୍ଷା। ସେମାନେ ବହୁତ ସୁନ୍ଦର କରୁଛନ୍ତି, ଭଲ ଖେଳୁଛନ୍ତି, ଏବଂ ତାଙ୍କର ଏବେ ଓଡ଼ିଶା ଟିମ୍ ହେଉ ବା ଭାରତ ଦଳ ହେଉ, ବାହାରେ ଖେଳୁଛନ୍ତି, ଦେଶ ବାହାରେ, ଏବଂ ଓଡ଼ିଶା ଦଳ ବି ଭାରତ ଭିତରେ ଖେଳୁଛି। ତେଣୁ ଏମାନେ 2ଟି ଯାକ ଦଳ, ମହିଳା ଦଳ ଏ 2ଟାର ଭଲ କରୁଛନ୍ତି ସେମାନେ, ଏବଂ ଆଗାମୀ ଦିନରେ ଆହୁରି ଉପରକୁ ଯିବେ, ଭଲ କରିବେ ବୋଲିକି ମୁଁ ଆଶା କରୁଛି।
1: ତେବେ ସାର୍, ଆମ ରାଜ୍ୟ ତଥା ଦେଶର ଯୁବ ଖେଳାଳିମାନଙ୍କୁ ଆପଣ

0: ତରଫରୁ କ'ଣ ଉପଦେଶ ରହିବ ଆମର ଖେଳକୁ ନେଇକି?
1: ଯୁବ ଖେଳାଳିମାନେ କେବଳ ଖେଳ ଉପରେ କନ୍ସେନ୍ଟ୍ରେଟ୍ କରନ୍ତୁ, ତାଙ୍କୁ ବିଭିନ୍ନ ହଷ୍ଟେଲ୍ ଗୁଡ଼ାକରେ ତାଙ୍କୁ ସୁଯୋଗ ଦିଆଯାଉଛି, ଫୁଟବଲ୍ ସ୍କୁଲ୍ ଗୁଡ଼ାକ ଯେଉଁଟା ତିଆରି ହେଇଛି, ଏକାଡେମୀ ଗୁଡ଼ାକ ଯେଉଁ ତିଆରି ହେଇଛି, ସେଠି ସେମାନଙ୍କୁ ସୁଯୋଗ ଦିଆଯାଉଛି, ସେମାନେ ଖେଳ ଉପରେ କନ୍ସେନ୍ଟ୍ରେଟ୍ କରନ୍ତୁ, ପାଠ ସହିତ ଖେଳ, ମୁଁ କହୁନି ଯେ କେବଳ ଖେଳ ଖେଳନ୍ତୁ, ପାଠ ସହିତ ଖେଳ ଉପରେ କନ୍ସେନ୍ଟ୍ରେଟ୍ କରନ୍ତୁ, ଦୁଇଟା ଯାକ ବାଲାନ୍ସ କରିକି ସେମାନେ ଯଦି କରିବେ ତାହେଲେ ଭବିଷ୍ୟତରେ ସେମାନେ ଉପରକୁ ଉଠିବେ, ତାଙ୍କୁ ଭଲ ସୁଯୋଗ ମିଳିବ, ଚାକିରି ବାକିରି କ୍ଷେତ୍ରରେ ବି ସେମାନେ ସୁଯୋଗ ପାଇବେ, ଏବଂ ଏହି ଖେଳକୁ ଦେଖିକି ସେମାନେ, ମୁଁ ଯେମିତି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ମୋର ଖେଳକୁ ଦେଖି ମୋତେ ଚାକିରି ଦେଇଥିଲା, ଠିକ୍ ସେହିଭଳି ଚାକିରି ବାକିରିର ସୁବିଧା ମଧ୍ୟ ଆଜିକାଲି ଅଛି ଏବଂ ସେମାନେ ପାଇବେ, ତେଣୁ ସେମାନେ ଗୋଟେ ଏକାଗ୍ର ଚିତ୍ତରେ ଯଦି ସେମାନେ କାମ କରିବେ ଆଉ ପରିଶ୍ରମ କରିବେ ତାହେଲେ ଭବିଷ୍ୟତରେ ଭଲ ଖେଳିବେ, ଭଲ ଚାକିରି ମିଳିବ, ଭଲ ସୁଯୋଗ ମିଳିବ ଜୀବନରେ, ଭାରତ ପାଇଁ ଖେଳିବେ, ବିଶ୍ୱକପ୍ର ସୁଯୋଗ ଏବେ ଆସୁଛି ଧୀରେ ଧୀରେ, ସେ ବିଶ୍ୱକପ୍ରେ ମଧ୍ୟ ସେମାନେ ସ୍ଥାନ ପାଇବେ, ତେଣୁ ଖେଳୁଆଡ଼ ମନୋଭାବ ଧରିକିରି ରଖିକିରି ସେମାନେ ଯଦି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବେ ଆଉ ଅଭ୍ୟାସ କରିବେ, ପରିଶ୍ରମ କରିବେ, ତାହେଲେ ଆଗକୁ ବଢ଼ିବେ, ତେଣୁ ମୁଁ ଏହା ହିଁ ମୋର ସେମାନଙ୍କ ପାଇଁ ଉପଦେଶ ହେବ, କାରଣ ପରିଶ୍ରମ ହିଁ ସଫଳତାର ଚାବିକାଠି।
0: ବର୍ତ୍ତମାନ ଫୁଟବଲ ଖେଳର ଉନ୍ନତି ପାଇଁ ତୃଣମୂଳ ସ୍ତରରେ କ'ଣ ପ୍ରଚେଷ୍ଟା ଚାଲିଛି?
1: ତୃଣମୂଳ ସ୍ତରରେ ଯେଉଁ କଥା ମୁଁ କହିଲି ଯେ ଫୁଟବଲ ସ୍ପୋର୍ଟସ ହଷ୍ଟେଲ, ସ୍ପୋର୍ଟସ ହଷ୍ଟେଲରେ ଫୁଟବଲ ପାଇଁ ଆପଣ ଦେଖନ୍ତୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ପୋର୍ଟସ ହଷ୍ଟେଲ ମାନ ରହିଛି, କ୍ରିକେଟ ପାଇଁ ରହିଛି, ଆଥଲେଟିକ୍ସ ପାଇଁ ରହିଛି, ଭଲିବଲ ରହିଛି, ଫୁଟବଲ ପାଇଁ ମଧ୍ୟ 4-5 ସ୍ପୋର୍ଟସ ହଷ୍ଟେଲ ରହିଛି।
0: ସାର୍ ଓଡ଼ିଶାର କେଉଁ କେଉଁ ଜାଗାରେ ରହିଛି?
1: କଟକରେ ତ ଅଛି ହିଁ ଅଛି, ତାପରେ ମୟୂରଭଞ୍ଜରେ ଅଛି, କଳାହାଣ୍ଡିରେ ଅଛି, ସମ୍ବଲପୁରରେ ଅଛି, ଏଭଳି 4-5 ଜାଗାରେ ଫୁଟବଲ ଏକାଡେମୀ ରହିଛି, ସ୍ପୋର୍ଟସ ହଷ୍ଟେଲ। ସେ ସ୍ପୋର୍ଟସ ହଷ୍ଟେଲର ପିଲାମାନେ ନିଶ୍ଚିତ ରୂପେ ତାଙ୍କ କାମ ହେଲା ଖେଳିବା ଏବଂ ପାଠ ପଢ଼ିବା, ଏ ଦୁଇଟି କାମ ସେମାନେ କରିପାରିଲେ ଆଗକୁ ବଢ଼ିବେ ନିଶ୍ଚିତ ରୂପେ, ଏବଂ ଏହି ଖେଳ ସେ ଏକାଡେମୀ ଜରିଆରେ ହିଁ ଏବଂ ସ୍କୁଲର ସ୍ପୋର୍ଟସ ହଷ୍ଟେଲ ଜରିଆରେ ହିଁ ଆଗକୁ ବଢ଼ିବ।
0: ଇଏ ତ ରହିଲା, ଆପଣ କହିଲେ ଯେ ଏକାଡେମୀ ତରଫରୁ ଏହି ପ୍ରକାର ପ୍ରଚେଷ୍ଟା ରହିଛି ସେମାନଙ୍କୁ ଆଗକୁ ନେବା ପାଇଁ, ଓଡ଼ିଶା ଫୁଟବଲ ଆସୋସିଏସନର କେତେ ଭୂମିକା ରହିଛି? ସାର୍ ଯେମିତି ଦେଖନ୍ତୁ ହକି ପାଇଁ ପ୍ରତ୍ୟେକ ବ୍ଲକରେ ଆମର ଆଷ୍ଟ୍ରୋଟପ୍ ଇଏ ବିଛା ହେଇଗଲା, ସେଠି ଆପଣଙ୍କର ପ୍ରଚେଷ୍ଟା ଚାଲିଛି, ସରକାର ଓଡ଼ିଶା ସରକାରଙ୍କ ତରଫରୁ ମଧ୍ୟ ହକିର ଉନ୍ନତି ପାଇଁ ବହୁତ ପ୍ରକାର ପ୍ରଚେଷ୍ଟା ଚାଲିଛି, ତେବେ ଓଡ଼ିଶା ଫୁଟବଲ ଆସୋସିଏସନ ତରଫରୁ କ'ଣ ପ୍ରଚେଷ୍ଟା ରହିଛି?
1: ଓଡ଼ିଶା ଫୁଟବଲ ଆସୋସିଏସନ ମଧ୍ୟ ବିଭିନ୍ନ ଜାଗାରେ ଏବେ ଷ୍ଟାଡିୟମ ତିଆରି ଚାଲିଛି, ଓଡ଼ିଶାର ପ୍ରତ୍ୟେକ ବ୍ଲକରେ ଷ୍ଟାଡିୟମ ତିଆରି ଚାଲିଛି, ସେଠି କେବଳ ହକି ଫୁଟବଲ ଖେଳ ପାଇଁ ବି ଷ୍ଟାଡିୟମ ରହିଛି, ତେଣୁ ସେମାନେ ଚାହୁଁଛନ୍ତି ଯେ ସେହିସବୁ ଷ୍ଟାଡିୟମରେ ପିଲାମାନେ ଖେଳନ୍ତୁ ଏବଂ ସେମାନଙ୍କୁ ଚିହ୍ନଟ କରାଯାଉ ଯେ ସେମାନେ ଓଡ଼ିଶା ଫୁଟବଲ ଆସୋସିଏସନ ସେଇ ଜାଗାକୁ ଯାଇ, ବ୍ଲକମାନଙ୍କୁ ଯାଇ, ସବ୍ ଡିଭିଜନମାନଙ୍କୁ ଯାଇ ସେଠି ଭଲ ଖେଳାଳିମାନେ ଯେଉଁମାନେ ଅଛନ୍ତି ତାଙ୍କୁ ବାଛି ଆଣିକିରି କୋଚିଂ ଦେଇ ସେମାନଙ୍କୁ ରଖି ଖାଇବା ପିଇବା ଦେଇ ଯଦି, ଆଉ ତାଙ୍କର କାମ ହେଲା ଅଲ୍ ଇଣ୍ଡିଆ ଲେଭେଲରେ ଯେଉଁ ଖେଳ ଗୁଡ଼ାକ ହେଉଛି ତ ଓଡ଼ିଶା ଦଳକୁ ବାଛିବାଟା ହେଉଛି ତାଙ୍କ କାମ ଆସୋସିଏସନର, ତେଣୁ ସେମାନେ ବସା ବସା ପିଲାମାନଙ୍କୁ ନେଇ ଯଦି ଭଲ ଦଳ ଗଠନ କରିବେ ଆଉ ଆଗକୁ ସେମାନଙ୍କୁ ନେଇକରି ଯିବେ ଚାମ୍ପିଅନସିପ୍ ଖେଳାଇବେ ତାହେଲେ ଧୀରେ ଧୀରେ ଏମାନଙ୍କର ଉନ୍ନତି ହେବ ଆଉ ପିଲାମାନଙ୍କର ଉନ୍ନତି ସହ ଆମ ରାଜ୍ୟର ଦଳମାନେ ଉନ୍ନତି କରିବେ।
0: ସାର୍ ଇଏ ତ ସ୍ୱାଭାବିକ କଥା, ଅଞ୍ଚଳର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ, ରାଜ୍ୟର ଉନ୍ନତି ହେଲେ ଦେଶର ଉନ୍ନତି ହେବ। ତେବେ ସାର୍ ଆପଣ କ'ଣ ଭାବୁଛନ୍ତି ଯେ ଆଗକୁ ଯେଉଁ ୱାର୍ଲଡ଼ କପ୍ ହେବ ସେତେବେଳକୁ ଆପଣ ଭାବୁଛନ୍ତି କି ଯେ ଭାରତ ମଧ୍ୟ ୱାର୍ଲଡ଼ କପ୍ରେ ପାର୍ଟିସିପେଟ୍ କରିବ?
1: ନିଶ୍ଚିତ ରୂପେ ମୋର ବହୁତ ମାନେ ଇଏ ଅଛି, ମୁଁ ଜୋର ଦେଇ କହିପାରିବି ଯେ ଭାରତରେ ବର୍ତ୍ତମାନ ଖେଳ ପାଇଁ ଯେଉଁ ପରିବେଶ ସୃଷ୍ଟି କରାଯାଇଛି, ଏଇ ପରିବେଶରେ ଏବେ ଯେଉଁ ବିଶ୍ୱକପ୍ ହେଉଛି ଏଠାରେ ଭାରତ ନ ଖେଳିବାଟା ସମସ୍ତଙ୍କ ପାଇଁ ଗୋଟେ ଦୁଃଖର ବିଷୟ ହେଇଛି, ଆଉ ଏହାକୁ ରିଏଲାଇଜ୍ କରିକିରି ସେମାନେ ଆଗକୁ ବଢ଼ିବେ ନିଶ୍ଚିତ ରୂପେ, ଏବଂ ମୁଁ ଭାବୁଛି 2030 ଭାରତ ବିଶ୍ୱକପ୍ ଖେଳିବ।
0: ଆଜ୍ଞା ସାର୍, ଆପଣ ଯେଉଁ ସମୟରେ ଫୁଟବଲ ଖେଳୁଥିଲେ ସେ ସମୟରେ ତ ବହୁତ ନାମୀଦାମୀ ଖେଳାଳି ଆମର ଓଡ଼ିଶାର ମଧ୍ୟ ଥିଲେ, ଭାରତୀ ମିଶ୍ର କୁହନ୍ତୁ, ଡକ୍ଟର ଦତ୍ତ ରାୟ କୁହନ୍ତୁ, ଏମାନେ ବହୁତ ନାମୀଦାମୀ ଖେଳାଳି ଯେଉଁମାନେ କି ନ୍ୟାସନାଲ ସହ ଇଣ୍ଡିଆକୁ ବି ରିପ୍ରେଜେଣ୍ଟ କରିଥିଲେ। ସାର୍ ବର୍ତ୍ତମାନର ଖେଳକୁ ଦେଖିକି ଆପଣ ଭାବୁଛନ୍ତି ଯେ କିଛି ତ ଚେଞ୍ଜନେସ୍ ଦରକାର ଯେଉଁଥିପାଇଁ ଏତେ ତଳକୁ ପଳେଇଛି ଫୁଟବଲ ଖେଳ? କାରଣ ସେତେବେଳେ ଘରେ ଘରେ ପିଲାମାନେ ଫୁଟବଲ ଖେଳିବାକୁ ଭଲ ପାଉଥିଲେ, ତ ଆପଣ କ'ଣ ଭାବୁଛନ୍ତି ବର୍ତ୍ତମାନ କ'ଣ ସାର୍ କ'ଣ ଆପଣ ଜିନିଷ ଅଭାବ ସେଇଠି ଅନୁଭବ କରୁଛନ୍ତି ଯେଉଁଥିପାଇଁ ଖେଳଟା ତଳକୁ ପଳେଇଛି?
1: ପିଲାମାନଙ୍କୁ ପ୍ୟାରେଣ୍ଟସ୍ ମାନେ ପାଠ ପଢ଼ିବା ପାଇଁ ସବୁବେଳେ ଜୋର ଦେଉଛନ୍ତି।
0: ଭାରତୀ ମିଶ୍ର ସାର୍ ବି ଜଣେ ଇଞ୍ଜିନିୟର ଥିଲେ, ଡକ୍ଟର ଦତ୍ତରାୟ ଜଣେ ଡକ୍ଟର ଥିଲେ, ଆପଣମାନେ ବି

0: ଖେଳୁଥିଲେ
1: ଖେଳୁଥିଲୁ, ସେଇଟା
0: ଆଜ୍ଞା
1: ସେ ସମୟରେ ଗୋଟେ ଅଲଗା ଥିଲା। ସେ ସମୟରେ ଆମେ ଏତେଟା ଇଂରାଜୀ ମିଡ଼ିୟମ୍ ସ୍କୁଲ ନଥିଲା। ଆଜିକାଲି ଯେଉଁ ଇଂଲିଶ ମିଡ଼ିୟମ୍ ସ୍କୁଲ ଗୁଡ଼ାକ ଏବେ ଆସିଛି, ସେଠି ତାଙ୍କର କେବଳ ପଢ଼ା ପ୍ରତି ଧ୍ୟାନ ଦେଉଛନ୍ତି, ସେମାନେ ଖେଳ ଉପରେ ସେତେଟା ଧ୍ୟାନ ଦେଉନାହାନ୍ତି। ଆଉ ଏଇ ପିଲାମାନଙ୍କୁ ପ୍ୟାରେଣ୍ଟସ୍ ମାନେ ଚାହୁଁଛନ୍ତି ଯେ ପିଲାମାନେ ପାଠ ପଢ଼ନ୍ତୁ, ଖାଲି ପାଠ ପଢ଼େଇବେ, ସ୍କୁଲକୁ ପଠେଇବେ, ସ୍କୁଲରୁ ଆସିଲେ ଟିଉସନ୍, ଟିଉସନ୍ ତାଙ୍କର ସମୟ କାହିଁ ଖେଳିବା ପାଇଁ। ତେଣୁ ପାଠ ପଢ଼ା ଆଉ ଖେଳ ଏ ଦୁଇଟାର ଯଦି ବାଲାନ୍ସ ଠିକ୍ ଭାବେ ନହେଲା, ଯେଉଁ 8 ଘଣ୍ଟା ବା 12 ଘଣ୍ଟା ଆମକୁ ମିଳୁଛି ସକାଳୁ ରାତି 9ଟା ପର୍ଯ୍ୟନ୍ତ, ସେ ଭିତରେ ଆମକୁ ଯେଉଁ ସମୟଟା ମିଳୁଛି, ଆମେ ଅନ୍ତତଃ ପକ୍ଷେ 4 ଘଣ୍ଟା ଯଦି ପ୍ରତିଦିନ ନ ଖେଳିବା ତାହେଲେ ଆମେ ଆଗକୁ ବଢ଼ିପାରିବା ନାହିଁ। ତେଣୁ 4 ଘଣ୍ଟା ଖେଳିବା, 4 ଘଣ୍ଟା ପଢ଼ିବା ଓ 4 ଘଣ୍ଟା ଅନ୍ୟାନ୍ୟ କାମ, ଏହାକୁ ଯଦି ଠିକ୍ ଭାବେ ରୁଟିନ୍ ହିସାବରେ କରାଯାଏ ତାହେଲେ ପିଲା ଖେଳିବେ, ଆଗକୁ ବଢ଼ିବେ। ଆଉ ଯଦି ବାପା ମାଆଙ୍କ ଇଏରେ ଖାଲି ପାଠ ପଢ଼ିବେ ପାଠ ପଢ଼ିବେ ପଢ଼ିବେ ପାଠ ପଢ଼ିବେ, ଖାଲି ଚାକିରି ପାଇଁ ପାଠ ପଢ଼ୁଛନ୍ତି ପଢ଼ିବେ, ଆଉ ଶରୀର ଯଦି ସୁସ୍ଥ ନ ରହିଲା, ଖେଳରେ ଯଦି ମନ ନ ଦେଲେ, ତାହେଲେ ପଢ଼ିକି ଲାଭ କ'ଣ? ତାଙ୍କର ଯଦି ଅସୁସ୍ଥତା ଯଦି ରହିବ, ଶରୀର ଅସୁସ୍ଥ ରହିବ, ତାହେଲେ ସେ ଯେତେ ବଡ଼ ଇଞ୍ଜିନିୟର ହଉ, ଡାକ୍ତର ହଉ, ଯିଏ ବି ହଉ, ସିଏ କ'ଣ କରିବ ତା ଜୀବନରେ?
0: ସାର୍, ବର୍ତ୍ତମାନ ଆପଣ କହିଲେ ଯେ ପ୍ରଥମେ ଶରୀର, ତାପରେ ଯାଇକି ପାଠପଢ଼ା ପ୍ରତି ଧ୍ୟାନ ଦେବା କି ବଡ଼ ଚାକିରି କରିବା, ପ୍ରଥମେ ଶରୀରଟା ସୁସ୍ଥ ରହିବା ଦରକାର। ତେବେ ସାର୍, ଖେଳର ମହତ୍ଵ ସମ୍ପର୍କରେ ଆପଣ ଆଜିର ଶ୍ରୋତା ବନ୍ଧୁମାନଙ୍କୁ କ'ଣ ମେସେଜ୍ ଦେବାକୁ ଚାହିଁବେ?
1: ସେଇ କଥା ହିଁ କହିବି ମୁଁ, ପ୍ୟାରେଣ୍ଟସ୍ ମାନଙ୍କୁ ମେସେଜ୍ ଦେବା ପାଇଁ ଚାହିଁବି, ସେମାନେ ପିଲାମାନଙ୍କୁ ଖେଳିବା ପାଇଁ ସୁଯୋଗ ଦିଅନ୍ତୁ। କ'ଣ କଲେ ସେମାନେ ଦିନକୁ 4 ଘଣ୍ଟା, ସକାଳେ 2 ଘଣ୍ଟା, ଉପରବେଳା 2 ଘଣ୍ଟା, ଅନ୍ତତଃ ପକ୍ଷେ 4-5 ଘଣ୍ଟା ଯେମିତି ସେମାନେ ଖେଳିବେ, ଏବଂ 4-5 ଘଣ୍ଟା ପଢ଼ିବା ସହିତ ତାଙ୍କର ଏଇଟା ଖେଳିବେ। ପ୍ୟାରେଣ୍ଟସ୍ ମାନଙ୍କୁ ହିଁ ମୋର ମେସେଜ ଯେ ସେମାନେ ପିଲାମାନଙ୍କୁ ଖେଳିବା ପାଇଁ ଦିଅନ୍ତୁ, ତେବେ ଯାଇକି ତାଙ୍କର ଶରୀର ସୁସ୍ଥ ରହିବ। ସେ ଶରୀର ସୁସ୍ଥ ରହିଲେ ସେମାନେ ପାଠ ବି ପଢ଼ିବେ, ଚାକିରି କରିବେ, ଭବିଷ୍ୟତରେ ଭଲ ମଣିଷ ହେବେ।
0: ଧନ୍ୟବାଦ ସାର୍, ଆପଣ ନିଜର ବହୁତ ମୂଲ୍ୟବାନ ସମୟ ଦେଇ ଆମର କାର୍ଯ୍ୟକ୍ରମକୁ ଆସିଲେ, ଏବଂ ବର୍ତ୍ତମାନ ଚାଲିଥିବା ଫୁଟବଲ ୱାର୍ଲ୍ଡ କପ୍ ଉପରେ ଆପଣ ମଧ୍ୟ ଆମର ଶ୍ରୋତା ବନ୍ଧୁମାନଙ୍କୁ ଜଣାଇଲେ, ଏବଂ ଖେଳର ମହତ୍ଵ ସମ୍ପର୍କରେ ମଧ୍ୟ ଆପଣ ବୁଝାଇଲେ ଯେ ପ୍ରଥମେ ଶରୀରକୁ ଧ୍ୟାନ ଦେବା ଉଚିତ, ଶରୀର ସୁସ୍ଥ ରହିଲେ ସବୁ ଜିନିଷ ବହୁତ ଭଲରେ ମଧ୍ୟ ହେବ। ତେବେ ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ, ନମସ୍କାର।

ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମଟିକୁ ଏଇଠି ରଖିବା ପାଇଁ। ପୁଣି ଆସିବି ଆଗାମୀ ଅଧ୍ୟାୟରେ ଏକ ନୂତନ ଖେଳାଳିକୁ ନେଇ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ରେଡ଼ିଓ ସାଥୀ ସୁପ୍ରଭାକୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଶୁଣୁଥିଲେ କାର୍ଯ୍ୟକ୍ରମ ଖେଳ ଜଗତ। ଆଜି ଏଥିରେ ପୂର୍ବତନ ଜାତୀୟ ଫୁଟବଲ ଖେଳାଳି ବୈଦ୍ୟନାଥ ମିଶ୍ରଙ୍କ ସହିତ ଶୁଣିଲେ ସାକ୍ଷାତକାର ବିଷୟ ଥିଲା। ଫିଫା ୱାର୍ଲ୍ଡ କପ୍ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ସୁପ୍ରଭା ରାଉତ। ଆକାଶବାଣୀ ରାଉରକେଲା।
1: ନମସ୍କାର, ମୋର ନାମ ରବିକାନ୍ତ ମୀନା, ଡିଏଫ୍ଓ ରାଉରକେଲା। ବନ ମହୋତ୍ସବରେ ସବୁ ଶ୍ରୋତାମାନଙ୍କୁ ଶୁଭେଚ୍ଛା ଜଣାଉଛି ମୁଁ। ବନ ମହୋତ୍ସବ ଆରମ୍ଭ ହୋଇଯାଇଛି ଆମର ଡିଭିଜନରେ ବି। ଡିଏଫ୍ଓ ଭାବରେ ମୁଁ କହିବା ଚାହୁଁଛନ୍ତି କି ଗଛ ଥାଏ ତ ଜୀବନ ଥାଏ, ଗଛ ଆମର ପ୍ରାଣ ଅଛନ୍ତି। ଗଛ ଲଗାଇବା କେବଳ ଏକ ସଉକ ମାତ୍ର ନାହିଁ, ଏହା ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଆମର ଏକମାତ୍ର ରାସ୍ତା ଅଛି। ଆମ ଅଗର ଗଛ ଲଗାଇବା ତ ସେ ଆମମାନଙ୍କୁ ଅକ୍ସିଜେନ୍ ଦେଇପାରିବେ, ସେ CO2କୁ ଶୋଷିତ କରିପାରିବେ, CO2 ହଉ କି କିମ୍ବା ନାଇଟ୍ରୋଜିନସ୍ ଗ୍ୟାସେସ୍ ହଉ, କିନ୍ତୁ କୋଲ୍ ଯେଉଁ ବି ପଲ୍ୟୁଟେଣ୍ଟ ଗ୍ୟାସ୍ ଅଛନ୍ତି ତାଙ୍କୁ ସେ ଶୋଷିତ କରିପାରିବେ, ସେ ସଏଲ୍ ରୋଜନ୍ ବି କମ୍ କରିପାରିବେ, ତାପରେ ସେ ସାଉଣ୍ଡ ପଲ୍ୟୁସନ୍ରେ ବି ହେଲ୍ପ କରିପାରିବେ, ତାପରେ ସେ ଗ୍ରୀନ୍ ବେଲ୍ଟ ଥାଇ ବି ଆକ୍ଟ କରିପାରିବେ କି ଗୋଟେ ଇଣ୍ଡଷ୍ଟ୍ରିଆଲ ଏରିଆ ପାଖାପାଖି ସେ ଗଛ ଲାଗିବେ ତ ସେ ଏଜ୍ ଏ ଗ୍ରୀନ୍ ବେଲ୍ଟ ବି କାମ କରିପାରିବେ କି ଲୋକମାନଙ୍କୁ ସେ ଡଷ୍ଟ ପଲ୍ୟୁସନ୍ରେ ନିବୃତ୍ତି ମିଳିବେ। ବନା ମହୋତ୍ସବରେ କେବଳ ଫଟୋ ଉଠାଇବା ପାଇଁ ଗଛ ଲଗାନ୍ତୁ ନାହିଁ, ତାହା ବଡ଼ ହେବା ପର୍ଯ୍ୟନ୍ତ ନିଜରୁ ପୁଆ ଜିଆ ତାର ହିଁ ଯତ୍ନ ନେବା ପଡ଼ିବ। ଜଙ୍ଗଲରୁ ବନ୍ୟଜନ୍ତୁ ଆମର ସମ୍ପଦ, ଆସନ୍ତୁ ମିଳିମିଶି ଏହା ସୁରକ୍ଷା କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।
2: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
0: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
2: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
0: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
2: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
0: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
2: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
0: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
2: ମୋବାଇଲ ନମ୍ବର ପୁଣି ଥରେ 8480408924।
0: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
2: ସୌଜନ୍ୟ, ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।
0: ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8240908692। ଟେଲିଫୋନ୍ ନମ୍ବର ଆଉଥରେ କହି ରଖୁଛୁ, 8249809672। ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ ସକାଳ 8ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଓ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଏବଂ ତା ପରେ ପରେ ରହିଛି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ।

କରୁଛୁ ଶ୍ରୀକ୍ଷେତ୍ର ମାଥୁରୀ। ଆଜି ଏଥିରେ ବିଷୟ ରହିଛି ଗରାବଡ଼ୁ ସେବା। ଆଲୋଚନା କରିଛନ୍ତି ରବିନାରାୟଣ ମହାପାତ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ଶ୍ରୀ ଶ୍ରୀ ଜଗନ୍ନାଥ ବିଶ୍ୱପ୍ରୀତି ଅକପଟ ଭାତୃତ୍ୱ ଓ ସାର୍ବଜନୀନ ଧର୍ମ ଧାରଣାର ଯେ ମହାନ ସମନ୍ୱୟ, ଏ କଥାଟି ସର୍ବବାଦୀ ସମ୍ମତ। ସେ ଯେ କେବଳ ନାମ ତ ଜଗନ୍ନାଥ କିମ୍ବା ସାରା ମାନବ ସମାଜର ଶ୍ୱେତ ପୀତ ଓ କୃଷ୍ଣ ରଙ୍ଗର ପ୍ରତିନିଧିତ୍ୱ କରି ବ୍ୟବହାରିକ ବା ସ୍ଥୂଳ ଦୃଷ୍ଟିରୁ ବିଶ୍ୱ ଜନଜୀବନର ପ୍ରତୀକ ହୋଇଛନ୍ତି ତା ନୁହେଁ, ବରଂ ସେ ବସ୍ତୁତଃ ନିଜର ପୂଜା ଆରାଧନା ନୀତି ଓ ପର୍ବପର୍ବାଣୀ ପରମ୍ପରା ଆଉ ଚଳଣି ମଧ୍ୟରେ ଏପରି ବ୍ୟକ୍ତ ଓ ଅବ୍ୟକ୍ତ ହୋଇ ପରିବ୍ୟାପ୍ତ ଯେ ସେ ବିଭିନ୍ନ ସମ୍ପ୍ରଦାୟ ଏବଂ ମତାବଲମ୍ବୀଙ୍କର ଆରାଧ୍ୟ ଦେବତା ଭାବରେ ସ୍ୱୀକୃତ।

ପ୍ରାତଃ କାଳରେ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ପରେ ଭିତରଛୁ ମହାପାତ୍ରଙ୍କ ସହିତ ଅନ୍ୟାନ୍ୟ ସେବକମାନେ ଗମ୍ଭୀରା ଭିତରକୁ ପ୍ରବେଶ କରନ୍ତି। ଅଖଣ୍ଡ ମେକଅପ୍ ଓ ପାଳିଆ ମେକଅପ୍ ବୈଠା ବା ଦୀପ ଧରି ଠାକୁରଙ୍କୁ ଦେଖାନ୍ତି। ତାପରେ ବାମପଟେ ଥିବା 9 ପିତ୍ତଳ ଦୀପ ନେଇ ଜାଳନ୍ତି। ଜୟ ବିଜୟ ଦ୍ୱାର ଓ ଭିତର ଦ୍ୱାର ଅଳ୍ପ ଖୋଲାଥାଏ। ଆଉ ରତ୍ନ ବେଦୀ ପାଖକୁ ଯାଆନ୍ତି। ଖଟସେଜ ମେକଅପ୍, ପାଳିଆ, ଖୁଣ୍ଟିଆ, ଶୁଆର ବଡ଼ୁ ଓ ଗରାବଡ଼ୁ। ଆରମ୍ଭ ହେଇଯାଏ ଠାକୁରଙ୍କର ଦୈନିକ ନୀତି ଆଉ ଉପଚାର।

0: ସକାଳଠାରୁ ରାତିରେ ବଡ଼ସିଂହାର ଧୂପ ଓ ପହଡ଼ ଲାଗି ପର୍ଯ୍ୟନ୍ତ ଯେଉଁ ସେବକମାନଙ୍କର ସେବା ଦାୟିତ୍ୱ ଲାଗି ରହିଥାଏ ସେମାନଙ୍କ ମଧ୍ୟରେ ଗରାବଡ଼ୁ ସେବକ ଅନ୍ୟତମ। ଅନଙ୍ଗ ଭୀମଦେବଙ୍କ ସମୟରୁ ପ୍ରତିଷ୍ଠିତ ଛତିଶା ନିଯୋଗର ଅନ୍ୟତମ ଗରାବଡ଼ୁ ସେବା ନିଯୋଗର ଐତିହ୍ୟ ଅତି ପ୍ରାଚୀନ। ତେଣୁ ଗରାବଡ଼ୁ ସେବାର ପୁଙ୍ଖାନୁପୁଙ୍ଖ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ଏହି ସେବାର ପ୍ରଚଳନ, ଠାକୁରଙ୍କର ଦୈନନ୍ଦିନ ନୀତିରେ ଏମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ଗରାବଡ଼ୁ ନିଯୋଗର ସଦସ୍ୟ ଶ୍ରୀ ରବିନାରାୟଣ ମହାପାତ୍ର।
1: ମାଦଳାପାଞ୍ଜି ଅନୁଯାୟୀ 1230 ଖ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗ ଭୀମ ଦେବଙ୍କ ନୀତି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଛତିଶା ନିଯୋଗ ପ୍ରତିଷ୍ଠା କରିଥିଲେ। କିନ୍ତୁ ତା ପୂର୍ବରୁ ସପ୍ତମ ଶତାବ୍ଦୀରେ କେଶରୀ ବଂଶର ରାଜା ଯଦାତି କେଶରୀ ବିଭିନ୍ନ ସେବାୟତ ନିଯୋଗ ଗଠନ କରିଥିବା ପ୍ରମାଣ ମିଳେ। ଯେଉଁ ଛତିଶା ନିଯୋଗର ବ୍ୟାଖ୍ୟା କରାଯାଇଛି ସେଥିମଧ୍ୟରେ ଗରାବଡ଼ୁ ନିଯୋଗ ଅନ୍ୟତମ। ନୀଳାଦ୍ରି ମହୋଦୟ ଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଶ୍ରୀ ବିଗ୍ରହ ବା ଦାରୁ ବିଗ୍ରହମାନଙ୍କୁ ପ୍ରତିଷ୍ଠା କରିବା ପରେ ଆଦିପିତା ବ୍ରହ୍ମାଙ୍କୁ ସ୍ମରଣ କରିବାରେ ଆଦିପିତା ଚାରିଗୋଟି ମୁଖ୍ୟ ସେବକ ସୃଷ୍ଟି କରିଥିଲେ। ତନ୍ମଧ୍ୟରେ ଆଚାର୍ଯ୍ୟ, ବ୍ରହ୍ମା, ଚରୁହତା ଏବଂ ପାତ୍ରହତା ସୃଷ୍ଟି କରିଥିଲେ। ଚାରି ମୁଖ୍ୟ ସେବକମାନଙ୍କର କାର୍ଯ୍ୟ ପଦ୍ଧତି ଅନୁଧ୍ୟାନ କଲେ ବ୍ରହ୍ମାଙ୍କ କାର୍ଯ୍ୟଧାରା ବର୍ତ୍ତମାନ ଗରାବଡ଼ୁ ସେବଙ୍କର ଆଦ୍ୟପୂର୍ବ ବୋଲି ଅନେକ ପଣ୍ଡିତ ମତବ୍ୟକ୍ତ କରିଛନ୍ତି। ଗରାବଡ଼ୁ ସେବା ଓ ମଙ୍ଗଳାଳତି ଠାରୁ ପହୁଡ଼ ପର୍ଯ୍ୟନ୍ତ ଗରାବଡ଼ୁ ସେବା ନିରନ୍ତର କରିଥାଏ। ତନ୍ମଧ୍ୟରେ ମଙ୍ଗଳାଳତିରେ ପୁଷ୍ପାଳକ ଏବଂ ଭିତର୍ଛୁ ମହାପାତ୍ରଙ୍କୁ ଜଳ ଦେବା, ଅବକାଶ ସମୟରେ ଜଳଝରି ଲଗାଇବା ଏବଂ ଅଳା ଲାଗି ସମୟରେ ଦର୍ପଣ ଜଳଲାଗି କରିବା, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ଭୋଗ ସମୟରେ ଝରି ଲଗାଇବା ସହିତ ତିନି ଓଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି। ପ୍ରତ୍ୟେକ ଧୂପରେ ଝରି ଲଗାଇବା ସହିତ ପାଞ୍ଚ ଓଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି ଏବଂ ଧୂପ ପୂଜା ସମୟରେ ଭିତରକୁ ଯାଇ ପତ୍ରୀବଣଙ୍କ ଠାରୁ ସାତ ଗୋଟି ରୂପା

ନେଇ ସେଥିମଧ୍ୟରେ ଜଳପୂର୍ଣ୍ଣ କରି ବଳଭଦ୍ରଙ୍କ ବାଡ଼ରେ ବଡ଼ ଗୋଟିଏ ଏବଂ ଛୋଟ ଗୋଟିଏ, ସୁଭଦ୍ରଙ୍କ ବାଡ଼ରେ ଗୋଟିଏ ବଡ଼ ଏବଂ ଗୋଟିଏ ଛୋଟ, ଏବଂ ଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ବଡ଼ ଗୋଟିଏ ମଝିଲା ଏବଂ ଗୋଟିଏ ଛୋଟ ଗଡ଼ୁ ସିଂହାସନ ଉପରେ ରଖିଥାନ୍ତି ଏବଂ ପୂଜା ସମୟରେ ଆବଶ୍ୟକ ମୁତାବକ ଜଳ ପୂଜାପୂର୍ଣ୍ଣାଙ୍କୁ ଦିଅନ୍ତି। ଧୂପ ସରିବା ପରେ ଟେରା ଫିଟିଲେ ବଡ଼ ବାଡ଼ରେ ଲାଗିଥିବା ଘଷା ଜଳ ମା' ବିମଳାଙ୍କ ମନ୍ଦିର ସମର୍ପଣ ପାଇଁ ଦେଇଥାନ୍ତି ଏବଂ ରାତ୍ର ପହଡ଼ ପୂର୍ବରୁ ଶୟନ ଠାକୁରଙ୍କୁ ଡମ୍ବୁର ଉପରେ ବିଜୟ କରିବା ପରେ ଆରତୀ ପୁଷ୍ପାଞ୍ଜଳି ପରେ ପୁଷ୍ପାଳଙ୍କ ସହ ମିଶି ଶୟନ ଠାକୁରଙ୍କୁ ଜଗନ୍ନାଥଙ୍କ ଖଟଶେଜରେ ଶୟନ କରିବା ପାଇଁ କୋରାବୁଡ଼ ସେବକ ନେଇଥାନ୍ତି ଏବଂ ସେହି ସମୟରେ ଶୟନ ଠାକୁରଙ୍କର ତକିଆ ତଳେ ଗଭା ରଖି ଚନ୍ଦନ କର୍ପୂର ଏବଂ ସୁବାସିତ ମାଳ ମା' ବିମଳାଙ୍କ ମନ୍ଦିରଠାରେ ଦେଇଥାନ୍ତି।

0: ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରେ ଶ୍ରୀଜୀଉମାନଙ୍କର ମହାସ୍ନାନ ବିଧି ସମୟରେ ଗରାବେଡ଼ୁ ସେବକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସ୍ନାନ ବେଦୀରେ ଠାକୁରମାନଙ୍କର ରୁନ୍ଧା ଏବଂ ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେଲା ପରେ ପ୍ରତିହାରୀ ଜଳଛେକ ନିମନ୍ତେ ଜଳ ଆଣିବାକୁ ଡାକିଯାଆନ୍ତି ଅଧିବାସ ସ୍ଥାନକୁ। ତାପରେ ବୁହା ହୁଏ ଜଳଛେକ ନିମନ୍ତେ 108 କୁମ୍ଭ ଜଳ। ଗରାବେଡ଼ୁ ସେବକମାନେ ଏହି ଜଳଛେକ ବୋହିବା ସମୟରେ ମୁହଁରେ ବାଘ ମୁହାଁ ବାନ୍ଧିଥାନ୍ତି। ପୂଜା ପଣ୍ଡା ଷୋଡ଼ଶ ଉପଚାରରେ ପୂଜା ସାରିବା ପରେ ଗରାବେଡ଼ୁମାନେ ରୂପା ପିଙ୍ଗଣ ଧରିଥିବା 3 ଜଣ ମେକାପଙ୍କୁ ଜଳ ଦିଅନ୍ତି। ସେହି ଜଳ ନେଇ ପୂଜା ପଣ୍ଡା ଠାକୁରଙ୍କୁ ଲାଗି କରାନ୍ତି।
1: 3 ଗୋଟି ସାମୂହିକ ସେବା ବା ଗୋଷ୍ଠୀ ସେବା ବୋଲି, ଗୋଟିଏ ହେଉଛି ପୌଷ ପୂର୍ଣ୍ଣିମା, ଗୋଟିଏ ହେଉଛି ନୀଳାଦ୍ରି ମହୋଦୟ ଏବଂ ଗୋଟିଏ ସ୍ନାନଯାତ୍ରା। ତା ଦେହରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ହେଉଛି ସ୍ନାନଯାତ୍ରା। ସ୍ନାନଯାତ୍ରାରେ ସମସ୍ତେ ଗରାବେଡ଼ୁ ନିଯୋଗ ମାଧ୍ୟମରେ ସାମୂହିକ ସେବା ସେଥିରେ କରିଥାନ୍ତି। ତନ୍ମଧ୍ୟରେ 108 ଗରା ଜଳ, ଯାହାକି ପୂର୍ବରୁ ପ୍ରସ୍ତୁତ ହୋଇଥାଏ ଚନ୍ଦନ କର୍ପୂର ଏବଂ ଚୁଆଲ ପଡ଼ି ହେଇଥାଏ, ସେଇ 108 ଗରାକୁ ମୁହଁ ପାଡ଼ି ବା ବାଘ ମୁହଁ ପାଡ଼ି, ଯେଉଁଟାକୁ ମୁହଁରେ ବାନ୍ଧି କୌଣସି ପ୍ରକାର ଇଜେମିନି, ତାଙ୍କୁ ନେଇ ସିଂହାସନ ଉପରେ ସ୍ନାନବେଦୀରେ ରଖିଥାନ୍ତି। ଏବଂ ସେ ସିଂହାସନ ଉପରେ ଯେଉଁ ରଖିଥାନ୍ତି ସେଇଟା 4 ବାଡ଼ରେ ରହେ ବା 4 ଭାଗରେ ବିଭକ୍ତ ହୋଇ ରଖାଯାଏ। ପ୍ରଥମେ ବଳଭଦ୍ରଙ୍କ ବାଡ଼ରେ 33 ଗରା, ଜଗନ୍ନାଥଙ୍କ ବାଡ଼ରେ 35 ଗରା, ସୁଭଦ୍ରାଙ୍କ ବାଡ଼ରେ 22 ଗରା ଏବଂ ସୁଦର୍ଶନଙ୍କ ବାଡ଼ରେ 18 ଗରା ରହିଥାଏ। ରଖିବା ପରେ ପୂଜାପଣ୍ଡାମାନେ ପୂଜା କରନ୍ତି ଷୋଡ଼ଶ ଉପଚାରରେ, ଏବଂ ଶଙ୍ଖପାଣି ପଡ଼ିବା ପରେ ଗରାବେଡ଼ୁ ସେବକମାନେ ସୁବାସିତ ଜଳକୁ ନେଇ ମେକାପ ଧରିଥିବା ରୂପା ପିଙ୍ଗଣରେ ଦିଅନ୍ତି, ଏବଂ ମେକାପ ଗରାବେଡ଼ୁ ଦେଇଥିବା ଜଳ ପୂଜାପଣ୍ଡାଙ୍କ ହାତକୁ ଦେଲେ ପୂଜାପଣ୍ଡାମାନେ ତାଙ୍କୁ ପ୍ରତ୍ୟକ୍ଷ ସ୍ନାନ କରନ୍ତି ବା ଜଗନ୍ନାଥଙ୍କ ମସ୍ତକରେ ସେ ଜଳକୁ ଢାଳନ୍ତି। ପ୍ରତ୍ୟେକ ଯାତ୍ରା ବା ପ୍ରତ୍ୟେକ ଦିନ ଜଗନ୍ନାଥଙ୍କର ପରୋକ୍ଷ ସ୍ନାନ ବା ଦର୍ପଣ ସ୍ନାନ ହେଉଥିବା ସମୟରେ ସ୍ନାନଯାତ୍ରାରେ ଜଗନ୍ନାଥଙ୍କ ମସ୍ତକରେ ସମ୍ପୂର୍ଣ୍ଣ ରୂପେ ଜଳ ଢଳାଯାଏ। ରଥଯାତ୍ରାରେ ମଧ୍ୟ ସେହିପ୍ରକାର ସେବା ଥାଏ। ଏବଂ ରଥଯାତ୍ରା ଉପରେ ଆଉ ଗୋଟେ ବିଶେଷ ସେବା ହେଉଛି ଯେ ରଥଯାତ୍ରାରେ ସୁଭଦ୍ରାଙ୍କ ରଥରେ ଗରାବେଡ଼ୁ ସମସ୍ତ ପ୍ରକାର ସେବା କରେ। ତା ଅର୍ଥ ଗରାବେଡ଼ୁ ଭିତରେ ଯେଉଁ ପ୍ରକାର ଦୈନନ୍ଦିନ ସେବାରେ ଯେଉଁ ପତ୍ରିବେଡ଼ୁ ସୁଆରବେଡ଼ୁ ଯେଉଁ କାର୍ଯ୍ୟ କରନ୍ତି, ଗରାବେଡ଼ୁ ମଧ୍ୟ ସୁଭଦ୍ରାଙ୍କ ରଥରେ ସୁଆରବେଡ଼ୁ ପତ୍ରିବେଡ଼ୁ କାର୍ଯ୍ୟ କରିବା ସହିତ ନିଜର କାର୍ଯ୍ୟ ମଧ୍ୟ କରିଥାଏ। ବିଶେଷ ନୀତିମାନଙ୍କରେ କ'ଣ ହେଉଛି, ବିଶିଷ୍ଟ ମାସ ତିଥି ବାର ଓ ନକ୍ଷତ୍ରମାନଙ୍କରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ପାଳିତ ହୁଏ, ତଥା ଗୁରୁବାର ମାଜଣା, ଏକାନ୍ତ ନୀତି, ଅମାବାସ୍ୟା, ସାଗର ବିଜେ, ନକ୍ଷତ୍ର ବନ୍ଦାପନା, ଏକାଦଶୀ ଏବଂ ଘୋଡ଼ ଲାଗି, ବନକ ନାଗି, ବେଣ୍ଟ ବା ଶିକାର, ଗ୍ରହଣ ଓ ପରାଗ ନୀତି, ଋଷି ପଞ୍ଚମୀ, ଗହ୍ମା ପୂର୍ଣ୍ଣିମା, ଚମ୍ପକ ଦ୍ୱାଦଶୀ ନୀତିମାନଙ୍କରେ ଗରାବେଡ଼ୁ ସେବାର ବିଶେଷ ଭୂମିକା ରହିଛି। ତତ୍ସହିତ ରଥଯାତ୍ରା ସମୟରେ ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହରା ଏବଂ ରାଜନୀତି ସମୟରେ ଗଜପତିକୁ ହାତୁଆଣି ଦିଅନ୍ତି।

ଶ୍ରୀମନ୍ଦିରରେ ଶାଢ଼ୀ ବନ୍ଧା ଆଉ ଅଶାଢ଼ୀ ବନ୍ଧା ସେବକ ଦୁଇ ଗୋଷ୍ଠୀରେ ଅଛନ୍ତି, କିନ୍ତୁ ଛତିଶା ନିଯୋଗ ଯେଉଁ ପୂର୍ବରୁ ବର୍ଣ୍ଣିତ ଅଛି, ଛତିଶା ନିଯୋଗର ପ୍ରତ୍ୟେକ ସେବାୟତ ଶାଢ଼ୀ ବନ୍ଧା ସେବାୟତ ବୋଲି ହେଇଛି। ଶାଢ଼ୀ ବନ୍ଧା ସେବାୟତ କ'ଣ, ପ୍ରଥମେ ଆମେ ଗଜପତି ମହାରାଜାଙ୍କ ତରଫରୁ ଯେଉଁ ପାଡ଼ୁଜୋଶୀ ମହାପାତ୍ର ଯେଉଁ ଶାଢ଼ୀ ଦିଅନ୍ତି ତାକୁ ଶାଢ଼ୀ ବନ୍ଧା ବୋଲି କୁହାଯାଏ। ତା'ର ବିଭିନ୍ନ ନିୟମ ଅଛି। ପ୍ରଥମେ ଯିଏ ଶାଢ଼ୀ ବନ୍ଧିବାକୁ ଯିବ ସେ ପ୍ରଥମେ ଆଗ ଗଜପତି ମହାରାଜା ବର୍ତ୍ତମାନ ପ୍ରଶାସନିକ ସ୍ତରରେ ତାକୁ ଆଗ ସେଠି ଦରଖାସ୍ତ କରିବ। ତତ୍ପରେ ପ୍ରଶାସନ ସେ ସମ୍ବନ୍ଧରେ ବିଭିନ୍ନ ଯେଉଁ ଅଛନ୍ତି ଦେଉଳକରଣ ତଢ଼ଉକରଣ ଏବଂ ଶ୍ରୀମନ୍ଦିର କମାଣ୍ଡର ତଥା ନିଯୋଗକୁ ସେମାନଙ୍କ ସମ୍ପର୍କରେ ବିବରଣୀ ମାଗିବେ। ବିବରଣୀ ମାଗିବା ପରେ ସେଗୁଡ଼ିକ ସବୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ଶାଢ଼ୀ ବାନ୍ଧିବା ପାଇଁ ଅନୁମତି ପ୍ରଦାନ ବର୍ତ୍ତମାନ କରୁଛନ୍ତି 1952 ରେକର୍ଡ଼ ବ୍ରାଇଟି ଅନୁସାରେ। ତତ୍ପରେ ପାଡ଼ୁଜୋଶୀ ମହାପାତ୍ର ସକାଳ ଧୂପ ସରିବା ପରେ ପାଡ଼ୁଜୋଶୀ ମହାପାତ୍ର ଜୟବିଜୟ ଦ୍ୱାରଠାରେ ଗରାବଡ଼ୁ ସେବକଙ୍କୁ ଶାଢ଼ୀ ବାନ୍ଧନ୍ତି ଏବଂ ଶାଢ଼ୀ ବାନ୍ଧିବା ପରେ ସେହିଦିନଠାରୁ ଗରାବଡ଼ୁ ସେବକ ସେବା କାର୍ଯ୍ୟରେ ନିଯୁକ୍ତି ହୁଅନ୍ତି।

ଶ୍ରୀମନ୍ଦିର ପରିସରରେ ଥିବା ଗୋଟିଏ କୂପର ନାମ ସୁନାକୂଅ। ସୁନାକୂଅ ନାମର ଉଦ୍ଭବ ଯେଉଁ କାରଣରୁ ହେଉନା କାହିଁକି, ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ରୀତି ସହ ଏହି କୂପଟିର ସମ୍ପର୍କ ଥିବାରୁ ଏହା ପ୍ରସିଦ୍ଧି ଲାଭ କରିଛି। ଜ୍ୟେଷ୍ଠ ମାସରେ ପଡ଼ୁଥିବା ଦେବସ୍ନାନ ପୂର୍ଣ୍ଣମୀ ଦିନ ଏହି କୂଅରୁ ପାଣି ନେଇ ସ୍ନାନ ମଣ୍ଡପରେ ଠାକୁରମାନଙ୍କର ସ୍ନାନ ବିଧି ସମ୍ପନ୍ନ ହୁଏ। ଗ୍ରୀଷ୍ମ ଉତ୍ତାପର ଆତିଶର୍ଯ୍ୟରୁ ଦିଅନ୍ତ୍ରୟକୁ ରକ୍ଷା କରିବା ନିମନ୍ତେ ତିନି ଠାକୁରଙ୍କୁ ରତ୍ନ ସିଂହାସନରୁ ପହଣ୍ଡି କରି ନିଆଯାଏ ଆନନ୍ଦ ବଜାର ପରିସରସ୍ଥ ସ୍ନାନ ମଣ୍ଡପକୁ। କିନ୍ତୁ ସେମାନଙ୍କ ପାଇଁ ସ୍ନାନ ଜଳ ଆସେ ପ୍ରାୟ 350 ଫୁଟ ଦୂରସ୍ଥ ଦେବୀ ଶୀତଳାଙ୍କ ସମୀପରେ ଥିବା ସୁନାକୂଅରୁ। ଠିକ୍ କୂଅକୁ ଲାଗି ଶୀତଳାଙ୍କ ବାହନ ପ୍ରାୟ 3 ଫୁଟ ଉଚ୍ଚ ସ୍ତମ୍ଭ ଉପରେ ବିରାଜମାନ। ଏହି କୂଅଟି 50 ଫୁଟରୁ ଅଧିକ ଗଭୀର ଓ ପ୍ରକୃତ କୂଅଟି ଗୋଲାକୃତିର। ତେବେ କୂଅର ଚାନ୍ଦିନୀଟି ସଦାସର୍ବଦା ଗୋଟିଏ ଚତୁଷ୍ମଣି ସିମେଣ୍ଟ ଚାଦର ଦ୍ୱାରା ଆବୃତ ହୋଇଥାଏ। ଏପରି ହେବାର କାରଣ, ଏହି କୂଅର ପାଣି କେବଳ ସ୍ନାନ ରୀତି ପାଇଁ ହିଁ ବର୍ଷରେ ମାତ୍ର ଥରକ ପାଇଁ ବ୍ୟବହୃତ ହୁଏ, ଅନ୍ୟ କୌଣସି ରୀତିରେ ଏହା ବ୍ୟବହୃତ ହୁଏ ନାହିଁ। ସ୍ନାନ ପୂର୍ଣ୍ଣିମାର ପୂର୍ବତିଥି ଅର୍ଥାତ୍ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ସୁନାକୂଅକୁ ଘୋଡ଼େଇ ରଖିଥିବା ସିମେଣ୍ଟ ଚାଦର ଖୋଲାଯାଏ। କାରଣ ସ୍ନାନ ପୂର୍ଣ୍ଣିମା ପୂର୍ବରୁ କୂଅଟିକୁ ଉଝାଳିବା ମଧ୍ୟ ଗୋଟିଏ ପରମ୍ପରା। ଉଝାଳିବା ଦାୟିତ୍ୱ ମଧ୍ୟ ଦୟଣାମାଳୀ ନାମକ ନିର୍ଦ୍ଦିଷ୍ଟ ସେବାୟତମାନଙ୍କ ଉପରେ ନ୍ୟସ୍ତ ରହିଛି। ଶ୍ରୀମନ୍ଦିରର ଦୟଣାମାଳୀମାନେ ସୁନାକୂଅ ଉଝାଳି ଦିଅନ୍ତି। ଉଝାଳିବା ଦ୍ୱାରା ସୁନାକୂଅ ଚତୁର୍ଦ୍ଦଶୀ ଦିନ ସମ୍ପୂର୍ଣ୍ଣ ଜଳଶୂନ୍ୟ ହୋଇଯାଇଥିଲେ ବି ପରଦିନ ସେ କୂପରେ ପର୍ଯ୍ୟାପ୍ତ ପାଣି ଝରିଯାଏ। ଠାକୁରମାନଙ୍କର ସ୍ନାନ ରୀତି ସାଧାରଣତଃ ପୂର୍ବାହ୍ନରେ ସମ୍ପନ୍ନ ହୁଏ। କୂଅର ପ୍ରଥମ 2 ଗରା ପାଣି ସ୍ନାନବେଦୀକୁ ବୋହି ନିଅନ୍ତି ସୁନାଗୋସେଇ ନାମକ ସେବାୟତ। ପିତ୍ତଳ ଗରାରେ କୂଅରୁ ପାଣି ବାହାର କରାଯାଏ, କିନ୍ତୁ ଦିଅମାନଙ୍କ ଉପରେ ଜଳ ଢାଳି ସ୍ନାନ କରାଯାଏ ତମ୍ବା ଗରାରେ। ଚନ୍ଦନ, କସ୍ତୁରୀ, କର୍ପୂର ଇତ୍ୟାଦି ପକାଯାଇ ସ୍ନାନ ଜଳ ସୁବାସିତ କରାଯାଏ। 108 ଗରା ପାଣି ସ୍ନାନ ପାଇଁ ବ୍ୟବହୃତ ହୁଏ। ଗରାବଡ଼ୁ ଓ ପଢ଼ିଆରୀମାନେ ଦିଅମାନଙ୍କ ଶିରରେ ଜଳ ଢାଳି ସ୍ନାନ କରାନ୍ତି।

ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ବିଷୟ ଥିଲା ଗରାବଡ଼ୁ ସେବା। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହାୟତା ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଆଲୋଚନା କରିଥିଲେ ରବିନାରାୟଣ ମହାପାତ୍ର।

ଆକାଶବାଣୀ ରାଉରକେଲା। ଏବେ ବଣପାହାଡ଼ର ଗୀତ କ୍ରମରେ ଆସନ୍ତୁ ଶୁଣିବା ମୁଣ୍ଡା ଗୀତ। ପରିବେଷଣ କରିଛନ୍ତି ମୁକୁଟ କାଣ୍ଡୁଲନା ଏବଂ ସାଥୀ। କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୂଚନା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008247588। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 7008247588।

ବଣପାହାଡ଼ର ଗୀତ କ୍ରମରେ ଶୁଣୁଥିଲେ ମୁଣ୍ଡା ଗୀତ ପରିବେଷଣ କଲେ ମୁକୁଟ କାଣ୍ଡୁଲା ଏବଂ ସାଥୀ ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 9ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ବିବିଧ ଭାରତୀରୁ।

0: ନାମ ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ ପଙ୍କଜ ଉଦାସ ଏବଂ ସାଥୀ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।
1: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
0: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କୀ ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
1: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
0: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
1: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
0: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
1: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
0: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
1: ମୋବାଇଲ ନମ୍ବର ପୁଣି ଥରେ 8480408924।
0: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
1: ସୌଜନ୍ୟ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।

କଥାଚିତ୍ର ଥିଲା ବୋର୍ଡ଼ର। ଗୀତଟିରେ କଣ୍ଠଦାନ କରିଥିଲେ ସୋନୁ ନିଗମ, ରୂପ କୁମାର ରାଠୋଡ଼ ଏବଂ ସାଥୀ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତରେ ସଜେଇଥିଲେ ଅନୁ ମଲ୍ଲିକ।

0: ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
1: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
0: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
1: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
0: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
1: ଅଧିକ ସୂଚନା ପାଇଁ ପାନପୋଷ୍ଟାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
0: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
1: ମୋବାଇଲ ନମ୍ବର ପୁଣି ଥରେ 8480408924।
0: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
1: ସୌଜନ୍ୟ, ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।
0: ଏଥର ଆସନ୍ତୁ ଶୁଣିବା ସ୍ୱଦେଶ ଫିଲ୍ମର ଗୀତଟିଏ। ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ମାଷ୍ଟର ବିଗ୍ନେସ, ବେବି ପୂଜା ଏବଂ କିଡ଼ସ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତରେ ସଜାଇଛନ୍ତି ଏ ଆର୍ ରେହମାନ।

ସ୍ୱଦେଶ ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ ଉଦିତ ନାରାୟଣ, ମାଷ୍ଟର ବିଘ୍ନେଶ, ବେବି ପୂଜା ଏବଂ କିଡ଼ସ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତରେ ସଜାଇଥିଲେ ଏଆର୍ ରେହମାନ। ଏଥର ଆସନ୍ତୁ ଶୁଣିବା। ଲଗାନ ଫିଲ୍ମର ଗୀତଟିଏ। ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଆଲକା ୟାଗ୍ନିକ, ସୁଖବିନ୍ଦର ସିଂ ଏବଂ ଶ୍ରୀନିବାସ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତରେ ସଜାଇଛନ୍ତି ଏହାର ରେହମାନ।

0: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
1: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
0: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
1: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
0: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
1: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
0: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
1: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
0: ମୋବାଇଲ ନମ୍ବର ପୁଣି ଥରେ 8480408924।
1: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
0: ସୌଜନ୍ୟ, ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।
1: ଏଥର ଆସନ୍ତୁ ଶୁଣିବା ଏୟାର ଲିଫ୍ଟ ଫିଲ୍ମର ଗୀତଟିଏ। ଗୀତଟିରେ କଣ୍ଠଦାନ କରିଛନ୍ତି ଅମାଲ ମଲ୍ଲିକ ଏବଂ ଅରିଜିତ ସିଂ। ଗୀତ ରଚନା କୁମାର, ସଙ୍ଗୀତରେ ସଜେଇଛନ୍ତି ଅମାଲ ମଲ୍ଲିକ।

ଆକାଶବାଣୀ ରାଉରକେଲା ଏବେ ପ୍ରସାର କରୁଛୁ ଏନ୍ସିଇଆରଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଆଜି ଆସନ୍ତୁ ଶୁଣିବା ଏହାର 1322 ଭାଗ।

0: ପୋଷଣରେ ମହିଳାଙ୍କ ଭୂମିକା ନେଇ ଆଲୋଚନା ହୋଇଛି। ଦେଶର ଚମଡ଼ା ଏବଂ ଆନୁଷଙ୍ଗିକ ଜୋତା ଓ ଚପଲ ରପ୍ତାନୀ ପାଖାପାଖି 4.5 ବିଲିୟନ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି। ଏ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। 38 ବିକଶିତ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରପ୍ତାନୀ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ଗୋୟଲ ଆଶାବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଆଦି ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଚମଡ଼ା ରପ୍ତାନୀ ପରିଷଦର ଜାତୀୟ ସମ୍ମିଳନୀ ଉତ୍କର୍ଷତା ପୁରସ୍କାର 2024-25 ସମାରୋହକୁ ଉଦ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ଇକ୍ୱେଡର ସମେତ ଅନ୍ୟ କେତେକ ରାଷ୍ଟ୍ର ଭାରତ ସମେତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଫିଫା ବିଶ୍ୱକପ୍ରେ ବେଲଜିୟମ ଆମେରିକାକୁ 4-1 ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଏବେ ବେଲଜିୟମ କ୍ୱାର୍ଟର ଫାଇନାଲରେ ଆସ୍ଥା ଶୁକ୍ରବାର ଦିନ ସ୍ପେନ୍ ବିପକ୍ଷରେ ଖେଳିବ। ପୂର୍ବରୁ ପର୍ତ୍ତୁଗାଲକୁ 1-0 ପରାସ୍ତ କରି ସ୍ପେନ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଆଜି ରାତିରେ ଇଜିପ୍ଟ ବିପକ୍ଷରେ ଅବତୀର୍ଣ୍ଣ ହେବ। ଭାରତୀୟ ସମୟ ରାତି 9:30 ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତାଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ଇଣ୍ଡୋନେସିଆ ଭାରତ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଶ୍ରୀ ଅମରନାଥଜୀ ଦର୍ଶନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ କଲେ 8,000 ଅଧିକ ଶ୍ରଦ୍ଧାଳୁ। କେରଳର କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ। ସମ୍ବାଦ ଶେଷ ହେଲା।
1: The headlines. Prime Minister Narendra Modi holds delegation-level talks with Indonesian President Prabowo Subianto in Jakarta. MOUs exchanged in several areas including critical minerals, technology, agriculture and maritime security. Prime Minister Modi conferred Indonesia's highest honour, Bintang Adipurna, of the Republic of Indonesia in Jakarta. Gujarat High Court upholds death sentence for 38 accused and life term for 11 persons in 2008 Ahmedabad serial blast case. President Draupadi Murmu flags off trophies of Durand Cup Tournament 2026 in New Delhi today. And southwest monsoon to further advance into parts of Gujarat, Haryana, Punjab and Rajasthan during next 3 days. Prime Minister Narendra Modi held delegation-level talks with his Indonesian President Prabowo Subianto in Jakarta to review the full spectrum of bilateral ties and provide fresh momentum to the comprehensive strategic partnership between the two countries. The two leaders also witnessed the exchange of Memoranda of Understanding, MOUs, aimed at enhancing collaboration in areas of mutual interest. Speaking at a joint press conference with the Indonesian President in Jakarta, Mr. Modi said growing mutual trust has strengthened cooperation in defense, security and the maritime sector, with both countries agreeing to expand defense exchanges, disaster management cooperation and industrial collaboration. The two leaders also reaffirmed their commitment to strengthening the Indonesia comprehensive strategic partnership. During talks in Jakarta, the two leaders witnessed the signing of several MOUs covering defense, critical minerals, agriculture, steel, maritime cooperation, and emerging technologies. They agreed to set up a branch of IIM Bangalore in Jakarta. The two sides also agreed to strengthen collaboration in manufacturing, food security, and digital technology.
2: भारत और इंडोनेशिया के लिए गरीबी को परास्त करना और अपने नागरिकों तक कल्याणकारी योजनाओं का लाभ पहुंचाना सर्वोच्च प्राथमिकता है। हमने इंडोनेशिया के साथ अपनी मिड डे मील स्कीम और पब्लिक डिस्ट्रीब्यूशन सिस्टम के सॉल्यूशंस साझा किए हैं। अब हम इस सहयोग को नेक्स्ट लेवल पर लेकर जा रहे हैं। हमारा हेल्थ कोऑपरेशन दोनों देशों में क्वालिटी हेल्थ सर्विस सुनिश्चित करने में अहम योगदान देगा। आज हुए एग्रीमेंट से भारत की हाई क्वालिटी और किफायती दवाइयां इंडोनेशिया के नागरिकों को और सहज

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା। ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ରାଜ୍ୟରେ ବନ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟି ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଓ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟରରୁ ଉର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା

ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳସ୍ତର 606.67 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 212,509 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 25,378 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଆସନ୍ତା ଗୁରୁବାର ଦିନ ହୀରାକୁଦ ଗେଟ୍ ଖୋଲାଯାଇ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ତେବେ ଜଳସ୍ତରକୁ ଦେଖି ଗେଟ୍ ଖୋଲାଯିବା ସଂଖ୍ୟା ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବର୍ତ୍ତମାନ କଟକ ମୁଣ୍ଡୁଳିଠାରେ 326,000 କ୍ୟୁସେକ୍ ଜଳ ଅତିକ୍ରମ କରୁଛି। ଆଜି ରାତି ସୁଦ୍ଧା 450,000 କ୍ୟୁସେକ୍ ଜଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ବିଜେପୁରରେ ସର୍ବାଧିକ 109 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷାଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ନୂଆପାଲି, ଘଣ୍ଟାପଡ଼ା, ବାସୁଦେବପାଲି, ମନମୁଣ୍ଡାସ୍ଥିତ ସୁବର୍ଣ୍ଣମେରୁ ମନ୍ଦିର ଅଞ୍ଚଳରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯଥାଶୀଘ୍ର କ୍ଷତିଗ୍ରସ୍ତଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବାକୁ ପଞ୍ଚାୟତ ଓ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବରଗଡ଼ ଜିଲ୍ଲା ଲକ୍ଷ୍ମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ ଷ୍ଟପ୍ ଡାଇରିଆ କ୍ୟାମ୍ପେନ୍ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଅଭିଯାନ ମାଧ୍ୟମରେ ଶିଶୁଙ୍କ ଜୀବନ ରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ଓଡ଼ିଶା ସମେତ ସମଗ୍ର ଦେଶରେ ଶିଶୁମାନଙ୍କୁ ଝାଡ଼ାବାନ୍ତି ରୋଗରୁ ରକ୍ଷା କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। 5 ବର୍ଷରୁ କମ୍ ବୟସର ଶିଶୁମାନଙ୍କ ମଧ୍ୟରେ ଝାଡ଼ାବାନ୍ତି ଜନିତ ମୃତ୍ୟୁ ସଂଖ୍ୟାକୁ ସମ୍ପୂର୍ଣ୍ଣ ରୂପେ ହ୍ରାସ କରିବା ଏହାର ମୂଳ ଉଦ୍ଦେଶ୍ୟ। ଭଦ୍ରକ ଜିଲ୍ଲା ସାଇ ସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମାନସିକ ଅସୁସ୍ଥତା ଏବଂ ବୌଦ୍ଧିକ ଅକ୍ଷମତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଯୋଗଦେଇ ମାନସିକ ରୋଗର କାରଣ ଏବଂ ଏହାର ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ। ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ଚଙ୍ଘରିଆରେ 77ତମ ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍ତି। ସୁରକ୍ଷିତ ପରିବେଶ ସୁରକ୍ଷିତ ଭବିଷ୍ୟତର ମୂଳ ଆଧାର। ବନ ମହୋତ୍ସବକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଏକ ସବୁଜ ରଥର ମଧ୍ୟ ଶୁଭାରମ୍ଭ କରାଯାଇଛି। ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ 2 ଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା। ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

କଣ୍ଠଶିଳ୍ପୀ ବିଜୟ କୁମାର ମିଶ୍ରଙ୍କ କଣ୍ଠରେ ଶୁଣିଲେ କିଶୋର ମହାନ୍ତିଙ୍କ ରଚନା। ଏଥର ଆସନ୍ତୁ ଶୁଣିବା କୁମୁଦଲତା ମହାନ୍ତିଙ୍କ ରଚନା, କଣ୍ଠଶିଳ୍ପୀ ସୁପ୍ରଭା କୁମାରୀ ପାଢ଼ୀଙ୍କ କଣ୍ଠରେ।

0: କଣ୍ଠଶିଳ୍ପୀ ରବିନାରାୟଣ ଦାସଙ୍କ କଣ୍ଠରେ ଶୁଣିଲେ ଭୀମ ଭୋଇଙ୍କ ରଚନା।
1: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
0: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
1: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
0: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
1: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
0: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
1: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
0: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
1: ମୋବାଇଲ ନମ୍ବର ପୁଣି ଥରେ 8480408924।
0: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
1: ସୌଜନ୍ୟ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।

କଣ୍ଠଶିଳ୍ପୀ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକଙ୍କ କଣ୍ଠରେ ଶୁଣିଲେ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନା। ଶ୍ରୋତାବନ୍ଧୁ, ଆପଣ ଶୁଣୁଥିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ, ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଆସନ୍ତୁ ଶୁଣିବା ଏହାର 447ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଶୁଣିଲେ ଏହାର 447 ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ଆକାଶବାଣୀ ରାଉରକେଲା।

0: ଅଲେଖ ବିଶ୍ୱାଳଙ୍କ ରଚନା ଶୁଣିଲେ କଣ୍ଠଶିଳ୍ପୀ ଦିବାକର ମହାନ୍ତିଙ୍କ କଣ୍ଠରେ।
1: ନମସ୍କାର, ମୋର ନାମ ରବିକାନ୍ତ ମୀନା, DFO ରାଉରକେଲା। ବନ ମହୋତ୍ସବରେ ସବୁ ଶ୍ରୋତାମାନଙ୍କୁ ଶୁଭେଚ୍ଛା ଜଣାଉଛି ମୁଁ। ବନ ମହୋତ୍ସବ ଆରମ୍ଭ ହୋଇଯାଇଛି ଆମର ଡିଭିଜନରେ ବି। DFO ଭାବରେ ମୁଁ କହିବା ଚାହୁଁଛନ୍ତି କି ଗଛ ଥାଏ ତ ଜୀବନ ଥାଏ, ଗଛ ଆମର ପ୍ରାଣ ଅଛନ୍ତି। ଗଛ ଲଗାଇବା କେବଳ ଏକ ସଉକ ମାତ୍ର ନାହିଁ, ଏହା ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଆମର ଏକମାତ୍ର ରାସ୍ତା ଅଛି। ଆମେ ଅଗର ଗଛ ଲଗାଇବା ତ ସେ ଆମମାନଙ୍କୁ ଅକ୍ସିଜେନ୍ ଦେଇପାରିବେ, ସେ CO2କୁ ଶୋଷିତ କରିପାରିବେ। CO2 ହଉ କି କିମ୍ବା ନାଇଟ୍ରୋଜେନ୍ ନାଇଟ୍ରୋଜିନସ୍ ଗ୍ୟାସେସ୍ ହଉ କିନା କୋଲ୍, ଯେଉଁ ବି ପଲ୍ୟୁଟେଣ୍ଟ ଗ୍ୟାସ୍ ଅଛନ୍ତି ତାଙ୍କୁ ସେ ଶୋଷିତ କରିପାରିବେ। ସେ ସଏଲ୍ ରୋଜନ୍ ବି କମ୍ କରିପାରିବେ, ତାପରେ ସେ ସାଉଣ୍ଡ ପଲ୍ୟୁସନ୍ରେ ବି ହେଲ୍ପ କରିପାରିବେ, ତାପରେ ସେ ଗ୍ରୀନ୍ ବେଲ୍ଟ ଥାଇ ବି ଆକ୍ଟ କରିପାରିବେ କି ଗୋଟେ ଇଣ୍ଡଷ୍ଟ୍ରିଆଲ ଏରିଆ ପାଖାପାଖି ସେ ଗଛ ଲାଗିବେ ତ ସେ ଏଜ୍ ଏ ଗ୍ରୀନ୍ ବେଲ୍ଟ ବି କାମ କରିପାରିବେ କି ଲୋକମାନଙ୍କୁ ସେ ଡଷ୍ଟ ପଲ୍ୟୁସନ୍ରେ ନିବୃତ୍ତି ମିଳିବେ। ବନ ମହୋତ୍ସବରେ କେବଳ ଫଟୋ ଉଠାଇବା ପାଇଁ ଗଛ ଲଗାନ୍ତୁ ନାହିଁ, ତାହା ବଡ଼ ହେବା ପର୍ଯ୍ୟନ୍ତ ନିଜରୁ ପୁଆ ଜିଆ ତାର ହିଁ ଯତ୍ନ ନେବା ପଡ଼ିବ। ଜଙ୍ଗଲରୁ ବନ୍ୟଜନ୍ତୁ ଆମର ସମ୍ପଦ, ଆସନ୍ତୁ ମିଳିମିଶି ଏହା ସୁରକ୍ଷା କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।

0: କଣ୍ଠଶିଳ୍ପୀ ସୁବାସ ଦାସଙ୍କ କଣ୍ଠରେ ଶୁଣିଲେ ଅଲେଖ ବିଶ୍ୱାଳଙ୍କ ରଚନା।
1: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
2: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କୀ ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
1: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
2: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନା ମୂଲ୍ୟରେ ଉପଲବ୍ଧ।
1: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
2: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
1: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
2: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
1: ମୋବାଇଲ ନମ୍ବର ପୁଣି ଥରେ 8480408924।
2: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
1: ସୌଜନ୍ୟ, ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।
3: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
4: UPI PIN entering, କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ।
5: RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: କଣ୍ଠଶିଳ୍ପୀ ଅର୍ଜୁନ ସାମଲଙ୍କ କଣ୍ଠରେ ଶୁଣିଲେ ଅଲେଖ ବିଶ୍ୱାଳଙ୍କ ରଚନା।
1: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ ଡବ୍ଲ୍ୟୁ

0: অলেখ বিশ্বলঙ্ক রচনা।
1: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକ ଆଣିଛି ହସ୍ତତନ୍ତରେ 10% ପ୍ଲସ୍ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର୍ ଉତ୍କଳିକର ସମସ୍ତ ଶାଖା ଓ ଡବ୍ଲ୍ୟୁ

0: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
1: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
0: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
1: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
0: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
1: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
0: ଅଧିକ ସୂଚନା ପାଇଁ ପାନପୋଷ୍ଟାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
1: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
0: ମୋବାଇଲ ନମ୍ବର ପୁଣି ଥରେ 8480408924।
1: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
0: ସୌଜନ୍ୟ, ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।

କଣ୍ଠଶିଳ୍ପୀ ଥିଲେ ଦିବାକର ମହାନ୍ତି। ତାଙ୍କ କଣ୍ଠରେ ଶୁଣିଲେ ଅଲେଖ ବିଶ୍ୱାଳଙ୍କ ରଚନା ଆକାଶବାଣୀ ରାଉରକେଲା। ଷ୍ଟୁଡ଼ିଓ ହଳିର ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ରାଉରକେଲା ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ସନ୍ଧ୍ୟା 6:10 ଶୁଣିବେ ଓଡ଼ିଶୀ କାର୍ଯ୍ୟକ୍ରମ ଉଦୟ ଭାରତ। ସନ୍ଧ୍ୟା 6:30 ଆଜିର ପ୍ରସଙ୍ଗ। ସନ୍ଧ୍ୟା 6:55 ଜିଲ୍ଲା ହାଲଚାଲ। ରାତି 7:25 ଏହି କ୍ରମରେ ରହିଛି ଖୋର୍ଦ୍ଧା ଜିଲ୍ଲାର ହାଲଚାଲ। କିଷାନବାଣୀ ରାତି 7:30 ଏଥିରେ ଆଜି ରହିଛି ସବୁଜ ସୁନ୍ଦର ବନାନୀ ହସି ଉଠିବ ଧରଣୀ, ଏ ବିଷୟରେ ଡକ୍ଟର ମନୋଜ କୁମାର ଜେନାଙ୍କ ସହିତ ଆଲୋଚନା। କାର୍ଯ୍ୟକ୍ରମ ହେଲୋ ରାଉରକେଲା ରାତି 8:00। ରାତି 8:30 ଶୁଣିବେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ମାସିକ ବେତାର ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା ରାତି 10:00, ଏଥିରେ ଆଜି ରହିଛି କବି କୁଞ୍ଜବିହାରୀ ରାଉତଙ୍କ ସହିତ କିଛି କଥାବାର୍ତ୍ତା ଏବଂ ତାଙ୍କର କବିତା। ରୂପକ ଶୁଣିବେ ରାତି 10:30, ଏଥିରେ ଆଜି ରହିଛି ରୂପକ 5 ରଚନା ବାସନ୍ତୀ ଦାସ, ବର୍ଣ୍ଣନା ଏବଂ ପ୍ରଯୋଜନା ରଘୁନନ୍ଦନ ଲାକ୍ରା, ସହଯୋଗିତା ସପନ ରାଉତରାୟ। ଏଥିଲା ଶ୍ରୋତାବନ୍ଧୁ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଶୁଣିବା ଆସନ୍ତୁ ଓଡ଼ିଶୀ। କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ, ତାଙ୍କ କଣ୍ଠରେ ପ୍ରଥମେ ଶୁଣିବା ବଳଦେବ ରଥଙ୍କ ରଚନା।

ଶୁଣିଲେ ଓଡ଼ିଶୀ ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ହୁଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:20 ହେବାକୁ ଯାଉଛି। ସଂସ୍କୃତିର ସମ୍ବାଦ ଶୁଣିବା ଆକାଶବାଣୀ ଦିଲ୍ଲୀରୁ, ତାପରେ ପରେ ରହିଛି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଉଦୟ ଭାରତ ଆଞ୍ଚଳିକ ସମ୍ବାଦ ଆଜିର ପ୍ରସଙ୍ଗ, ତାପରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ରହିଛି ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ଏବଂ ପରେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ଓଡ଼ିଆରେ ସମ୍ବାଦ ଓ ଜିଲ୍ଲା ହାଲଚାଲ।

ସ୍ୱାଭାବିକ ଭାବେ ପ୍ରଶ୍ନ ଆସେ, ଆମ ଦେଶର ମହିଳା ଶ୍ରମ ଶକ୍ତି କଣ କର୍ମଠ କି ପ୍ରତିଭା ପାଇଁ ନୁହନ୍ତି? ଉତ୍ତର ହେଉଛି, ଆମ ନାରୀ ଶକ୍ତି ଅତ୍ୟନ୍ତ ପ୍ରତିଭାମୟୀ, ମାତ୍ର ସୁଯୋଗର ଅଭାବ ସେମାନଙ୍କୁ ବାନ୍ଧି ରଖିଥିଲା। ସମାଜ ଯେତେବେଳେ ନାରୀକୁ ଶିକ୍ଷା, ସୁରକ୍ଷା ଓ ସମ୍ମାନ ଦିଏ, ସେତେବେଳେ ସେ ନିଜର ସଂକଳ୍ପ ଓ ସୃଜନଶୀଳତା ଦେଇ କେବଳ ପରିବାର ନୁହେଁ, ସମଗ୍ର ଦେଶର ଅର୍ଥନୀତିକୁ ସୁଦୃଢ଼ କରେ। ସେଥିପାଇଁ ତ ଆଜିର ଶାସନତନ୍ତ୍ର ପୂର୍ବର ମହିଳା କଲ୍ୟାଣରୁ ମହିଳା ନେତୃତ୍ୱର ବିକାଶ ଆଡକୁ ଏକ ବିପ୍ଳବାତ୍ମକ ପରିବର୍ତ୍ତନ ଆଣିଛି। ଏଥି ନିମନ୍ତେ ବିଧିବଦ୍ଧ ଭାବେ ନାରୀର ଶିକ୍ଷା, ଦକ୍ଷତା, କୌଶଳକୁ ଅଭିବୃଦ୍ଧି କରି ନାରୀର ଯୋଗଦାନକୁ ସାମାଜିକ, ଆର୍ଥିକ ଓ ରାଜନୈତିକ ସ୍ତରରେ ସୁଦୃଢ଼ କରିବା ପାଇଁ ତୃଣମୂଳ ସ୍ତରରୁ ଅନେକ ନାରୀ କେନ୍ଦ୍ରିକ ଯୋଜନା ପ୍ରଣୟନ ହେଉଛି। ତଥାପି ଯଦି ଦେଖିବା, ଏହି ରୂପାନ୍ତରଣର ତିନୋଟି ମୁଖ୍ୟ ସୋପାନ ରହିଛି। ଯେମିତିକି ପ୍ରଥମ ସୋପାନ ହିସାବରେ ଆମେ ଭାବିବା ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ସମ୍ମାନ। ଜଣେ ମହିଳା ଭାବିଲେ ଦେଖି ନେତୃତ୍ୱ ନେବାର ସ୍ୱପ୍ନ କେମିତି ଦେଖିବ, ଯଦି ସେ ଦିନକୁ 8-10 ଘଣ୍ଟା କାଠ ଚୁଲିର ବିଷାକ୍ତ ଧୂଆଁରେ ସମୟ କାଟୁଥିବ କିମ୍ବା ନିଜକୁ ସୁରକ୍ଷିତ ମଣୁନଥିବ। ସେଥିପାଇଁ ତ ଅନ୍ୟତମ ନାରୀ କେନ୍ଦ୍ରିକ ଯୋଜନା ସବୁ ଯେମିତି ବେଟି ବଚାଓ ବେଟି ପଢ଼ାଓ ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ମାଧ୍ୟମରେ କନ୍ୟା ଶିଶୁର ରକ୍ଷା ଓ ଭବିଷ୍ୟତକୁ ସୁରକ୍ଷିତ କରାଯାଇଛି, ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜଳ ଯୋଜନା ମାଧ୍ୟମରେ 10 କୋଟିରୁ ଅଧିକ ପରିବାରକୁ ସ୍ୱଚ୍ଛ ରନ୍ଧନ ଗ୍ୟାସ ଦିଆଯାଇଛି। ଏହା ଛଡ଼ା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ 70%ରୁ ଅଧିକ ଘର ମହିଳାଙ୍କ ନାମରେ ପଞ୍ଜୀକୃତ ହୋଇଛି, ଯାହା ସେମାନଙ୍କୁ ତାଙ୍କର ଆଇନଗତ ମାଲିକାନା ସ୍ୱତ୍ୱ ସହିତ ସାମାଜିକ ସମ୍ମାନ ଓ ଅଧିକାର ପ୍ରଦାନ କରିଛି। ଏ କିଛି ଛୋଟ କଥା ତ ନୁହେଁ। ସ୍ୱଚ୍ଛ ଭାରତ ମିଶନ ଦ୍ୱାରା ସେମିତି 12 କୋଟି ଶୌଚାଳୟ ଯୋଗାଇ ଦେବା ସହିତ ଜଳ ଜୀବନ ମିଶନ ଦ୍ୱାରା ମହିଳାଙ୍କ ଦୈନନ୍ଦିନ ଦୂରରୁ ପାଣି ଆଣିବା ସଂଘର୍ଷକୁ ଲାଘବ କରିଛି। କେତେ ଛୋଟ ଛୋଟ କଥାରେ ଆମର ପ୍ରତ୍ୟେକଟି ଯୋଜନା ଆଜି ଗଢି ଉଠିଛି। ଇଏ ତ ଗଲା ଆମର ପ୍ରଥମ କଥା, ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ସମ୍ମାନର କଥା। ଏବେ ଆସିବା ଦ୍ୱିତୀୟକୁ। ଦ୍ୱିତୀୟ ସୋପାନ ହେଲା ଅର୍ଥନୈତିକ ସ୍ୱାଧୀନତା। ଯେତେବେଳେ ମହିଳା ସାମାଜିକ ଭାବେ ସୁରକ୍ଷିତ ହୁଏ, ସେତେବେଳେ ସେ ନିଜ ପରିବାର ତଥା ସମାଜ ଓ ଦେଶର ବିକାଶ କଥା ଚିନ୍ତା କରିପାରେ। ଏହିଠାରେ ହିଁ ଅର୍ଥନୈତିକ ସ୍ୱାଧୀନତାର ମୂଳଦୁଆ ପଡେ ଏବଂ ଏହାକୁ ଆଖିରେ ଦେଖି ସରକାର 2021 ଓ 2022ରେ ଅଣସଂଗଠିତ ମହିଳା ଶ୍ରମ କ୍ଷେତ୍ର ଗୁଡକୁ ସରକାରୀ ଉଦ୍ୟମରେ ଅଧିକ ଗୁରୁତ୍ୱ ଦିଆଯାଇ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟିକା ଗୋଷ୍ଠୀ ସମୂହ ଗଠନ କରି ଗାଁ ଗାଁ ଓ ସହରରେ ସଂଗଠିତ କରିଛନ୍ତି। ଏହା ଛଡ଼ା ଜନଧନ ଯୋଜନା ମାଧ୍ୟମରେ 53%ରୁ ଅଧିକ ବ୍ୟାଙ୍କ ଖାତା ମହିଳାଙ୍କ ନାମରେ ଖୋଲାଯାଇ ସିଧାସଳଖ ସରକାରୀ ସହାୟତା ସେମାନଙ୍କ ହାତରେ ପହଞ୍ଚା ଯାଇଛି। ଏହା ତାଙ୍କୁ ଠକ, ଜାଲ ମଧ୍ୟସ୍ଥିଙ୍କ କବଳରୁ ରକ୍ଷା ବି କରିଛି। ସମଗ୍ର ଭାରତରେ 10 କୋଟିରୁ ଉର୍ଦ୍ଧ୍ୱ ମହିଳା ଆଜି ସ୍ୱୟଂ ସହାୟିକା ଗୋଷ୍ଠୀରେ ନିଜକୁ ସଂଗଠିତ କରିପାରିଛନ୍ତି। କୋଭିଡ ଲକଡାଉନ ସମୟରେ ଏହି ମହିଳାମାନେ ହିଁ ଆଗଧାଡିର ଯୋଦ୍ଧା ସାଜି ରାସନ ଓ ପନିପରିବା ଦୋକାନ ପରିଚାଳନା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏହା ଛଡ଼ା ଐତିହାସିକ ସୁଭଦ୍ରା ଯୋଜନା ମାଧ୍ୟମରେ ଆଜି ଓଡ଼ିଶାର 1 କୋଟିରୁ ଅଧିକା ମହିଳାଙ୍କୁ ଆର୍ଥିକ ମୂଳପୁଞ୍ଜି ଭାବେ ଯୋଗାଇ ଦିଆଯାଇଛି। କିଛି ଛୋଟ କଥା ନୁହେଁ। ଏହା ଛଡ଼ା ଲକ୍ଷପତି ଦିଦି ଯୋଜନା ମାଧ୍ୟମରେ ଆଜି ଗ୍ରାମୀଣ ମହିଳାମାନେ ବାର୍ଷିକ 1 ଲକ୍ଷରୁ ଅଧିକ ଆୟ କରୁଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କୋରାପୁଟର ରାଇମତୀ ଘେଉରିଆ, ଯାହାଙ୍କୁ ଆମେ ମାଣ୍ଡିଆ ରାଣୀ ବୋଲି ଜାଣିଛେ, ଏବଂ ମୟୂରଭଞ୍ଜର ସୁବାସା ମହନ୍ତ, ମାଣ୍ଡିଆ ମା, ଯେଉଁମାନେ ଆଜି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଇ G20 ସମ୍ମିଳନୀ ପର୍ଯ୍ୟନ୍ତ ନିଜର ପ୍ରତିଭା ପ୍ରଦର୍ଶନ କରିପାରିଛନ୍ତି। ଆଜି ଗାଁ ଗାଁରେ ମହିଳାମାନେ ଡ୍ରୋନ୍ ଦିଦି ସାଜି ଆଧୁନିକ କୃଷି ଡ୍ରୋନ୍ ଉଡାଉଛନ୍ତି। ଏହା ଛଡ଼ା ପ୍ରଧାନମନ୍ତୀ ମୁଦ୍ରା ଯୋଜନାରେ ଶତକଡା 68% ଋଣ ମହିଳା ଉଦ୍ୟୋଗୀଙ୍କୁ ମିଳିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଲା ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଜୟନ୍ତୀ ମହାପାତ୍ରଙ୍କ ଭଳି ମହିଳାମାନେ ମାଣିକସ୍ତୁ ଆଗ୍ରୋ ପ୍ରାଇଭେଟ ଜରିଆରେ ପଶୁପାଳନ ପରି ବ୍ୟବସାୟକୁ ଏକ ନୂତନ ଦିଗନ୍ତ ଦେଇଛନ୍ତି, ଯାହାଦ୍ୱାରା ସେ ଛେଳି ବ୍ୟାଙ୍କ ଗାଁ ଗାଁରେ ପ୍ରତିଷ୍ଠା କରି ଏକ ନୂତନ ବ୍ୟବସାୟର ଶୁଭାରମ୍ଭ କରିଛନ୍ତି। ଇଏ ତ ଗଲା ଆମ ଦ୍ୱିତୀୟ ସୋପାନ କଥା। ବର୍ତ୍ତମାନ ଆସିବା ତୃତୀୟ ସୋପାନକୁ। ତ ଏଇ ତୃତୀୟ ସୋପାନ ହେଉଛି ଆମ ରାଜନୈତିକ ନେତୃତ୍ୱ କ୍ଷମତା। ଏହା ହେଉଛି ଏ ଯାତ୍ରାର ସର୍ବୋଚ୍ଚ ଶିଖର, ଯାହା ରାଜନୈତିକ ଭାଗିଦାରୀ କଥା କହେ। ଯେଉଁ ପର୍ଯ୍ୟନ୍ତ ମହିଳାମାନେ ନିଜକୁ ସଂସଦ ବା ବିଧାନସଭାରେ ଉପଯୁକ୍ତ ସଂଖ୍ୟା

0: ଉପସ୍ଥାପିତ ନ କରି ନିଜର ସୁବିଧା ଅସୁବିଧା ଭଲ ମନ୍ଦ କଥା ନ ଉଠେଇ ପାରିବେ ସେ ପର୍ଯ୍ୟନ୍ତ ଏ ଯୋଜନାର ସଫଳ ମୂଲ୍ୟାୟନ କେବେ ବି ହୋଇପାରିବ ନାହିଁ। ଆଜିର ନାରୀ କେବଳ ଆଉ ନିରବ ଭୋଟର ନୁହେଁ, ସେ ଏକ ଶକ୍ତିଶାଳୀ ଷ୍ଟ୍ରାଟେଜିକ୍ ଭୋଟ ବ୍ୟାଙ୍କ ସାଜିଛି ଏବଂ ସରପଞ୍ଚରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ନେତୃତ୍ୱ ନେଉଛି। ଏହା ସତ୍ତ୍ୱେ ବି ମହିଳା ସଶକ୍ତିକରଣରେ ରାସ୍ତାରେ ଅନେକ ଘାତ ପ୍ରତିଘାତ ଓ ବାଧା ବିଘ୍ନ ରହିଛି, ଯେମିତିକି ଆମ ସାମାଜିକ ଓ ସାଂସ୍କୃତିକ ବାଧା। ଆଜି ବି ଆମେ ଏକ ପୁରୁଷ କେନ୍ଦ୍ରିକ ସାମାଜିକ ବ୍ୟବସ୍ଥାରେ ବଞ୍ଚୁଛେ, ଯେଉଁଠି ପାଠ ଠାରୁ ଆରମ୍ଭ କରି ସୁବିଧା ସୁଯୋଗ ଓ ସମ୍ପତ୍ତି ବାଡ଼ି କ୍ଷେତ୍ରରେ ପୁଅଙ୍କ ତୁଳନାରେ ଝିଅଙ୍କୁ ଗୌଣ ମନେ କରାଯାଏ। ଆଜି ବି ଅନେକ ଚଳଣିରେ ଝିଅକୁ କେବଳ ଅନ୍ୟର ଘର ସଂସାର ସମ୍ଭାଳୁଥିବା ପରଗୋତ୍ରୀ ଭାବେ ଗଣାଯାଏ। ଆଜି ବି ଜାତି ଧର୍ମ ନିର୍ବିଶେଷରେ ନାରୀଟି ସାମାଜିକ ତଥା ଘରୋଇ ହିଂସା ଓ ପାଶବିକ ଅତ୍ୟାଚାରର ଶିକାର ହୁଏ। ଏମିତିରେ ବି ଦେଖାଯାଇଛି ମହିଳାମାନଙ୍କୁ ସୁଯୋଗ ସୁବିଧା ପ୍ରଦାନ କଲେ ସେମାନେ ଖେଳ, ସଙ୍ଗୀତ, ଗୀତ, ବ୍ୟବସାୟ ଅନେକ କ୍ଷେତ୍ରରେ ଆଜି ଏକ ପ୍ରମୁଖ ଭୂମିକା ନିର୍ବାହ କରିପାରିଛନ୍ତି। ସେଥିପାଇଁ ତ ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ ଅନେକ ଥର ଅନେକ ସଫଳ ଉଦ୍ୟୋଗୀ ମହିଳା, ସେ ଚାଷୀ ହୁଅନ୍ତୁ, ସେ ବୁଣାକାର ହୁଅନ୍ତୁ, ସେ ଖେଳାଳି ହୁଅନ୍ତୁ କି ସେ ଜଣେ ବୈଷୟିକ କୌଶଳୀ ମହିଳା ହୁଅନ୍ତୁ, ସମସ୍ତଙ୍କର ଉତ୍କୃଷ୍ଟତାକୁ ପ୍ରତିପାଦିତ କରି ଆମକୁ ପ୍ରୋତ୍ସାହନ ଦେଇଛନ୍ତି ଆଗକୁ ବଢିବା ପାଇଁ। ଆଜି ଏଇସବୁ ଯୋଜନା ମାନଙ୍କର ସଫଳ ରୂପାୟନ ତ ହେଲା ଆଜି ଷ୍ଟାର୍ଟଅପ୍ କୁହନ୍ତୁ, ଏଇ ସରକାରୀ ପ୍ରଚେଷ୍ଟାର ଫଳ ହିଁ ଆମେ ଆଜି ଆଖି ଆଗରେ ଦେଖୁଛେ। ସେ ମିଜାଇଲ ଓମେନ୍ ଡକ୍ଟର ଥେସିସ୍ ଓମାସ ହୁଅନ୍ତୁ, ତାମିଲନାଡୁ ଇଟାଭାଟିର ଦାଦନ ଶ୍ରମିକ ଉଦ୍ଧାର କରିଥିବା ମାନସୀ ବରିଆ ସାମାଜିକ କର୍ମୀ ହୁଅନ୍ତୁ, ବା ନାଇକାର ପ୍ରତିଷ୍ଠାନ ଫାଲ୍ଗୁନୀ ନେୟାର ହୁଅନ୍ତୁ, ବା 16,000 କିଲୋମିଟର ବିମାନ ଉଡାଇଥିବା କ୍ୟାପ୍ଟେନ୍ ଜୟା ଅଗ୍ରୱାଲ, ଏମାନେ ସମସ୍ତେ ପ୍ରମାଣିତ କରିଛନ୍ତି ଯେ ସୁଯୋଗ ମିଳିଲେ ନାରୀ ଗବେଷଣାରୁ ଆରମ୍ଭ କରି ବ୍ୟୋମଯାନ ଚାଳନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଶୀର୍ଷକୁ ଯାଇପାରେ। 2047ର ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବାକୁ ହେଲେ ମହିଳାମାନଙ୍କୁ ସାଥିରେ ନେବାକୁ ପଡିବ। ମହିଳାମାନଙ୍କ କାନ୍ଧରେ କାନ୍ଧ ମିଳାଇ ହିଁ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ। ଏହା ସବୁ କ୍ଷେତ୍ରରେ ପ୍ରଯୁଜ୍ୟ, କେବଳ ସରକାରଙ୍କ ଉପରେ ତ ଦାୟିତ୍ୱ ଛାଡି ଦେଇ ହେଲେ ହବନି। ସରକାରଙ୍କ ପ୍ରଚେଷ୍ଟା ଛଡା ସମାଜର ଦୃଷ୍ଟିଭଙ୍ଗୀ ମଧ୍ୟ ଏଥିପ୍ରତି ବଦଳିବା ଦରକାର। କାରଣ ଯେତେବେଳେ ଦେଶର ଜନସଂଖ୍ୟାର 50% ପାଖାପାଖି ନାରୀ ରହୁଛନ୍ତି, ସେତେବେଳେ ନାରୀଙ୍କୁ ଅବହେଳା କରି କେବେ ବିକଶିତ ଭାରତର ସ୍ୱପ୍ନ ଦେଖି ହୁଏ ନା। ତେଣୁ ନାରୀର ପ୍ରଗତି ହିଁ ଦେଶର ପ୍ରଗତି, ଏକଥା ଘରଠାରୁ ଆରମ୍ଭ କରି ଦେଶ ପର୍ଯ୍ୟନ୍ତ ସମସ୍ତେ ଭାବିବା ଉଚିତ। ଯାହା ସରକାର ହୃଦୟଙ୍ଗମ କରିଛନ୍ତି ତାହା ସମାଜ ବି ଭାବିବା ଉଚିତ। ଏହା ହିଁ ବିକଶିତ ଭାରତର ଲକ୍ଷ୍ୟ ହେଉ।
1: ଶୁଣୁଥିଲେ ଆଲୋଚନା, ନାରୀ କୈନ୍ଦ୍ରିକ ଯୋଜନାର ସଫଳ ରୂପାୟନ ବିକଶିତ ଭାରତର ମୁଖ୍ୟ ସୋପାନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ବିନ୍ଦୁ ନିବେଦିତା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୋଦ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ ସାତଟି ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା, ଏବଂ 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ 2702 ହେକ୍ଟର ଜମିରେ 9 ଲକ୍ଷ ଚାରାରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, 2025-26 ଆର୍ଥିକ ବର୍ଷରେ 724 ହେକ୍ଟର ନଦୀପାର୍ଶ୍ୱ ଅଞ୍ଚଳରେ 5,65,000 ଚାରାରୋପଣ କରାଯାଇଛି। ରାଜ୍ୟରେ ମିଶନ ମୋଡ୍ରେ ବନ ସୁରକ୍ଷା କାର୍ଯ୍ୟ ଜାରି ରହିଛି। ମହାନଦୀ ଅବବାହିକାରେ ସବୁଜ ମହାନଦୀ ମିଶନ ମାଧ୍ୟମରେ ଚାରାରୋପଣ କରାଯିବା ସହିତ ତେଲ, ଇବ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଏବଂ ବଂଶଧାରା ନଦୀର ଦୁଇପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଓଡ଼ିଶାର ଯୋଉ ବଡ ବଡ ନଦୀ ଅଛନ୍ତି, ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଏବଂ କୁଶଭଦ୍ରା, ଋଷିକୁଲ୍ୟା।

0: ସୁବର୍ଣ୍ଣରେଖା ଏଇ ଯୋଉ ନଦୀ ଗୁଡିକ ଅଛି ତା ଅବବାହିକା ମାନଙ୍କରେ 1.5 କିଲୋମିଟର ପ୍ରଶସ୍ତରେ ମଧ୍ୟ ବୃକ୍ଷ କେମିତି ରୋପଣ କରାଯିବ, ଆଉ ସେଥିପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେମିତି ସବୁଜ ମହାନଦୀ ମିଶନ ଏଇଭଳି ଯୋଉ ମିଶନ କରାହେଇଛି ସେ ମିଶନ ଅଧୀନରେ ଇଏ କାମ ସବୁ କରାଯାଉଛି। ଏବଂ ଚଳିତ ବର୍ଷ ମଧ୍ୟ ଆମେ ପାଖାପାଖି 9 ଲକ୍ଷରୁ ଅଧିକ ବୃକ୍ଷରୋପଣ ଏ ନଦୀ ଅବବାହିକାରେ କରିବା ପାଇଁ ମଧ୍ୟ ଆମେ ନିଷ୍ପତ୍ତି ଆମେ ନେଇଛନ୍ତି। ସେହିଭଳି ଭାବରେ କେନ୍ଦ୍ର ସରକାର ମଧ୍ୟ ଆମକୁ ସହଯୋଗ କରୁଛନ୍ତି।
1: ଆମ ଜଙ୍ଗଲ ଯୋଜନା ଅଧୀନରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକ ପେଡ଼ ମା କି ନାମ ଅଭିଯାନରେ ଓଡ଼ିଶାର 8 କୋଟି 12 ଲକ୍ଷ ଚାରାରୋପଣ ସମ୍ପୂର୍ଣ୍ଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି। ସହରାଞ୍ଚଳରେ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ନେଇ ଏହି ଯୋଜନା ଅଧୀନରେ ପ୍ରାୟ 6,95,000 ଚାରାରୋପଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଆମ ଜଙ୍ଗଲ ଯୋଜନା ଅଧୀନରେ 19,975 ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର କରାଯିବ। ଏହି ଯୋଜନାରେ 43,18,000 ସ୍ଥାନୀୟ ହିତାଧିକାରୀଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ 1ରୁ କେନ୍ଦ୍ର ଓ ରାଜ୍ୟ ମିଳିତ ସହଯୋଗରେ ରାଜ୍ୟରେ ଭିଭିଜି ରାମଜୀ ଯୋଜନା କାର୍ଯ୍ୟକାରୀ ହୋଇଛି। ଚାରାରୋପଣ ସହ ଲୋକଙ୍କୁ ଆର୍ଥିକ କ୍ଷେତ୍ରରେ ଏହି ଯୋଜନା ଅଧିକ ସଶକ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଏବଂ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟରରୁ ଉର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଏବଂ ଉତ୍ତମ ପରିଚାଳନା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଙ୍ଗଲ ସୁରକ୍ଷା ଏବଂ ବନୀକରଣ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା 2 ସମିତିକୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ୱବ୍ୟାପୀ ସଂସ୍କୃତ ଭାଷାର ଗୁରୁତ୍ୱ ଏବଂ ଭାରତୀୟ ଜ୍ଞାନ ପରମ୍ପରାରେ ଏହାର ଅବଦାନ ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆଲୋକପାତ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର 46ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କୁଳାଧିପତି ତଥା ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି ସଂସ୍କୃତ ଭାଷା ସମସ୍ତ ଭାରତୀୟ ଭାଷାର ଜନନୀ ବୋଲି କହିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ମୁଖପତ୍ର ଶ୍ରୀବିହାର ଭାରତୀ ଏବଂ ଗବେଷଣାତ୍ମକ ପତ୍ରିକା ଜଗନ୍ନାଥ ଜ୍ୟୋତିହି ରାଜ୍ୟପାଳ ଉନ୍ମୋଚନ କରିଛନ୍ତି। ବିଭିନ୍ନ ବିଭାଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମେଧାବୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକର ସଶକ୍ତିକରଣ ଉଦ୍ଦେଶ୍ୟରେ ଆଜିଠାରୁ 2-ଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ କର୍ମଶାଳାକୁ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ଶୁଭାରମ୍ଭ ହୋଇଛି। ଏଥିରେ ଜନଜାତି କଳା ସଂସ୍କୃତି ଭାଷା ଏବଂ ପାରମ୍ପରିକ ଜ୍ଞାନର ସଂରକ୍ଷଣ ତଥା ପ୍ରସାର କରାଯିବ। ଏହି ପ୍ଲାଟଫର୍ମରେ ଡିଜିଟାଲ ଏକାଡେମୀ କାର୍ଯ୍ୟକ୍ଷମ ହେବା ସହ ଜନଜାତିଙ୍କ କଳାକୁ ନେଇ ବିଭିନ୍ନ ମାନ୍ୟତା ପ୍ରାପ୍ତ ଡିପ୍ଲୋମା ପାଠ୍ୟକ୍ରମ ଉପଲବ୍ଧ ହେବ। ଏହାସହ ଜନଜାତି ସାହିତ୍ୟ ମୌଖିକ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଏକ ଐତିହ୍ୟ ଅଭିଲେଖାଗାର ମଧ୍ୟ ରହିଛି। କାର୍ଯ୍ୟକ୍ରମରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣସୀସ୍ଥିତ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତି ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲ ମାଧ୍ୟମରେ ଏଥିପାଇଁ ଆବେଦନ କରାଯାଇପାରିବ। ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟର ଅନ୍ୟାନ୍ୟ ପ୍ରତିଷ୍ଠାନରେ ପିଏଚ୍ଡି ପଞ୍ଜିକୃତ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ଆସନ୍ତା 30 ତାରିଖ ରାତି 11:45 ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 5 ତାରିଖରେ ଆବେଦନକାରୀଙ୍କ ଯୋଗ୍ୟତା ନେଇ ଦାଖଲ ଆବେଦନପତ୍ରଗୁଡ଼ିକର ଯାଞ୍ଚ କରାଯିବ। ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନେଇ ସମସ୍ତ ସୂଚନା ସାମ୍ସ ପୋର୍ଟାଲରେ ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଜମି କିଣା ବିକା ନଗଦବିହୀନ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜମି ପଞ୍ଜିକରଣ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ଲାଇନ୍ ପଞ୍ଜିକରଣ ହେବା ଦ୍ୱାରା ଜନସାଧାରଣଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବ ନାହିଁ। ପଞ୍ଜିକରଣ ପରେ ଦଲିଲ ମଧ୍ୟ ଅନ୍ଲାଇନ୍ରେ ଉପଲବ୍ଧ ହେବ। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
2: ସବୁ ଆମର ଅଛି ଯାହାକୁ ଆମେ ରେଜିଷ୍ଟ୍ରେସନ ଅଫିସ ବୋଲି କହୁଛୁ, ସେଥିରେ ପ୍ରକୃତରେ ଯେଉଁ ଜମି ବିକ୍ରି ହୁଏ ତାର 15,000 ପର୍ଯ୍ୟନ୍ତ କେସ୍ ଟ୍ରାଞ୍ଜାକ୍ସନ ହେଇଥାଏ, ବାକିଟା ସବୁ ଅନଲାଇନ୍ରେ ପ୍ରଦାନ କରାହେଇଥାଏ। ଆଜି ଆମେ ନିଷ୍ପତ୍ତି କରୁଛୁ ଯେ ସମ୍ପୂର୍ଣ୍ଣ ଭାବରେ ଜମି କିଣାବିକା ହେଉଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆମେ କେସ୍ଲେସ୍ କରିବୁ, ଗୋଟିଏ ପଇସା ମଧ୍ୟ କେସ୍ ଟ୍ରାଞ୍ଜାକ୍ସନ ହେବ ନାହିଁ। ମଧ୍ୟସ୍ଥି କାରବାରକୁ ରୋକିବା ପାଇଁ ଏବଂ ଜମି କିଣାବିକା ହେଉଥିବା ଦପ୍ତର ସବୁକୁ ଦୁର୍ନୀତିମୁକ୍ତ କରିବା ପାଇଁ ଏଭଳିଆ ପଦକ୍ଷେପ ନିଆଯାଇଛି।
1: ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଭୁବନେଶ୍ୱରରେ ନୂତନ ରାଜସ୍ୱ ଭବନ ନିର୍ମାଣ କରାଯିବ। 10 ମହଲା ବିଶିଷ୍ଟ କୋଠା

0: ନିର୍ମାଣ ହେବା ସହ ଏଥିପାଇଁ 600 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଗୋଟିଏ ଭବନରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ, ଏନ୍ଡିଆର୍ଏଫ୍, ଅଗ୍ନିଶମ ଏବଂ ଓଡ୍ରାଫ୍ ଭଳି ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସିମେଣ୍ଟ ଏବଂ ଇସ୍ପାତ ଦର ନିର୍ଦ୍ଧାରଣ ସଂକ୍ରାନ୍ତ ନୂତନ ମାର୍ଗଦର୍ଶିକା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ଏଣିକି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ଦର ଚୂଡ଼ାନ୍ତ କରିବ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ ପ୍ରକଳ୍ପରେ ବ୍ୟବହାର ହେବାକୁ ଥିବା ସିମେଣ୍ଟ ଏବଂ ଇସ୍ପାତ ଦର ନିର୍ଦ୍ଧାରଣ ନେଇ ଏକକ ବ୍ୟବସ୍ଥା ଲାଗୁ କରାଯିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାଭିତ୍ତିକ ଦର ଚୂଡ଼ାନ୍ତ ନେଇ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି, ଦର ନିର୍ଦ୍ଧାରଣରେ ସ୍ୱଚ୍ଛତା ଆସିବା ସହ ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ହେବ ନାହିଁ ବୋଲି ଆଶା କରାଯାଉଛି। ପ୍ରତି 3 ମାସ ଅନ୍ତରରେ ଏହି କମିଟି ବସି ସିମେଣ୍ଟ ଏବଂ ଇସ୍ପାତ ଦର ଚୂଡ଼ାନ୍ତ କରିବେ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ରାଜ୍ୟରେ ସିମେଣ୍ଟ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ଜିଲ୍ଲା ପରିଷଦ ନିକଟରୁ ସିଧାସଳଖ ଭାବେ ଦର ନିର୍ଦ୍ଧାରଣ ସଂକ୍ରାନ୍ତ ସୂଚନା ପାଇପାରିବେ। 3ଟି କମ୍ପାନୀର ହାରାହାରି ଦର ଆଧାରରେ ଚୂଡ଼ାନ୍ତ ଦର ସ୍ଥିର କରାଯିବ ବୋଲି ଜଣାପଡ଼ିଛି। ଇସ୍ପାତ କ୍ଷେତ୍ରରେ SAIL ଦରକୁ ପ୍ରାଥମିକତା ପ୍ରଦାନ କରାଯିବ। SAIL ଇସ୍ପାତ ଉପଲବ୍ଧ ନଥିଲେ ପୂର୍ତ୍ତ ବିଭାଗ ଅନୁମୋଦିତ ଅନ୍ୟ କମ୍ପାନୀର ଦରକୁ ବିଚାରକୁ ନିଆଯାଇପାରିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଜାରି ରହିଛି। ବାରମ୍ବାର ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ସହ ମଟରଯାନ ନିୟମ ଅନୁଯାୟୀ ଗାଡ଼ିଗୁଡ଼ିକୁ ଜବତ କରିବା ପାଇଁ କୁହାଯାଇଛି। ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଆସନ୍ତା 11 ତାରିଖରୁ ପୁରୀରୁ ଚଳାଚଳ ଆରମ୍ଭ କରିବ। କୋରାପୁଟର ଟ୍ରେନ୍ଟି ପୁରୀ ଅଭିମୁଖେ 12 ତାରିଖରୁ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ସପ୍ତାହକୁ 3 ଦିନ ଚାଲିବାକୁ ଥିବା ଏହି ଟ୍ରେନ୍ଟି ପୁରୀରୁ ପ୍ରତ୍ୟେକ ସୋମବାର, ଗୁରୁବାର ଏବଂ ଶନିବାର ଯାତ୍ରା ଆରମ୍ଭ କରିବା ସହିତ କୋରାପୁଟରୁ ପୁରୀ ଅଭିମୁଖେ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ପରେ ଆଜି ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ କୌଣସି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇ ନାହିଁ। ତେବେ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗତକାଲି ବନ୍ୟାର ସ୍ଥିତି ସମୀକ୍ଷା କରି ରାଜ୍ୟ ସରକାର କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସୂଚନା ଦେଇଥିଲେ। ଆଜି ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳସ୍ତର 607.87 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 226,294 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 28,955 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ 7 ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇମେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଏବଂ 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି ଶେଷ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମହେଶ୍ୱର ସାହୁ। ବୃକ୍ଷ ଆମ ଜୀବନର ଆଧାର, ଏହା ବିନା ପୃଥିବୀରେ ଜୀବଜଗତର କଳ୍ପନା କରାଯାଇ ନପାରେ। ବୃଦ୍ଧି ପାଉଥିବା ପ୍ରଦୂଷଣ, ବିଶ୍ୱ ତାପାୟନ ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା ଦିଗରେ ଚାରାରୋପଣ ହେଉଛି ଏକମାତ୍ର ସହଜ ଓ ପ୍ରଭାବଶାଳୀ ମାଧ୍ୟମ। ଚାରାରୋପଣ ମାଧ୍ୟମରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଏବଂ ଏ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ଦେଶବ୍ୟାପୀ ବନ ମହୋତ୍ସବ ପାଳନ କରାଯାଏ। ଚଳିତ ବର୍ଷ ବନ ମହୋତ୍ସବ ସପ୍ତାହ ଆଜି ଶେଷ ହୋଇଛି। ଜୁଲାଇ ମାସରେ ମୌସୁମୀର ଆଗମନ ଏବଂ ବର୍ଷା ଫଳରେ ରୋପଣ କରାଯାଇଥିବା ଚାରାଗୁଡ଼ିକ ବଞ୍ଚିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ। ବନ ମହୋତ୍ସବ ପାଳନର ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ 1950 ଏହାର ସୂତ୍ରପାତ ହୋଇଥିଲା। ତତ୍କାଳୀନ କୃଷି ଓ ଖାଦ୍ୟମନ୍ତ୍ରୀ ଡକ୍ଟର KM ମୁନ୍ସିଙ୍କ ଦ୍ୱାରା ଏହାକୁ ଆରମ୍ଭ କରାଯାଇଥିଲା। ଏହାର ସ୍ମରଣାର୍ଥେ ପ୍ରତିବର୍ଷ ଏହି ମହୋତ୍ସବ ଜୁଲାଇ ମାସ ପ୍ରଥମ ସପ୍ତାହରେ ପାଳନ କରାଯିବାର ବିଧି ରହିଆସିଛି। ଚଳିତ ବର୍ଷର ବିଷୟବସ୍ତୁ ରହିଥିଲା ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ। ସାମ୍ପ୍ରତିକ ପରିସ୍ଥିତିରେ ବନ ମହୋତ୍ସବ ପାଳନର ବିଶେଷ ଗୁରୁତ୍ୱ ରହିଛି। ସହରୀକରଣ ଯୋଗୁଁ ବ୍ୟାପକ ଜଙ୍ଗଲ କ୍ଷୟ ଦ୍ୱାରା ପରିବେଶ ସନ୍ତୁଳନ ବ୍ୟାଘାତ ହେଉଛି। ବନ ମହୋତ୍ସବ ପାଳନ ମାଧ୍ୟମରେ ବ୍ୟାପକ ଚାରାରୋପଣ କରାଯିବା ସହ ପରିବେଶ ସଂରକ୍ଷଣ ନେଇ ଲୋକଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଇପାରୁଛି। ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ବୃକ୍ଷ ଆମକୁ ଅମ୍ଳଜାନ ପ୍ରଦାନ କରିଥାଏ। ଏଥିସହ ତାପମାତ୍ରା ନିୟନ୍ତ୍ରଣରେ ମଧ୍ୟ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାର ଚେର ମାଟିକୁ ଜାବୁଡ଼ି ଧରି ରଖିବା ଫଳରେ ଅତ୍ୟଧିକ ବର୍ଷା କିମ୍ବା ବନ୍ୟାବେଳେ ମୃତ୍ତିକା କ୍ଷୟକୁ ପ୍ରତିରୋଧ କରିହୁଏ। ଜଙ୍ଗଲ ବୃଦ୍ଧି ଦ୍ୱାରା ବନ୍ୟଜନ୍ତୁ ସୁରକ୍ଷିତ ରହିପାରନ୍ତି, ଫଳରେ ଏକ ସନ୍ତୁଳିତ ପରିବେଶ ସୃଷ୍ଟି ହୋଇଥାଏ। ତେଣୁ ଅନ୍ୟ ପ୍ରକାର କହିଲେ କେବଳ ଚାରାରୋପଣ ନୁହେଁ, ବରଂ ଏହାକୁ ଏକ ଗଛରେ ପରିଣତ କରିବାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ଚାରାରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଲକ୍ଷ୍ୟରେ ଗତ 2024 ଜୁନ୍ ମାସ 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପେଡ଼ ମା କି ନାମ ଅଭିଯାନର ଶୁଭାରମ୍ଭ କରିଥିଲେ। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନ ବ୍ୟାପକ ଜନଭାଗିଦାରିତା ଦ୍ୱାରା ସଫଳତା ହାସଲ କରିପାରିଛି। ଏହି ଅଭିଯାନ ଅଧୀନରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଗୋଟିଏ ଦିନରେ 11 ଲକ୍ଷରୁ ଅଧିକ ଚାରାରୋପଣ କରାଯାଇ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି। ବନ ମହୋତ୍ସବ ଅବସରରେ ସେଠାରେ ସପ୍ତାହକ ମଧ୍ୟରେ 51 ଲକ୍ଷ ଚାରାରୋପଣ କରାଯାଇଛି। ଏପରିକି ଓଡ଼ିଶା ବନ ବିଭାଗ ପକ୍ଷରୁ ଚଳିତ ବର୍ଷ ମହୋତ୍ସବ ପରିପ୍ରେକ୍ଷୀରେ ଏକ ପେଡ଼ ମା କି ନାମ ଅଭିଯାନ ଅଧୀନରେ ପ୍ରାୟ 5 କୋଟିରୁ ଅଧିକ ଚାରା ବଣ୍ଟନ ଓ ରୋପଣର ବ୍ୟବସ୍ଥା କରାଯାଇଥିଲା। ଏଥିରେ ନିମ୍ବ, ବର, ଓସ୍ତ, ଜାମୁ, ବେଲ ଏବଂ ଅଁଳା ଭଳି ଦୀର୍ଘଜୀବୀ ତଥା ଔଷଧୀୟ ଚାରାରୋପଣକୁ ପ୍ରାଧାନ୍ୟ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଗ୍ରୀନ୍ ଇଣ୍ଡିଆ ମିଶନ। ଦେଶର ପ୍ରାୟ 1 କୋଟି ହେକ୍ଟର କ୍ଷୟ ହୋଇଥିବା ଜଙ୍ଗଲ ଏବଂ ଅଣଜଙ୍ଗଲରେ ଜମିକୁ ସବୁଜିମା ବୃଦ୍ଧି, ବ୍ୟାପକ ଜଙ୍ଗଲାଞ୍ଚଳ ସୃଷ୍ଟି କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ପ୍ରସ୍ତୁତ ଭବିଷ୍ୟତ ରୂପରେଖ ଅନୁଯାୟୀ ଆସନ୍ତା 2030 ସୁଦ୍ଧା ଦେଶବ୍ୟାପୀ 24 କୋଟି 70 ଲକ୍ଷରୁ ଅଧିକ ହେକ୍ଟର ଜମିରେ ଜଙ୍ଗଲାଞ୍ଚଳ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ସମ୍ଭବ ହୋଇପାରିବ। ଅନ୍ୟ ଏକ ପ୍ରମୁଖ ବ୍ୟବସ୍ଥା ହେଉଛି କାମ୍ପା ଅଭିଯାନ। କୌଣସି ଶିଳ୍ପ, ଖଣି କିମ୍ବା ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଜଙ୍ଗଲ

ହୋଇଥାଏ। ଏହା ମାଧ୍ୟମରେ କୃତ୍ରିମ ଜଙ୍ଗଲ ସୃଷ୍ଟି, ପ୍ରାକୃତିକ ଜଙ୍ଗଲର ପୁନରୁଦ୍ଧାର, ବନ୍ୟଜନ୍ତୁଙ୍କ ବାସସ୍ଥାନରେ ଉନ୍ନତି ଏବଂ ବନାଗ୍ନି ନିୟନ୍ତ୍ରଣ ଓ ମୃତ୍ତିକା ଏବଂ ଜଳ ସଂରକ୍ଷଣ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ପ୍ରଦାନ କରାଯାଉଛି। ଶେଷରେ ଏତିକି କୁହାଯାଇପାରେ, ବନ ମହୋତ୍ସବ କେବଳ ଗୋଟିଏ ସପ୍ତାହର କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ହେଉଛି ପ୍ରକୃତି ପ୍ରତି ଆମର କୃତଜ୍ଞତା ଜଣାଇବାର ଏକ ମାଧ୍ୟମ। ଆସନ୍ତୁ, ଗୋଟିଏ ଗଛ ଗୋଟିଏ ଜୀବନ ସ୍ଲୋଗାନକୁ ଆମେ ବାସ୍ତବତାରେ ପରିଣତ କରିବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେଶ୍ୱର ସାହୁ ଆପଣମାନେ କାର୍ଯ୍ୟ
1: ଶୁଣିପାରିବେ ଏହି ସୂଚନା ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖିଆ ଖବର। ରାଇଜେ ବନ ସୁରକ୍ଷା ଆଉ ଜଙ୍ଗଲ ତିଆରି ଲାଗି ଭିନ୍ ଭିନ୍ ଯୋଜନା କାର୍ଯ୍ୟକାରୀ କରୁଛନ୍ ସରକାର, କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରନ ବନ ମହୋତ୍ସବ ସପ୍ତାହ ପାଳନ ସମାରୋହତି ଦେଲେ ଯୁ। ଭୁବନେଶ୍ୱରନ ଚାଲିଛେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ଷ୍ଟାଣ୍ଡିଂ କମିଟି 15 ବୈଠକ। ଚାରିଟା ରାଜ୍ୟର 72 ଏଜେଣ୍ଡା ଉପରେ ହେଉଛି ଆଲୋଚନା। ସଡ଼କ ଦୁର୍ଘଟଣାକେ କମ୍ କରବାର୍ ଲାଗି ଫିଟ୍ନେସ୍ ନାଇଥିବାର ଗାଡ଼ିମାନଙ୍କୁ କରାଯିବା ଜବତ, ପରିବହନ ବିଭାଗର ସୂଚନା। ଆଉର୍ ଲଗାୟତ ବର୍ଷା ହେଲେ ବି ବନ୍ୟା ପରିସ୍ଥିତି ଦେଖା ନାଇଁ ଦେଇ, କହିଲେ ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ। ଏଥର ପୁରା ଖବର। ରାଇଜେ ବନ ସୁରକ୍ଷା ଆଉ ଜଙ୍ଗଲ ତିଆରି ଲାଗି ସରକାର ଭିନ୍ ଭିନ୍ ଯୋଜନା କାର୍ଯ୍ୟକାରୀ କରୁଛନ୍, ଆଉ ଏଥିର୍ଲାଗି ଓଡ଼ିଶା ଦେଶେ 3 ଠାନେ ରହିଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟନ ଆଏଚ୍ 77 ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ସାରା ପୃଥିବୀର ତାପମାତ୍ରା ବଢ଼ବାର, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଆଉ ପରିବେଶ ପ୍ରଦୂଷଣ ବାଗିର୍ ବଡ଼ ସମସ୍ୟାର ମୁକାବିଲା ଲାଗି ଭରପୁର ଗଛ ଜଗାବାର ଆଉ ଜଙ୍ଗଲ ସୁରକ୍ଷାର ଦରକାର ରହିଛି। ରାଇଜେ ଯୁଗ୍ମ ଜଙ୍ଗଲ ପରିଚାଳନାଥି ପାଖାପାଖି 16,209 ବନ ସୁରକ୍ଷା ସମିତି ଆଉ 579 ପରିବେଶ ଉନ୍ନୟନ କମିଟି ତରଫ 13,933 ବର୍ଗ କିଲୋମିଟରନୁ ଏତକା ଜଙ୍ଗଲର ସୁରକ୍ଷା ଆଉ ଠିକ୍ ଭାବେ ପରିଚାଳନା କରାଯାଉଛି। ଏଥି 20,11,000 ପରିବାର ଲାଗି କରି ଉପକୃତ ହେଉଛନ୍। ଜନସାଧାରଣଙ୍କ ସହଯୋଗ ସରକାରଙ୍କର ବନୀକରଣ ଯୋଜନାଥି ରାଇଜେ ଧୀରେ ଧୀରେ ଜଙ୍ଗଲର ମାତ୍ରା ବଢ଼ୁଛେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ବୃକ୍ଷରୋପଣ କରିବା, ଯେତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ସିଏ ହିଁ ଆମକୁ ଗ୍ଲୋବାଲ ୱାର୍ମିଂରୁ ଆମକୁ ରକ୍ଷା କରିପାରିବ। ଅଦ୍ୟାବଧି ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟତଃ 16,209 ବନ ସୁରକ୍ଷା ସମିତି ଆମ ଓଡ଼ିଶାରେ, 579 ପରିବେଶ ଉନ୍ନୟନ କମିଟି ଏମାନଙ୍କର ଦ୍ୱାରା ପ୍ରାୟ 13,933 ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ଇଏ ସୁରକ୍ଷା କରାଯାଉଛି ଏବଂ ତାହାର ଉତ୍ତମ ପରିଚାଳନା ମଧ୍ୟ କରାଯାଉଛି। ଏଥିରେ ପ୍ରାୟ 2,11,000 ପରିବାର ନିୟୋଜିତ ଉପକୃତ ହେଉଛନ୍ତି।
0: ମୁଖ୍ୟମନ୍ତ୍ରୀ

0: ଭାବୁଛନ୍ ରାଇଜେ ମିଶନ ମୋଡ଼୍ତେ ବନ ସୁରକ୍ଷା କାମ ଜାରି ରହିଛି। ମହାନଦୀ ଖଣ୍ଡିତି ସବୁଜ ମହାନଦୀ ମିଶନ ଜରିଏ 1.5 କିଲୋମିଟର ଜଙ୍ଗଲ ତିଆରି କରାଯାଉଛି। ଆଉ ଉଜୁଡ଼ି ଯାଇଥିବା ଜଙ୍ଗଲର ପୁନରୁଦ୍ଧାର ଲାଗି ଆମ ଜଙ୍ଗଲ ଯୋଜନା ଅଧୀନତି 1488 କୋଟି ଟଙ୍କା ଜୀବିକା ଭିତ୍ତିକ କାର୍ଯ୍ୟକ୍ରମ ଚାଲୁଛି। ଏତାର ସହିତ ଇପ୍, ତେଲ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଆଉ ବଂଶଧାରା ନଦୀର 2 ଖଣିନ ଶାଗୁଆ ବଲୟ ତିଆରି କରାଯାଉଛି। ଗଲା ବଛର ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ ଅବସରରେ ରାଇଜେ ଗୋଟେ ଦିନେ 1,49,00,000 ଗଛ ଯୋଗାଯାଇଥିଲା। ଏ ବଛର କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ଲାଗି 3,76,00,000 ଗଛ ଯୋଗାଯିବା ଲକ୍ଷ୍ୟ ରଖାଯାଇଛି। ଚଡ଼କ ମରାନୁ ରକ୍ଷା ପାଇବାର ଲାଗି ଗଲା ବଛର 17,90,000 ତାଲ ଗଛ ଯୋଗାଯାଇଥିଲା। ଆମ ଜଙ୍ଗଲ ଯୋଜନା ଅଧୀନତି ଜଙ୍ଗଲର ପୁନରୁଦ୍ଧାର ଲାଗି ସରକାର ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ଏକ ପେଡ଼ ମା' କେ ନାମ ଅଭିଯାନତି ରାଇଜେ 8,12,00,000 ଗଛ ଯୋଗାବାର କାମ ଶେଷ ହୋଇକରି ସେସବୁର ଦେଖରେଖ କରାଯାଉଛି। ଅଭିଯାନ ଅଧୀନତି ରାଜ୍ୟବାସୀଙ୍କୁ ଗଛ ଯୋଗାବାରକେ ମୁଖ୍ୟମନ୍ତ୍ରୀ ଏ ଅବସରରେ ଆହ୍ୱାନ ଦେଇଛନ୍। ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ଷ୍ଟାଣ୍ଡିଂ କମିଟିର 15 ନମ୍ବର ବୈଠକ ଭୁବନେଶ୍ୱର ଲୋକସେବା ଭବନରେ ଚାଲିଛି। ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁଗନକର ଅଧ୍ୟକ୍ଷତାତି ହେଉଥିବାର ବୈଠକଟି ଓଡ଼ିଶା ସହିତ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ମହାନିର୍ଦ୍ଦେଶକ ଆଉ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଅଛନ୍। ବୈଠକଟି ମୋଟ 72 ଏଜେଣ୍ଡା ଉପରେ ଆଲୋଚନା ହେଉଛି। ଆନ୍ତଃରାଜ୍ୟ ନଦୀ ପ୍ରସଙ୍ଗ, ସୁରକ୍ଷା, ଆଇନ ଶୃଙ୍ଖଳା, ଦୂରସଞ୍ଚାର, ଯୋଗାଯୋଗ, ବ୍ୟାଙ୍କିଙ୍ଗ, ଏନ୍ଏଚ୍ ଏଆଇ ପ୍ରୋଜେକ୍ଟ ପ୍ରକଳ୍ପ, ସାଇବର ସିକ୍ୟୁରିଟି, ମଣିଷ ହାତୀ ବିବାଦ, ଖଣିଜ ସମ୍ପଦ, ପରିବେଶ ସଂରକ୍ଷଣ ଉପରେ ବୈଠକଟି ଜୋର ଦିଆଯାଇଛି। ଓଡ଼ିଶା ଆଉ ଝାଡ଼ଖଣ୍ଡ ସୀମାନ ମାଓ କାର୍ଯ୍ୟକଳାପକେ ପୂରାପୂରି ଅଟକାବାରକେ ବୈଠକଟି ଆଲୋଚନା ହୋଇଛି। ଏତାର ସହିତ ବୈଠକଟି କେନ୍ଦ୍ର ସରକାରଙ୍କର ଭିନ୍ ଭିନ୍ ଯୋଜନା ଆଉ କାର୍ଯ୍ୟକ୍ରମ କେନ୍ତା ରାଜ୍ୟମାନଙ୍କେ ସଫଳତାର ସହିତ କାର୍ଯ୍ୟକାରୀ ହେବା ସେ ବାବଦେ ଖାସ ଆଲୋଚନା କରାଯାଉଛି। ଜନଜାତିମାନଙ୍କର ଭାଷା, ସଂସ୍କୃତି ଆଉ ପାରମ୍ପରିକ ଜ୍ଞାନକେ ସଂରକ୍ଷଣ କରବାର ଦରକାର ରହିଛି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍। ଭୁବନେଶ୍ୱରଠାରେ 2 ଦିନିଆ ଜାତୀୟ କର୍ମଶାଳାକେ ଉଦ୍ଘାଟନ କରିକି ଶ୍ରୀ ଓରାମ କହିଛନ୍, ଜନଜାତିମାନଙ୍କର ପାରମ୍ପରିକ ଜ୍ଞାନକେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହିତ ଯୋଡ଼ବାର ଦରକାର ରହିଛି। ଏ ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଜନଜାତିମାନଙ୍କର ବିକାଶ ଲାଗି ଜ୍ଞାନ, ନବସୃଜନ ଆଉ ପ୍ରମାଣ ଆଧାରିତ ନୀତି ନିର୍ଦ୍ଧାରଣକେ ଆଧାର କରିକି ଆଦିବାସୀ ଗବେଷଣା ପ୍ରତିଷ୍ଠାନକେ ବିକଶିତ କରବାର ଲକ୍ଷ୍ୟତି ଗୋଟେ ନୂଆ କାର୍ଯ୍ୟ ଖସଡ଼ାର ଉନ୍ମୋଚନ କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଇଜେ ସଡ଼କ ଦୁର୍ଘଟଣାକେ କମ୍ କରବାର ଆଉ ସଡ଼କଥି ଯାଉଥିବା ଲୁକର ସୁରକ୍ଷାକେ ନଜରତି ରଖିକରି ପରିବହନ ବିଭାଗ ତରଫ ଖାସ୍ ଯାଞ୍ଚ ଅଭିଯାନ ଜାରି ରହିଛି। ଏତକର ଖାଲି ଜରିମାନା ନୁହେଁ, ଫିଟନେସ୍, ପଞ୍ଜୀକରଣ, ପରମିଟ୍ କି ବୀମା ନିୟମ ଉଲ୍ଲଂଘନ କଲେ ସିଧାସଳଖ ଗାଡ଼ି ଜବତ କରାଯିବା ବୋଲି ବିଭାଗ ତରଫରୁ କୁହାଯାଇଛି। ଗଲା April 1-June 30 ଭିତରେ ରାଇଜେ 1,64,882 ଚାଲାଣ କଟିଥିବାର ବେଳେ ଖାଲି 428 ଗାଡ଼ି ଜବତ ହୋଇଥିଲା। ଖାଲି ଜରିମାନା ଲାଗି ଅଯୋଗ୍ୟ ଗାଡ଼ି ଫେରଥରେ ରାସ୍ତାକେ ଆସିକରି ଦୁର୍ଘଟଣା ଘଟୁଥିବାରୁ ଏହି ନୂଆ ଆଭିମୁଖ୍ୟ ନିଆଯାଇଛି। ରାଜ୍ୟର ସବୁ ଆଞ୍ଚଳିକ ପରିବହନ ଅଧିକାରୀ, ଆର୍ଟିଓ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ଏଆର୍ଟିଏ ଆଉ ଏନ୍ଫୋର୍ସମେଣ୍ଟ ଅଧିକାରୀମାନଙ୍କୁ ଏ ବାବଦେ ସର୍କୁଲାର ଜାରି କରାଯାଇଛି। ପୁଲିସ ସାଙ୍ଗେ ତାଲମେଲ ରଖବାର ସହିତ ବାହନ ଆଉ ଇ ଚାଲାଣ ଡେସ୍ବୋର୍ଡଥି ଆଲର୍ଟ ବ୍ୟବସ୍ଥା ବିଲ୍ କରାଯାଇଛି। ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋସିପ୍ 2026-27 ଲାଗି ଆଇଜ ବିଜ୍ଞପ୍ତି ବାହାରିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବା ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଆଉ ରାଜ୍ୟ ସରକାରଙ୍କର ଅଲଗା ବିଭାଗତି PhD ପାଠ୍ୟକ୍ରମତି ପଞ୍ଜୀକୃତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲଥି ଇଥିରଲାଗି ଆବେଦନ କରିପାରିବେ। ଆଜିଠାନୁ ଆଇବା 30 ତାରିଖ ଅଧରାତି ତକ ଆବେଦନ କରବାର ସମୟ ଧାରିଜ କରାଯାଇଛି। ଆଗନୁ ଦାଖଲ କରାଯାଇଥିବା ଆବେଦନଥି ସଂଶୋଧନ ଲାଗି July 31 ସକାଳର 11 ବଜେନୁ ରାତିର 11:45 ତକ ଆବେଦନ କରିହେବା। ଆବେଦନକାରୀମାନଙ୍କର ତଥ୍ୟ ଓକାକ୍ ତରଫୁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦଟି ଦିଆଯିବା। August 5 ଯୋଗ୍ୟ ଆବେଦନକାରୀମାନଙ୍କର ଦସ୍ତାବିଜ ଯାଞ୍ଚ କରାଯିବା ଆଉ ତାର ଉତ୍ତରୁ ସାମ୍ସ ପୋର୍ଟାଲ ଜରିଏ ସୂଚନା ଦିଆଯିବା। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଗନୁ ଆଜି ପୁରୀ ରେଲୱେ ଷ୍ଟେସନଠାରେ ମକ୍ଡ୍ରିଲ୍ କରାଯାଇଛି। ଓଡ୍ରାଫ୍, ଅଗ୍ନିଶମ, GRP, RPF, STU ଆଉ ଜିଲ୍ଲା ପ୍ରଶାସନ ମିଶିକରି ଇ ମକ୍ଡ୍ରିଲ୍ କରିଛନ୍। ଆତଙ୍କବାଦୀ ଆକ୍ରମଣକେ ଅଟକାବାରଟା ଏତାର ମୂଲ ଉଦ୍ଦେଶ୍ୟ। ଗୁଣ୍ଡିଚା ମନ୍ଦିର ପାସର ପୁଲିସ ଅବକାଶଠାରେ ଇ ମକ୍ଡ୍ରିଲ୍ କରାଯାଇଛି। ବରଗଡ଼ ଜିଲ୍ଲା ଲକ୍ଷ୍ମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରନ ହୋଇଥିବା ଷ୍ଟପ୍ ଡାଇରିଆ ଅଭିଯାନ ସଚେତନତା କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇକରି ଅଭିଯାନ ଜରିଏ ଛୁଆମାନଙ୍କର ଜୀବନ ବଞ୍ଚାବାର ଲାଗି ନିଆଯାଇଥିବା ପଦକ୍ଷେପ ବାବଦେ ଆଲୋଚନା କରିଛନ୍। ଓଡ଼ିଶା ସହିତ ସାରା ଦେଶେ ଛୁଆମାନଙ୍କୁ ଝାଡ଼ାବାନ୍ତି ରୋଗନୁ ରକ୍ଷା କରବାର ଲାଗି ଏଇଟା ବହୁତ ଜରୁରୀ କାର୍ଯ୍ୟକ୍ରମ ଆଏ। 5 ବର୍ଷନୁ କମ୍ ବୟସର ଛୁଆଙ୍କର ଭିତରେ ଝାଡ଼ାବାନ୍ତି ଲାଗି ହେଉଥିବା ମୃତ୍ୟୁକେ ପୂରାପୂରି କମାବାର ଇତାର ମୂଲ ଉଦ୍ଦେଶ୍ୟ। ବରଗଡ଼ ଜିଲ୍ଲା ପଦମପୁରର चंग्रियान 77 नंबर वनखंड स्तरीय वन महोत्सव सप्ताह पालन कार्यक्रम के स्वास्थ्य मंत्री डॉक्टर मुकेश माली उद्घाटन करिछन। सुरक्षित परिवेश सुरक्षित भविष्य मूल आधार है। वन महोत्सव के गोटे जन आंदोलन थी परिणत करवार लगे श्री माली परामर्श देछन। इ अवसर गोटे सबुज रथर झील शुभारंभ कर ओडिशा माध्यमिक शिक्षा परिषद तरफ होबार के थिबा इथर मेट्रिक परीक्षार मूल्यायन डिजिटल मूर्ति आउ अनस्क्रीन भैल्युएसन जरिए बोर्ड तरफ योजना कर परीक्षामूलक भाव इथर सप्लीमेंटरी परीक्षा सहित ओडिशा राज्य मुक्त विद्यालय सर्टिफिकेट परीक्षार उत्तर खाता डिजिटल मूल्यायन करा बोर्ड तरफ प्रस्तुति मूल संबलपुर भुवनेश्वर कटक तीनटा जगान डिजिटल मूल्यायन होगा बोर्ड तरफ स्थिर कर आईवा 19 तारीख नु मूल्यायन प्रक्रिया मूल होगा इगे मूल्यायनकारी बोर्ड तरफ दुईदिनिया तालीम दिजा सूचना मिली। पाणीपाग राज्य लगायत वर्षा लगे भिन्न भिन्न नदी जलस्तर बढ़वार के लगी इतार सहित उपरमुड़े जबर वर्षा लगे हीराकूद जलभंडार जलस्तर बढ़ुले भी बन्या स्थिति नाइन बोली जलसंपद विभाग मुख्य जंत्री प्रताप चंद्र चौधरी कहिछन।
1: समुद्र जहाँ आज लेवल अच्छी बर्तमान 606.12 गत वर्ष ए समय थी 609 बर्तमान एक्चुअली हीराकूद जलभंडार 26% जल पूर्ण अवस्था रही हीराकूद उपर मुंड बर्तमान आसूच 180,000 क्यूसेक जल आम जलभंडार प्रवेश करा ग्राजुआली बढ़ुच्छे काली सुधा आम आशा करूँ 2.5 लक्ष क्यूसेक जल आम उपर मुंड मेनली छत्तीसगढ़ रु जार प्रभाव में आम जलभंडार लेवल बढ़ 9 तारीख रे आमे जलभंडार को निष्कासन करिया कथा चिंता करिबु सेति में प्रस्तुत भी होउछु।
0: जलभंडार जलधारण क्षमता 630 फुट थिबार बेले आज बेलबुडार 6 बजे तक जलभंडार जलस्तर 606.87 फुट रही आएबा गुरुवार दिन हीराकूद डेम्र गेट खुला जाइकरि जलभंडार नु इ बछर पहला बॉयड पानी छड़ा जिबा हेले जलस्तर के देखिकरि गेट खुला जिबार संख्या धारिज करा जिबा बोली श्री चौधरी कहिछन। यहाँ दे कटक मुंडुली न 3,26,000 क्यूसेक पानी जाउछे आज राति तक 4,50,000 क्यूसेक पानी जिबार संभावना रहिछे। भुवनेश्वर आंचलिक पाणीपाग विज्ञान केन्द्र सूचना अनुसार आजठानु राज्य बर्षार प्रभाव कमबा गला 24 घंटा भितर बरगढ़ जिलार विजेपुर ठाने सबुन एतका 109 मिलीमिटर वर्षा रेकर्ड करा जाइछे। आयबा 7 दिन तक राज्य भिन्न भिन्न जगान हाल्का नु मध्यम धरणर वर्षा हेबार संभावना अछि। से मुख्य खबर फेर गाय राज्य वन सुरक्षा और जंगल तैयार लगे भिन्न भिन्न योजना कार्यकारी कर सरकार कहले मुख्यमंत्री। भुवनेश्वर न चलीचे पूर्वांचल आंचलिक परिषद स्टैंडिंग कमिटी 15 नंबर बैठक और सड़क दुर्घटना के कम करवा लगे फिटनेस नाइथवार गाड़ी मानक जबत परिवहन विभाग सूचना। आज आंचलिक खबर इनुशेष है जुहार।

0: ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ. କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ. ଦେଶର ଇସ୍ପାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ. ଭାରତ ଇଂଲଣ୍ଡ ତୃତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ. ଏବଂ ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ 16ରେ ଆଜି ଇଜିପ୍ଟ ଆର୍ଜେଣ୍ଟିନାକୁ ଏବଂ ସ୍ୱିଜରଲ୍ୟାଣ୍ଡ ଭେଟିବ କଲମ୍ବିଆକୁ. ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି. ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ ଅବସରରେ ଆଜି ଜାକର୍ତ୍ତାଠାରେ ସେଠାକାର ସଂସଦକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି. ଶ୍ରୀ ମୋଦି କହିଛନ୍ତି, ଦୁଇ ଦେଶ ମଧ୍ୟରେ ଏହି ସଶକ୍ତ ରଣନୈତିକ ଭାଗିଦାରୀ କେବଳ ଭାରତ ଇଣ୍ଡୋନେସିଆର ସମୃଦ୍ଧି ଲାଗି ନୁହେଁ, ବରଂ ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ. ଭାରତ ଇଣ୍ଡୋନେସିଆ ମଧ୍ୟରେ ଶତାବ୍ଦୀ ଧରି ରହିଆସିଥିବା ସୁସମ୍ପର୍କ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଏହାଦ୍ୱାରା ଭବିଷ୍ୟତ ଲାଗି ଆପୋଷ ବିଶ୍ୱାସ ସୁଦୃଢ଼ ହେବା ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷେତ୍ରରେ ସମାନତା ରହିଥିବା ପ୍ରତିଫଳିତ ହେଉଛି. ଭାରତ ବିକାଶ, ଶାନ୍ତି, ସ୍ଥିରତା ଓ ସମୃଦ୍ଧିରେ ବିଶ୍ୱାସ କରେ ବୋଲି ସେ କହିଛନ୍ତି. ସମସ୍ତ ପ୍ରକାର ସନ୍ତ୍ରାସବାଦ କାର୍ଯ୍ୟକଳାପ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି. ସେ କହିଛନ୍ତି, ଏଭଳି ସମାଜ ବିରୋଧୀ କାର୍ଯ୍ୟକଳାପ ଦ୍ୱାରା ଆଞ୍ଚଳିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି. ଭାରତ ଇଣ୍ଡୋନେସିଆ ମଧ୍ୟରେ ରଣନୀତିକ ବିଶ୍ୱାସ ଓ ସମ୍ପର୍କ ଦ୍ୱାରା କେବଳ ଏହି ଦୁଇ ଦେଶ ଉପକୃତ ହେବେ ନାହିଁ, ବରଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଗ୍ଲୋବାଲ୍ ସାଉଥରେ ସ୍ଥିରତା ବଜାୟ ରଖିବା ସହିତ ସମଗ୍ର ବିଶ୍ୱ ଏହାଦ୍ୱାରା ଭବିଷ୍ୟତରେ ଲାଭାନ୍ୱିତ ହେବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି.
1: भारत इंडोनेशिया का स्ट्रेटेजिक ट्रस्ट इंडो पैसिफिक में स्टेबिलिटी का मजबूत आधार बनेगा. हमारी साझेदारी केवल दो देशों का संबंध नहीं है, यह इंडो पैसिफिक की स्टेबिलिटी, ग्लोबल साउथ की शक्ति और विश्व के शेयर्ड फ्यूचर में विश्वास का संकल्प है.
0: ଭାରତ ଇଣ୍ଡୋନେସିଆ ମଧ୍ୟରେ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ, ଡିଜିଟାଲ୍ ଜ୍ଞାନକୌଶଳ, ଶିକ୍ଷା, କୃତ୍ରିମ ବୁଦ୍ଧିମତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି. ସେ କହିଛନ୍ତି, UPI ସମେତ ଡିଜିଟାଲ୍ ସାଧାରଣ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ଶିକ୍ଷା, ଷ୍ଟାର୍ଟଅପ୍ ଓ ନବସୃଜନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରାଯାଇପାରିଲେ ଏହାଦ୍ୱାରା ଉଭୟ ଦେଶବାସୀ ଉପକୃତ ହୋଇପାରିବେ. ସେହିଭଳି ଦୁଇ ଦେଶ ମଧ୍ୟରେ ରହିଥିବା ବହୁ ପୁରାତନ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ରାମାୟଣରୁ ବୋରୋବୁଦୁର ପର୍ଯ୍ୟନ୍ତ ଭାଗିଦାରୀ ଐତିହ୍ୟ ମାଧ୍ୟମରେ ଭାରତ ଇଣ୍ଡୋନେସିଆ ମଧ୍ୟରେ ଏକ ସଶକ୍ତ ସଭ୍ୟତାଗତ ସମ୍ପର୍କ ପ୍ରତିଫଳିତ ହେଉଛି.
1: ଇଣ୍ଡିଆ ଔର ଇଣ୍ଡୋନେସିଆ ସିର୍ଫ ସମୁଦ୍ର ହିଁ ଶେୟାର ନହିଁ କରତେ, ହମାରି ହିଷ୍ଟ୍ରୀ ବି ଶେୟାର୍ଡ ହେ, ହମାରା ସମ୍ବନ୍ଧ ରାମାୟଣ ଔର ମହାଭାରତ କି ବିରାସତ ହେ, ବୋରୋବୁଦୁର ଔର ପ୍ରଭାନନ୍ଦ ଜେସି ଅଦ୍ଭୁତ ସ୍ମାରକୋଁ କେ ଜରିଏ ଜୁଡେ ହେ, ହମ ଇଣ୍ଡୋନେସିଆ କେ ରାଷ୍ଟ୍ରୀୟ ପ୍ରତି ଗରୁଡ଼ା ସେ ଜୁଡେ ହେ.
0: ରଣନୀତିକ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଜି ଇଣ୍ଡୋନେସିଆ ସଂସଦରେ ସାଇବର ସୁରକ୍ଷା, ଜରୁରୀକାଳୀନ ପ୍ରସ୍ତୁତି ଏବଂ ଗ୍ରେଟ୍ ନିକୋବରଠାରୁ ମଲାକା ପ୍ରଣାଳୀ ପର୍ଯ୍ୟନ୍ତ ସାମୁଦ୍ରିକ ସହଯୋଗ କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି. ଦୁଇ ଦେଶ ମଧ୍ୟରେ ଜନସମ୍ପର୍କକୁ ଅଧିକ ସଶକ୍ତ କରିବାର ଆବଶ୍ୟକତା ଉପରେ ନିଜର ମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଭାରତୀୟ ସାଂସ୍କୃତିକ ଐତିହ୍ୟ ଗଙ୍ଗା ମହାକୁମ୍ଭ ଭଳି ମହୋତ୍ସବ ସୁଯୋଗ ସୃଷ୍ଟି କରିଥାଏ. ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିଲେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ପ୍ରଗତି ଓ ସମୃଦ୍ଧି ବଜାୟ ରଖିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ମୋଦି ଏହି ଅବସରରେ ଆଶା ବ୍ୟକ୍ତ କରିଛନ୍ତି. IIM ବାଙ୍ଗାଲୋରର ଏକ କ୍ୟାମ୍ପସ୍ ଇଣ୍ଡୋନେସିଆରେ ପ୍ରତିଷ୍ଠା କରାଯିବ. ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ତ୍ତମାନ ଇଣ୍ଡୋନେସିଆ ଗସ୍ତ ଅବସରରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦିତ ହୋଇଛି। ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଭାରତର ପାରମ୍ପରିକ ଜ୍ଞାନ ଓ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରରେ ଆଦୃତ କରାଇବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
2: भारत की बहुत ही महत्वपूर्ण बी स्कूल आईएम बेंगलुरु की कैंपस ओवरसीज कैंपस इंडोनेशिया की संगासारी एसईजेड में माननीय प्रधानमंत्री नरेंद्र मोदी जी की इंडोनेशिया की दौरे के अंदर अभी माननीय प्रधानमंत्री इंडोनेशिया के दौरे में है। उस दौरे के अंदर अनेक बायलैटरल विषय सामने आई है, बहुत द्विपाक्षिक विषय पर सहमति बनी और राजीनामा हुई। उसी श्रेणी में आज आईएम बेंगलुरु की कैंपस इंडोनेशिया में खोलने के लिए प्रधानमंत्री जी ने अनुमति दिया है।
0: आपण माने संवाद सुनुछंती आकाशवाणी रो। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା 20,000 ଅଧିକ କୃଷି ଉଦ୍ୟୋଗୀ ଏବଂ ପ୍ରାୟ 2,000,000 ଚାଷୀଙ୍କୁ ସଶକ୍ତ କରାଯାଇପାରିବ ବୋଲି ସେ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚୌହାନ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଲାଗି କୃଷି କ୍ଷେତ୍ରକୁ ବିକଶିତ କରିବା ସହିତ ଦେଶର ଗ୍ରାମାଞ୍ଚଳ ଓ କୃଷକମାନଙ୍କୁ ମଧ୍ୟ ସମୃଦ୍ଧ କରିବା ଅପରିହାର୍ଯ୍ୟ। ଏହି ଲକ୍ଷ୍ୟ ହାସଲ କରିବା ଲାଗି ସରକାର ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ବିଭିନ୍ନ ସଂଗଠନ ସହିତ ଏ ଦିଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରି ମିଳିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ପ୍ରଗତି କାର୍ଯ୍ୟକ୍ରମ ଅଧୀନରେ 26,000 କ୍ଷୁଦ୍ର କୃଷି ଉଦ୍ୟୋଗୀଙ୍କୁ ତାଲିମ ଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଉଦ୍ୟୋଗୀମାନେ ଗୋଟିଏ ଗ୍ରାମରେ କାର୍ଯ୍ୟ କରିବେ ଏବଂ ଗ୍ରାମାଞ୍ଚଳ କୃଷିକ୍ଷେତ୍ରର ରୂପାନ୍ତରୀକରଣ ଦିଗରେ 100-200 କୃଷକ ସେମାନଙ୍କୁ ସହଯୋଗ କରିବେ ବୋଲି ଶ୍ରୀ ଚୌହାନ କହିଛନ୍ତି।
3: प्रधानमंत्री जी के विजन के कारण भारत की कृषि तेजी से बदल रही है। विकसित भारत के लिए विकसित कृषि, समृद्ध गांव, समृद्ध किसान, उसमें सरकार अपने सारे प्रयत्न कर रही है, लेकिन सरकार के साथ अगर बाकी संगठन भी जुड़ते हैं तो काम और तेजी से आगे बढ़ता है। और प्रगति कार्यक्रम के अंतर्गत ये तय किया है कि अभी तक 26,000 कृषि उद्यमी ट्रेंड करके छोटे छोटे कृषि उद्यमी इन्होंने तैयार किए हैं जो एक गाँव में काम करते हैं और गाँव की कृषि को बदलने के लिए 100-200 किसान को साथ जोड़ते हैं।
0: ଦେଶର ଇସ୍ପାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ସହିତ ଏହି କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ହାସଲ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ମତବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଭାରୀ ଶିଳ୍ପ ଏବଂ ଇସ୍ପାତ ମନ୍ତ୍ରୀ ଏସ୍ଡି କୁମାରସ୍ୱାମୀଙ୍କ ସହିତ ଏ ସମ୍ପର୍କରେ ତାଙ୍କର ଅତ୍ୟନ୍ତ ଫଳପ୍ରଦ ତଥା ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଇସ୍ପାତ କ୍ଷେତ୍ରରେ ନୂତନ ଅଭିବୃଦ୍ଧି ସୁଯୋଗ ସୃଷ୍ଟି କରିବା ତଥା ଏହାର ପ୍ରତିଦ୍ୱନ୍ଦ୍ୱିତାମୂଳକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ଲାଗି ସମ୍ପୃକ୍ତ ବିଭିନ୍ନ ପ୍ରତିପକ୍ଷଙ୍କ ସହିତ ଏକ ସକାରାତ୍ମକ ଆଲୋଚନା କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ବାହାରିନ୍ର ଉପପ୍ରଧାନମନ୍ତ୍ରୀ ଖାଲିଦ୍ ବିନ୍ ଅବଦୁଲ୍ଲା ଅଲ୍ ଖଲିଫାଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଆଲୋଚନା ହୋଇଛି। କ୍ରିକେଟ୍। ଭାରତ ଇଂଲଣ୍ଡ ମଧ୍ୟରେ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ ଖେଳାଯିବ। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ଆଜିର ତୃତୀୟ ମ୍ୟାଚ୍ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ସିରିଜ୍ରେ ଇଂଲଣ୍ଡ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ୱିକେଟ୍ରେ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ 16 ମ୍ୟାଚ୍ରେ ପୂର୍ବବର୍ଷ ଚାମ୍ପିୟନ୍ ଆର୍ଜେଣ୍ଟିନା ଆଜି ରାତିରେ ଇଜିପ୍ଟ ବିପକ୍ଷରେ ଖେଳିବ। ଆଟଲାଣ୍ଟାଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଅନୁଷ୍ଠିତ ହେବ। ପରେ ଭ୍ୟାଙ୍କୋଭର୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଉଣ୍ଡର ଅନ୍ୟ ଏକ ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆକୁ ଭେଟିବ। ୱିମ୍ବିଲଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ପୂର୍ବବର୍ଷର ଚାମ୍ପିୟନ୍ ଜାନିକ୍ ସିନର ଓ ଜର୍ମାନ୍ର ଜାନ୍ ଲେନର୍ଡ ଷ୍ଟ୍ରପ୍ଙ୍କ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ସେହିଭଳି ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ରେ ଆଜି ସନ୍ଧ୍ୟାରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଓ କାନାଡ଼ାର ଫେଲିକ୍ସ ଆଗର ଆଲାସିୟମ୍ଙ୍କୁ ଭେଟିବେ। ସେହିଭଳି ଆଜି ଅନୁଷ୍ଠିତ ହେବାକୁ ଥିବା ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ଆମେରିକାର ଜେସିକା ପେଗୁଲା କୋକୋ ଗୋଫ୍ଙ୍କୁ ଭେଟିବାକୁ ଥିବାବେଳେ ଅନ୍ୟ ଏକ ମ୍ୟାଚ୍ରେ ଜାପାନର ନାଓମି ଓସାକା ଓ ଚେକୋସ୍ଲୋଭାକିଆର କାରୋଲିନା ମୁଚୋଭାଙ୍କ ମଧ୍ୟରେ ମୁକାବିଲା ହେବ। କେରଳମ୍ରେ ପ୍ରବଳ ବର୍ଷା ଓ ଭୂସ୍କଳନ ଯୋଗୁଁ ୱାୟନାଡ଼ ଜିଲ୍ଲା ଅନ୍ତର୍ଗତ ମେପାଡ଼ି ନିକଟସ୍ଥ କାଲାଡ଼ିଠାରେ ଏକ ନିର୍ମାଣାଧୀନ ସଡ଼କ ଟନେଲ୍ ପ୍ରକଳ୍ପ ଭୁଶୁଡ଼ି

0: ପଡ଼ିଛି, ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହିତ 7 ଜଣ ଆହତ ହୋଇଛନ୍ତି। ଏହାଛଡ଼ା ଅନ୍ୟ 7 ନିଖୋଜ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରରେ ବାଦଲ ଫଟା ବର୍ଷା ଯୋଗୁଁ ଅନେକ ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୀତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଏବଂ ଭାରତ ଇଂଲଣ୍ଡ ତୃତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 204 ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ 322 ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରି ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏହି ଯୋଜନାର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
3: ଏ ସମାଜର ଭବିଷ୍ୟତ ହିସାବରେ ସେମାନେ ଏ ସମାଜର ଦାୟିତ୍ୱ ନେବେ ଏବଂ ଆମ ଓଡ଼ିଶାକୁ ଏକ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବାରେ ବହୁତ ବଡ଼ ଭୂମିକା ସେମାନେ ନେଇପାରିବେ। ଆଉ ସେଥିପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟର ଏଇ ଯେଉଁ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ତା'ର ଭିତ୍ତିଭୂମି ଯେଉଁ ଆଜି ଆମେ 204 ଜିଲ୍ଲାରେ ଆଜି ଆମେ କରିଛନ୍ତି। ଏଠି ମଞ୍ଚରେ ଥିବା ସମସ୍ତ ନେତୃବୃନ୍ଦ, ସମସ୍ତଙ୍କର ମାତୃଶକ୍ତି, ଛାତ୍ରଛାତ୍ରୀମାନେ, ଜିଲ୍ଲାପାଳ ମାନ୍ୟବର, ବିଭିନ୍ନ ଭର୍ଚୁଆଲରେ ଯୋଡ଼ି ହୋଇଥିବା ସମସ୍ତ ମନ୍ତ୍ରୀ ପରିଷଦର ସଦସ୍ୟମାନେ, ସାଂସଦମାନେ, ବିଧାୟକମାନେ, ପୂର୍ବତନ ବିଧାୟକମାନେ, ଯେଉଁମାନେ ବି ଯୋଡ଼ି ହୋଇଛନ୍ତି, ମୁଁ ସମସ୍ତଙ୍କୁ ଆନ୍ତରିକତାର ସହିତ ଧନ୍ୟବାଦ ଦେବି ଯେ ଆମେ ସମସ୍ତେ ସହଯୋଗ କରିବା। ଆଗାମୀ ଦିନରେ ଆମ ସରକାରଙ୍କର ଏହି ସଂକଳ୍ପକୁ ଆମେ ପୂରା କରିବା ଏବଂ ଏ ସଂକଳ୍ପ ଯେତେବେଳେ ପୂରା ହେବ, ଏକ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ହେବ, ତାହାଦ୍ୱାରା ଆଗାମୀ ଦିନରେ 2036 ଏବଂ 2047 ନିଶ୍ଚିତ ଭାବରେ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବାରେ ଆମର ଏକ ଗୁଣ୍ଡୁଚି ମୂଷା ଭଳିଆ ଆମର ବି ସହଯୋଗ ରହିବ ଏବଂ ସମୃଦ୍ଧ ଓଡ଼ିଶା ପ୍ରତିଷ୍ଠିତ ହେଲେ ନିଶ୍ଚିତ ଭାବରେ ଆମେ ସମସ୍ତେ ଯଶସ୍ୱୀ ଲାଭ କରିପାରିବା।
2: ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଡଲଫିନ୍ ଗଣନା ରିପୋର୍ଟ ଅନୁସାରେ ଚଳିତ ବର୍ଷ ଚିଲିକାରେ 175 ଡଲଫିନ୍ ଚିହ୍ନଟ ହୋଇଛନ୍ତି। ସେଥିରେ 169 ଇରାୱାଡ଼ି ଓ 16 ହମ୍ପବ୍ୟାକ୍ ଡଲଫିନ୍ ରହିଛନ୍ତି। 18 ଦଳର ଶତାଧିକ ସଦସ୍ୟ 3 ଧରି ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଭାରତୀୟ ନୌସେନାର ଚିଲିକା ପ୍ରଶିକ୍ଷଣ କେନ୍ଦ୍ରରେ 8ମ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଛି। 116 ମହିଳାଙ୍କ ସମେତ ମୋଟ 3011 ଅଗ୍ନିବୀର ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ପଶ୍ଚିମ ନୌସେନା କମାଣ୍ଡର ମୁଖ୍ୟ ଭାଇସ୍ ଆଡମିରାଲ ସଞ୍ଜୟ ଭାଟସେନ୍ ପରେଡ୍ ନିରୀକ୍ଷଣ କରି ଅଗ୍ନିବୀରମାନଙ୍କୁ ଦେଶସେବା ପାଇଁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଖୋର୍ଦ୍ଧାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିବା ସହ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର 94.04% ଭୋଟର ଫର୍ମ ଡିଜିଟାଇଜ୍ ହୋଇଛି। 10,51,000 ଅଧିକ ଫର୍ମ ଅନ୍ଲାଇନ୍ରେ ସଂଯୋଜିତ ହୋଇଥିବା ବେଳେ ଜୟଦେବ ବିଧାନସଭା କ୍ଷେତ୍ର ସର୍ବାଧିକ ଅଗ୍ରଗତି ହାସଲ କରିଛି। ଚଳିତ ବର୍ଷ ଖୋର୍ଦ୍ଧା ବନଖଣ୍ଡରେ 1.5 ଲକ୍ଷ ଚାରାରୋପଣ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 12 ନର୍ସରୀରେ 8 ଲକ୍ଷରୁ ଅଧିକ ଚାରା ପ୍ରସ୍ତୁତ ହୋଇଛି। ବନ ମହୋତ୍ସବ ସପ୍ତାହ ଅବସରରେ ଜନସାଧାରଣଙ୍କୁ ମଧ୍ୟ ବ୍ୟାପକ ଭାବେ ଚାରା ବଣ୍ଟନ କରାଯାଉଛି। ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଛି। ଜାଗୁଳେଇ ପାଟଣାସ୍ଥିତ ଅନନ୍ତ ପୁରୁଷୋତ୍ତମ ମନ୍ଦିରରେ ମଧ୍ୟ ଚତୁର୍ଦ୍ଧା ବିଗ୍ରହଙ୍କୁ ସୁବାସିତ ଜଳରେ

0: ସ୍ନାନ କରାଯିବା ସହ ବିଧି ମୁତାବକ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଖୋର୍ଦ୍ଧାର ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗାଭ୍ୟାସର ଉପକାରିତା ସମ୍ପର୍କରେ ମତ ରଖିଥିଲେ। ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ପୁଲିସ ଓ ଅବକାରୀ ବିଭାଗ 17 ମାମଲାରେ ଜବତ 835 କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଓ ଭାଙ୍ଗକୁ ଟାଙ୍ଗିଆପଡ଼ାସ୍ଥିତ ଏକ ଦହନ କେନ୍ଦ୍ରରେ ଆଇନଗତ ଓ ପରିବେଶ ସୁରକ୍ଷା ନିୟମାନୁସାରେ ନଷ୍ଟ କରିଥିବା ଜଣାପଡ଼ିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ କିଷାନବାଣୀ। ଆଜି ଏଥିରେ ରହିଛି କୃଷି ବିଜ୍ଞାନ କେନ୍ଦ୍ର କିରେଇର ମୃତ୍ତିକା ବୈଜ୍ଞାନିକ ଡକ୍ଟର ମନୋଜ କୁମାର ଜେନାଙ୍କ ସହିତ ଆଲୋଚନା। ବିଷୟ ରହିଛି ସବୁଜ ସୁନ୍ଦର ବନାନୀ ହସି ଉଠିବ ଧରଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ବିନୀତ କୁମାର ଠାକୁର, ଉପସ୍ଥାପନାରେ ବିନୟ କୁଲ୍ଲୁ ଏବଂ ବୀରେନ୍ଦ୍ର ପ୍ରତାପ ସିଂ। କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୂଚନା। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 700-824-8758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 8249809672।

0: ଗୁରୁତ୍ୱ ରହିଛି।
1: ହଁ, ଆମର କିଛି ସୁନ୍ଦରଗଡ଼ ଜିଲ୍ଲାର ଲୋକମାନେ ମଧ୍ୟ ଜଙ୍ଗଲରେ ବସବାସ କରୁଛନ୍ତି।
0: ଆଜ୍ଞା ଆଜ୍ଞା।
1: ସେମାନେ ଜଙ୍ଗଲ ଉପରେ ନିର୍ଭର କରିକିରି ତାଙ୍କର ଆର୍ଥିକ ସ୍ଥିତି ବା ଚଳଣି ସେମାନେ ଚଳୁଛନ୍ତି। ସେଇ କ୍ଷେତ୍ରରେ ସେମାନେ ଜଙ୍ଗଲରୁ କାଠ ସଂଗ୍ରହ କରୁଛନ୍ତି।
0: ଆଜ୍ଞା।
1: ମୂଲ୍ୟବାନ କାଠ ମଧ୍ୟ ଅଛି, ଯେଉଁଟା ଟିମ୍ବର ଆମେ କହୁଛୁ, ବିଭିନ୍ନ ପ୍ରକାର ଏଥିରେ ବ୍ୟବହାର ହେଉଛି। ଜାଳାଣି କାଠ ମଧ୍ୟ ଆମେ ଜଙ୍ଗଲରୁ ସଂଗ୍ରହ କରୁଛୁ।
0: ଆଜ୍ଞା।
1: ଜଙ୍ଗଲରେ ବାଉଁଶ ରହୁଛି, ଯେଉଁଥିରେ ବହୁତ କାମରେ ବାଉଁଶର ବ୍ୟବହାର ହେଉଛି, ସେଟା ମଧ୍ୟ ଜଙ୍ଗଲରେ ମିଳୁଛି। ଆଉ ବହୁତ ଗୁଡ଼ିଏ ଔଷଧୀୟ ବୃକ୍ଷ ଜଙ୍ଗଲରେ ମିଳୁଛି, ଯେଉଁ ବାୟୋଡାଇଭର୍ସିଟି କଥା ମୁଁ କହୁଥିଲି, ବିଭିନ୍ନ ପ୍ରକାର ଔଷଧୀୟ ଗୁଳ୍ମ ଏଇ ଜଙ୍ଗଲରେ ମିଳିଥାଏ, ତାକୁ ମଧ୍ୟ ଆମେ ବ୍ୟବହାର କରୁଛୁ। ତା ଛଡ଼ା ବିଭିନ୍ନ ପ୍ରକାର ଫଳ, ଝୁଣା, ଲାଖ, ସେଟା ମଧ୍ୟ ଜଙ୍ଗଲରେ ମିଳିକିରି ଆମେ ତାକୁ ବିକ୍ରି ବଟା କରିକିରି ଆମର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରୁଛେ, ଯାହାଦ୍ୱାରା ମଧ୍ୟ ଏଇ ବିଭିନ୍ନ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟକୁ ଆମେ ଆର୍ଥିକ ସ୍ଥିତି ବା ରୋଜଗାରର ପନ୍ଥା ହିସାବରେ ମଧ୍ୟ ଆମେ ଗ୍ରହଣ କରିପାରୁ। ତା ଛଡ଼ା ଆମେ ଯେଉଁ ବିଭିନ୍ନ ପ୍ରକାର ନନ୍ ଟିମ୍ବର ଫରେଷ୍ଟ ପ୍ରଡକ୍ଟ, ଯେଉଁ NTFE କଥା ହେଉଛି, ମହୁଲ ହେଲା, ଚାର ହେଲା, ଛାଳ ମଞ୍ଜି ହେଲା, ବିଭିନ୍ନ ପ୍ରକାର ନନ୍ ଟିମ୍ବର ଫରେଷ୍ଟ ପ୍ରଡକ୍ଟକୁ ଯେଉଁ ଅଛି, ଆମେ ତାକୁ ମଧ୍ୟ ଜଙ୍ଗଲରୁ ସଂଗ୍ରହ କରିକିରି ଆମେ ଆର୍ଥିକ ସ୍ଥିତିକୁ ଆମର ମଜବୁତ କରୁଛନ୍ତି। ବିଶେଷ କରିକିରି ଜଙ୍ଗଲ ଦ୍ୱାରା ଆମର ଜୋରରେ ଯେଉଁ ପବନ ହେଉଛି ବା ଜଳକୁ ଯେହେତୁ ଇଏ କରୁଛି, ଅଟକେଇକି ରଖୁଛି, ବନ୍ୟା କମ୍ ହେଉଛି, ଭୂସ୍ଖଳନ ଯେଉଁ ଲ୍ୟାଣ୍ଡସ୍ଲାଇଡ୍ କଥା ହେଉଛି, ଯେହେତୁ ମାଟିକୁ ଜାବୁଡ଼ିକି ଧରୁଛି, ସେଥିରେ ଭୂସ୍ଖଳନ ମଧ୍ୟ କମ୍ ହେଉଛି, ମରୁଡ଼ି କମ୍ ହେଉଛି, କାରଣ ଭଲ ବର୍ଷା ହୁଏ, ସେଥିପାଇଁ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ରକ୍ଷା କରିଥାଏ ଜଙ୍ଗଲ। ତା ଛଡ଼ା ଝଡ଼ ବାତ୍ୟା, ଜଙ୍ଗଲ ଥିଲେ କ'ଣ ହେବ, ତାର ପ୍ରକୋପଟା କମିଯାଏ। ନିହାତି ଭାବରେ ଯେଉଁ ପବନର ବେଗ ରହେ ସେଟା ବହୁତ କମ୍ ପ୍ରଭାବିତ ହେଇଥାଏ।
0: ଆଉ ଏଇ ଯେ ସାଂସ୍କୃତିକ ପ୍ରାଧାନ୍ୟ କାରଣ ଅଛି,
1: ହଁ, ଆମର କଲଚର ସହିତ ବା ସଂସ୍କୃତି ସହିତ ଜଙ୍ଗଲ ଜଡ଼ିତ, ଯେହେତୁ ଆମେ ଆଦିବାସୀ ସମ୍ପ୍ରଦାୟ ଆମର ବହୁତ ଜିଲ୍ଲାରେ ବସବାସ କରୁଛନ୍ତି, ଆଉ ଜଙ୍ଗଲକୁ ବହୁତ ଜାଗାରେ ପୂଜା ମଧ୍ୟ କରାଯାଉଛି, ଆଉ ସେହି ହିସାବରେ ଆମର ଚଳଣି ସାଂସ୍କୃତିକ ପରମ୍ପରା ଏଇ ଜଙ୍ଗଲ ସହିତ ଜଡ଼ିତ।
0: ଆଜ୍ଞା।
1: ତା ଛଡ଼ା ବର୍ତ୍ତମାନ ଏଇ ଜଙ୍ଗଲ ମଧ୍ୟ ରିକ୍ରିଏସନ ହିସାବରେ ବା ଆମର କହୁଛନ୍ତି ଆଗ୍ରୋ ଟୁରିଜିମ କଥା କୁହାହେଉଛି, ଯେଉଁଥିରେ ଜଙ୍ଗଲ ମଧ୍ୟ ବିଶେଷ ଭୂମିକା ଗ୍ରହଣ କରିକିରି ଆମ ରୋଜଗାରର ପନ୍ଥା ମଧ୍ୟ ହେଇପାରିବ। ବହୁ ଜାଗାରେ ସହରାଞ୍ଚଳରେ ଅଣନିଶ୍ୱାସୀ ହେଇଯାଉଛନ୍ତି ସହର ଜୀବନ ପ୍ରତି, ସେମାନେ ମଧ୍ୟ ଜଙ୍ଗଲରେ ଆସିକିରି ଟ୍ରି ହାଉସ ବିଭିନ୍ନ ପ୍ରକାର କରିକିରି ଆମୋଦ ପ୍ରମୋଦ କରିବା ସହିତ ଆମର ଜଙ୍ଗଲର ଟୁରିଜିମ ସେକ୍ଟରରେ ମଧ୍ୟ ଆମେ ଇନକମର ସୋର୍ସ ହିସାବରେ ଏଇ ଜଙ୍ଗଲ ସହାୟକ ହେଇପାରୁଛି।
0: ଆଜ୍ଞା ଆଜ୍ଞା। ହେଲେ ସାର୍, ଜଙ୍ଗଲ ବିଷୟରେ ଚର୍ଚ୍ଚା ମାନେ କରଲାନୁ ବୋଲେ ଆମର ସୁନ୍ଦରଗଡ଼ ଜିଲ୍ଲାନୁ ଜଙ୍ଗଲର ସ୍ଥିତି କାଣ ଅଛି?
1: ହଁ, ସୁନ୍ଦରଗଡ଼ ଜିଲ୍ଲାରେ ଆମର ପ୍ରାୟ 4,232.57 ବର୍ଗ କିଲୋମିଟର ଆମର ଜଙ୍ଗଲ ଅଛି।
0: ଆଜ୍ଞା।
1: ଆଉ ସେଥିରୁ 50% ଆମର ଟୋଟାଲ ଯେଉଁ ଜିଓଗ୍ରାଫିକାଲ ଏରିଆ ଅଛି ଆମର ବଣ ଜଙ୍ଗଲରେ ପରିପୂର୍ଣ୍ଣ।
0: ଆଜ୍ଞା।
1: ଆଉ ଏଇଟା ଗୋଟେ ଭଲ ସାଇନ୍ ଯେ ଜଙ୍ଗଲ ବର୍ତ୍ତମାନ ପର୍ଯ୍ୟନ୍ତ ଆମର ଯେତିକି ରହିବା କଥା ପ୍ରାୟତଃ ସେତିକି ପରିମାଣରେ ଅଛି, ଆଉ ସାରା ଓଡ଼ିଶାରେ ଯେତିକି ଜଙ୍ଗଲ ଅଛି 8.5% ଆମର କେବଳ ସୁନ୍ଦରଗଡ଼ ଜିଲ୍ଲାରେ ଅଛି।
0: ଆଜ୍ଞା ଆଜ୍ଞା।
1: ଆଉ ସେଟା 3 ବନଖଣ୍ଡରେ ବିଭକ୍ତ କରାହେଇଛି, ଗୋଟେ ହେଲା ସୁନ୍ଦରଗଡ଼ ବନଖଣ୍ଡ ଫରେଷ୍ଟ ଡିଭିଜନ, ରାଉରକେଲା ଫରେଷ୍ଟ ଡିଭିଜନ, ଆଉ ବଣାଇ ଫରେଷ୍ଟ ଡିଭିଜନ।
0: ଆଜ୍ଞା ଆଜ୍ଞା।
1: ଆଉ ଜଙ୍ଗଲରେ ଯେଉଁ ମୁଖ୍ୟ ବୃକ୍ଷ ଯେଉଁ ଅଛି, ଆମେ ଆଲୋଚନା ବି କହୁଥିଲେ ଶାଳ ମଞ୍ଜି କଥା, ନନ୍ ଟିମ୍ବର ଫରେଷ୍ଟ ପ୍ରଡକ୍ଟରେ ଶାଳ ଗଛ ବହୁତ ରହିଛି, ପିଆଶାଳ ରହିଛି, ଅସନ ଗଛ ରହିଛି, କୁରୁମ ଗଛ ରହିଛି, ବାଉଁଶ ବହୁତ ପରିମାଣରେ ଆମ ଜଙ୍ଗଲରେ ରହିଛି।
0: ଆଜ୍ଞା।
1: କେନ୍ଦୁ ପତ୍ର ମଧ୍ୟ ଗୋଟେ ରୋଜଗାର ପନ୍ଥା ହିସାବରେ କେନ୍ଦୁ ଗଛ ମଧ୍ୟ ବହୁତ ରହିଛି। ତା ଛଡ଼ା ବହୁତ ପ୍ରକାର ଯେଉଁ ବାୟୋଡାଇଭର୍ସିଟି କଥାରେ ଆମେ କହୁଥିଲେ, ହାତୀ ରହିଛନ୍ତି, କଳା ବାଘ ମଧ୍ୟ ଆମର ଯେଉଁ ଲିଓପାର୍ଡ ରହିଛନ୍ତି, ହରିଣ ବି ଅଛନ୍ତି, ବାରହା ମଧ୍ୟ ବହୁତ ପରିମାଣରେ ଅଛନ୍ତି ବନ୍ୟଜନ୍ତୁ ହିସାବରେ, ପକ୍ଷୀ ବିଭିନ୍ନ ପ୍ରକାର ଅଛନ୍ତି, ବିଭିନ୍ନ ପ୍ରକାର ସରୀସୃପ ମଧ୍ୟ ରହିଛନ୍ତି। ସେଥିପାଇଁ ଯଦି ଆମେ ଦେଖିବା ସୁନ୍ଦରଗଡ଼ର ଜୈବ ବିବିଧତା ଯେଉଁ ଫରେଷ୍ଟରେ ବହୁତ ରହିଛି, ପଶୁପକ୍ଷୀଙ୍କ ଆରମ୍ଭ କରିକି ସବୁ ପ୍ରକାର ରହିଛି। ତା ଛଡ଼ା ବର୍ତ୍ତମାନ ଯଦି ଆମେ 2021-2023 ଏଇଥିରେ କିଛି ଜଙ୍ଗଲ ଆମର ହ୍ରାସ ପାଇଛି।
0: ଆଜ୍ଞା।
1: ତାର ପ୍ରାୟତଃ 17.48 ବର୍ଗ କିଲୋମିଟର ଏରିଆ ଆମର କମିଯାଇଛି।
0: ଆଜ୍ଞା ଆଜ୍ଞା।
1: କାରଣ ଏଇ ଭିତରେ କିଛି ଘଟଣା ହେଇଛି ଯାହାଦ୍ୱାରା ଏଇ ଜଙ୍ଗଲ ପରିମାଣ ଟିକେ ହ୍ରାସ ହେଇଛି। ବିଶେଷ କରିକି ଆମର ଯେହେତୁ ମାଇନିଂ ଆକ୍ଟିଭିଟି ବଢ଼ିଛି, ଏ ଯେଉଁ ଖଣିଜ ପଦାର୍ଥ ଉତ୍ତୋଳନ କରାଯାଉଛି ଆଉ ଇଣ୍ଡଷ୍ଟ୍ରି କିଛି ଡେଭଲପ୍ ହେଇଛି, ତାହା ଯୋଗୁଁ ଆମର କିଛି ଜଙ୍ଗଲ ପରିମାଣ କମିଯାଇଛି। କାରଣ ଆମର ବିଶେଷ କରିକି ହେମଗିରି ହେଲା କି ଏପଟେ ଆପଣଙ୍କର ରାଜଗାଙ୍ଗପୁର ଯେଉଁଥିରେ ଆପଣଙ୍କର କୋଇଲା ଖଣି ଆଉ ଏପଟେ ଆପଣଙ୍କର ଚୁନ ପଥର ତା ଯେଉଁ ତାପରେ ଲୁହା ପଥର ଯେଉଁ ଖଣ୍ଡାଧାର ମାଇନ୍ସ ହେଲା ବିଭିନ୍ନ ପ୍ରକାର ଯେଉଁ ମାଇନିଂ ଆକ୍ଟିଭିଟି ଦ୍ୱାରା ଆମର ଜଙ୍ଗଲ ମଧ୍ୟ କିଛି ହ୍ରାସ ପାଇଛି। ତା ଛଡ଼ା ଆମର ରାସ୍ତାଘାଟ ନିର୍ମାଣ ହେଇଛି, ଇନଫ୍ରାଷ୍ଟ୍ରକ୍ଚର ଡେଭଲପ୍ ହେଇଛି, କୋଲ୍ କରିଡ଼ର ନିର୍ମାଣ ହେଇଛି, ସେଇ ଯେଉଁ ରାସ୍ତାରେ ମଧ୍ୟ ବହୁତ ଜଙ୍ଗଲ ନଷ୍ଟ ହେଇଛି। ଆଉ ବର୍ତ୍ତମାନ ମଧ୍ୟ ଗୋଟେ ସମସ୍ୟା ରହୁଛି ଜଙ୍ଗଲ ନିଆଁ, ଫରେଷ୍ଟ ଫାୟାର ବନାଗ୍ନି କଥା ହେଉଛି, ତାଦ୍ୱାରା ମଧ୍ୟ କିଛି ଜଙ୍ଗଲ ନଷ୍ଟ ହେଇଯାଉଛି। ଯେଉଁଟା କମ୍ ବୟସର ଗଛ ରହିଛି ସେଥିରେ ପ୍ରାୟତଃ ନଷ୍ଟ ହେଇଯାଉଛି। ଆଉ ରାସ୍ତାରେ ମଧ୍ୟ ଆସିଲା ବେଳେ ମୁଁ ଲକ୍ଷ୍ୟ କରିଛି ବହୁ ଜାଗାରେ ଲୋକ କିଛି ଉଦ୍ଦେଶ୍ୟ ନଥାଇକିରି ମଧ୍ୟ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି।
0: ଆଜ୍ଞା ଆଜ୍ଞା,
1: ମହୁଲ ସଂଗ୍ରହ ପାଇଁ ବି ନିଆଁ ଲଗାଉଛନ୍ତି, କିନ୍ତୁ ମହୁଲ ସଂଗ୍ରହ ପାଇଁ ଆମେ ତ ଗୋଟେ ମାଧ୍ୟମ କରିଛୁ, ନେଟ୍ ସାହାଯ୍ୟରେ ଯଦି ଆମେ ସଂଗ୍ରହ କରିବା ସହଜରେ ସଂଗ୍ରହ କରିବା, କମ୍ ସମୟ ଭିତରେ ହେବ, ଆଉ ଭଲ କ୍ୱାଲିଟିର ମହୁଲ ମଧ୍ୟ ଆମେ କରିପାରିବା, ସେଥିପାଇଁ ଏଇସବୁ ଜିନିଷରେ ମଧ୍ୟ ଆମର ଜଙ୍ଗଲ ପରିମାଣ ଟିକେ କମିଛି। ତା ଛଡ଼ା କିଛି ଚାଷ ଜମି ମଧ୍ୟ ଫରେଷ୍ଟ ଏରିଆକୁ ମଧ୍ୟ କନଭର୍ଟ ହେଇଛି, ଯାହାଦ୍ୱାରା ଆମର ଜଙ୍ଗଲ ପରିମାଣ ଅଳ୍ପ ହ୍ରାସ ପାଇଛି।
0: ତ ସାର୍, ଜଙ୍ଗଲ ସୁରକ୍ଷା କେନ୍ତା କରି କରାଯାଇ ପାର୍ବା, ସରକାରୀ ପଦକ୍ଷେପ ମାନେ କାଣା କାଣା ନିଆଯାଉଛେ ସେସବୁ ବିଷୟରେ ଟିକେ କହିବି।
1: ହଁ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା।
0: ଆଜ୍ଞା,
1: ଆମେ ଯେହେତୁ ଜଙ୍ଗଲ ସହିତ ଆମର ଜୀବନ ଓତପ୍ରୋତ ଭାବରେ ଜଡ଼ିତ, ସେଥିପାଇଁ ଜଙ୍ଗଲର ସୁରକ୍ଷା ନିହାତି ଆବଶ୍ୟକ।
0: ଆଜ୍ଞା,
1: ଆମେ ୟା ପୂର୍ବରୁ ଆଲୋଚନା କରୁଥିଲେ କେତେ ମହତ୍ତ୍ୱ ରହିଛି ଜଙ୍ଗଲର, ସେହି ମହତ୍ତ୍ୱକୁ ଲକ୍ଷ୍ୟ କରିକିରି ଆମେ ତାର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପଡ଼ିବ। ଆଉ ବିଭିନ୍ନ ପ୍ରକାର ସରକାରୀ ଯୋଜନା ମଧ୍ୟ ରହିଛି, ସରକାର ମଧ୍ୟ ପଦକ୍ଷେପ ନେଉଛନ୍ତି। ସେଥିପାଇଁ ପ୍ରଥମ କଥା ହେଉଛି ଜଏଣ୍ଟ ଫରେଷ୍ଟ ମ୍ୟାନେଜମେଣ୍ଟ, ମିଳିତ ଭାବରେ ଆମେ ଜଙ୍ଗଲକୁ ପରିଚାଳନା କରିବା, ସେଥିପାଇଁ ବନ ସୁରକ୍ଷା ସମିତି ଆମର ଗଠନ କରାଯାଇଛି। ତାର ମୂଳ ଲକ୍ଷ୍ୟ ହେଲା ଯେଉଁ ଗଠନ କରିବାର, ଯେଉଁଥିରେ ଅବାଧ ଗଛ କାଟୁଛନ୍ତି ତାକୁ ଆମେ ରୋକିବା ଦରକାର। କିଛି ଜାଗାରେ ଜଙ୍ଗଲ ନିଆଁ ଯେଉଁ ଫରେଷ୍ଟ ଫାୟାର କଥା ଯେଉଁ ମୁଁ କହୁଥିଲି ତାକୁ ନିୟନ୍ତ୍ରଣ କରିବା ଦରକାର, ବନ୍ୟଜନ୍ତୁଙ୍କ ସୁରକ୍ଷା କରିବା ଦରକାର। ତା ପାଇଁ ଆଇନ ମଧ୍ୟ ରହିଛି, ସେ ଆଇନକୁ ଗ୍ରାମବାସୀଙ୍କ ତରଫରୁ ବା ବନ ସୁରକ୍ଷା ଯେଉଁ ସମିତିର ସଦସ୍ୟ ଅଛନ୍ତି ତାଙ୍କ ମାଧ୍ୟମରେ ସୁରକ୍ଷା ଦେବା, ଆଉ ଯେଉଁ ଉଜୁଡ଼ା ଜଙ୍ଗଲ ହେଇଛି ତାର ପୁନରୁଦ୍ଧାର କରିବା, ଏସବୁ ଲକ୍ଷ୍ୟ। ଆଉ ତାକୁ କେମିତି କରାଯାଇପାରୁଛି, ଠେଙ୍ଗା ପାଳି, ଗୋଟେ ବାଉଁଶ ଠେଙ୍ଗାକୁ ଆଜି ଜଣେ ଜଗିଲା, ତା ପରଦିନ ସିଏ ଆଉ ଜଣକୁ ଦେବ, ସେ ଠେଙ୍ଗା ଯାହା ପାଖରେ ଠେଙ୍ଗା ରହିବ ସେଇ ଦିନର ଦାୟିତ୍ୱ ରହିବ, ସିଏ ସେ ଜଙ୍ଗଲର ସୁରକ୍ଷା ପାଇଁ ସିଏ ରହିବ। ବା ମୁଠି ଧାନ ପ୍ରଣାଳୀରେ ମଧ୍ୟ କରୁଛନ୍ତି, କେତେ ଜାଗାରେ ଭଲଣ୍ଟାରୀ କାମ କରୁଛନ୍ତି, ଶ୍ରମଦାନ କରିକିରି ଜଙ୍ଗଲ ଜଗିବା ହେଉ ବା ଟ୍ରେଞ୍ଚ ଖୋଳିବା ହେଉ, ବିଭିନ୍ନ ପ୍ରକାର ଯେଉଁ ବନ ସୁରକ୍ଷାର ପଦକ୍ଷେପ ସବୁ ଗ୍ରହଣ କରାଯାଇପାରୁଛି, ଯେଉଁଥିରେ ମିଳିତ ଭାବରେ କରାହେଉଛି ଗ୍ରାମବାସୀ ବା ଯେଉଁ SGVSS ମାଧ୍ୟମରେ ସେମାନେ ତାକୁ କରୁଛନ୍ତି। ତା ଛଡ଼ା ଆମର ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଆମ ଜିଲ୍ଲାରେ କାମ କରୁଛି, ଯେଉଁଟା OFSDP ଯେଉଁଟା କୁହାହେଉଛି ଓଡ଼ିଶା ଫରେଷ୍ଟ୍ରି ସେକ୍ଟର ଡେଭଲପମେଣ୍ଟ ପ୍ରୋଜେକ୍ଟ, ସେଇଥିରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାହେଉଛି, ଯେଉଁଥିରେ ଯେଉଁଟା ଉଜୁଡ଼ା ଜଙ୍ଗଲ ଅଛି ତାକୁ ପୁନରୁତ୍ଥାନ କରାହେଉଛି, ଗଛ ଲଗାଯାଉଛି, ପ୍ଲାଣ୍ଟେସନ ବା ଏଫରେଷ୍ଟେସନ କରାହେଉଛି, ଆଉ ଯେଉଁଠି ପ୍ରାକୃତିକ ଜଙ୍ଗଲ ଅଛି ତାକୁ ଆଉ କୌଣସି କ୍ଷତି ନ ପହଞ୍ଚାଇକିରି ତାକୁ କେମିତି ରିଜେନେରେସନ ହେବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଆଉ ଯେଉଁ ମୁଁ କହିଲି ବାୟୋଡାଇଭରସିଟି, ବିଭିନ୍ନ ପ୍ରକାର ଉଦ୍ଭିଦ ବୃକ୍ଷ ଆପଣଙ୍କର ଯେଉଁ ଜୀବଜନ୍ତୁ ତାଙ୍କର ସୁରକ୍ଷା ପ୍ରଦାନ କରାଯାଉଛି ସେହି ପ୍ରକଳ୍ପ ମାଧ୍ୟମରେ, ଆଉ ବିଶେଷ ଗୁରୁତ୍ୱ ଦିଆଯାଉଛି ଯେଉଁ ଜଙ୍ଗଲ ଉପରେ ଯେଉଁ ନିର୍ଭର କରୁଛନ୍ତି ଯେଉଁ ଲୋକମାନେ ତାଙ୍କୁ କିଛି ଅଲ୍ଟରନେଟ୍ ଲାଇଭଲିହୁଡ୍ ଅପସନ୍ ଜୀବନ ଜୀବିକା ପାଇଁ ଯଦି ବ୍ୟବସ୍ଥା କରାହେଉଛି ଯାହାଦ୍ୱାରା ସେମାନେ ଜଙ୍ଗଲ ଉପରେ ନିର୍ଭର କମେଇକିରି ଜଙ୍ଗଲ ସୁରକ୍ଷାରେ ସେମାନେ ସାହାଯ୍ୟ କରୁଛନ୍ତି।
0: ଆଜ୍ଞା ଆଜ୍ଞା,
1: ସେଇଟା ମଧ୍ୟ ଏଇ ଫରେଷ୍ଟ ସେକ୍ଟର ଡେଭଲପମେଣ୍ଟ ପ୍ରୋଜେକ୍ଟର ମୁଖ୍ୟ କାମ ରହୁଛି। ତା ଛଡ଼ା ଆମର ଜିଲ୍ଲାରେ ଫରେଷ୍ଟ ରାଇଟ୍ସ ଆକ୍ଟ 2006 ଜଙ୍ଗଲ ଅଧିକାର ଆଇନ ସେଇଟା ଲାଗୁ କରାହେଇଛି, ଯାହାଦ୍ୱାରା ଜଙ୍ଗଲରେ ଯେଉଁମାନେ ବସବାସ କରୁଛନ୍ତି ତାଙ୍କୁ କିଛି ଅଧିକାର ଦିଆହେଇଛି, ଅଧିକାର ଫଳରେ ଜଙ୍ଗଲର ସୁରକ୍ଷା ମଧ୍ୟ ସମ୍ଭବ ହେଇପାରୁଛି।
0: ଆଜ୍ଞା ଆଜ୍ଞା,
1: ତା ଛଡ଼ା କିଛି ଯେଉଁ ଗଛ ଲଗାଇବା ପ୍ଲାଣ୍ଟେସନ ପ୍ରୋଗ୍ରାମ ମଧ୍ୟ ହେଉଛି, ଯେଉଁଠି ଆଫରେଷ୍ଟେସନ କରାହେଉଛି, ବ୍ଲକ୍ ପ୍ଲାଣ୍ଟେସନ ମଧ୍ୟ କରାହେଉଛି, ତାପରେ ଆସିଷ୍ଟେଡ୍ ନ୍ୟାଚୁରାଲ ରିଜେନେରେସନ ଯେଉଁ ମୁଁ କହିଲି ଅଲରେଡ଼ି ଆଗରୁ ଜଙ୍ଗଲ ଥିଲା କୌଣସି କାରଣବଶତଃ ସେଇ ଜଙ୍ଗଲଟା ନଷ୍ଟ ହେଇଥିଲା, ତାକୁ ଯଦି ଆମେ ସୁରକ୍ଷା ଦେଇପାରିବା ଆପେ ଆପେ ପୁଣି ଆମେ ନୂତନ ଜଙ୍ଗଲ ମଧ୍ୟ ସେଇ ଜାଗାରେ ସୃଷ୍ଟି ହେବ, ପ୍ରାକୃତିକ ଜଙ୍ଗଲ ସେଇଟା ହେଇପାରିବ। ସୋସିଆଲ ଫରେଷ୍ଟ୍ରି ଯେଉଁଟା ସାମାଜିକ ବନ ପ୍ରକଳ୍ପ ମାଧ୍ୟମରେ ମଧ୍ୟ ଆମେ ଏଇ ଯେଉଁ ଜଙ୍ଗଲର ପରିମାଣକୁ ବୃଦ୍ଧି କରିପାରିବା ଆଉ ସୁରକ୍ଷା ଦେଇପାରିବା।
0: ଆଜ୍ଞା ଆଜ୍ଞା।
1: ଆଉ ମୁଖ୍ୟ ସମସ୍ୟା ବର୍ତ୍ତମାନ ଯେଉଁଟା ହେଉଛି ବନାଗ୍ନି ନିୟନ୍ତ୍ରଣ ଆଉ ସଚେତନତା କାର୍ଯ୍ୟକ୍ରମ।
0: ଆଜ୍ଞା।
1: ଏ ଯେଉଁ ଫରେଷ୍ଟ ଫାୟାର କଥା, ତାକୁ କେମିତି ପ୍ରିଭେନ୍ସନ୍ କରାଯାଇପାରିବ ବା ତାକୁ କମ୍ କରାଯାଇପାରିବ, ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ ବର୍ତ୍ତମାନ ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ ବହୁତ ଗ୍ରହଣ କରାଯାଉଛି।
0: ଆଜ୍ଞା।
1: ଲୋକଙ୍କୁ ସଚେତନ କରାଯାଉଛି, ତା ଛଡ଼ା କିଛି ଲୋକଙ୍କୁ କମ୍ୟୁନିଟି ଫାୟାର କଣ୍ଟ୍ରୋଲ ଟିମ୍ ଗଠନ କରାଯାଇଛି ଗ୍ରୁପ ମାଧ୍ୟମରେ, ଯେଉଁ VSS କଥା ମୁଁ କହୁଥିଲି। VSSର ସଦସ୍ୟମାନେ ମଧ୍ୟ ଯାଇକିରି ଫରେଷ୍ଟ ଫାୟାର ଯେଉଁଠି ଲାଗିଛି ତାକୁ ବନ୍ଦ କରୁଛନ୍ତି। ବହୁ ଜାଗାରେ ଯେଉଁ ପତ୍ର ପଡ଼ିକିରି, ଯେଉଁ ଶୁଖିଲା ପତ୍ର ତ ମୁଖ୍ୟ ଭାବରେ ଜଳିଥାଏ, ବନାଗ୍ନିରେ ସାହାଯ୍ୟ କରିଥାଏ, ତାକୁ ମଝିରେ ଗ୍ୟାପ୍ କରିଦେଉଛନ୍ତି।
0: ଆଜ୍ଞା ଆଜ୍ଞା।
1: ତାକୁ ବ୍ଲୋୟର ଅଛି, ବ୍ଲୋୟର ସାହାଯ୍ୟରେ ମଝି ଗୋଟେ ରାସ୍ତାକୁ ସଫା କରିଦେଉଛନ୍ତି, ଯାହାପରେ ଦୁଇପଟେ ପତ୍ର ରହୁଛି, ମଝିରେ ଯେଉଁ ଖାଲି ଜାଗାରେ ତା ଦେଇକି ନିଆଁଟା ଗୋଟେ ପଟକୁ ଆଉ ଆର ପଟକୁ ଯାଇପାରୁନି।
0: ହଁ,
1: ସେଇଭଳିଆ ଫରେଷ୍ଟ ଲାଇନ୍ କ୍ରିଏସନ୍ ହେଉଛି, ଯାହାଦ୍ୱାରା ଏଇ ବନାଗ୍ନି ନିୟନ୍ତ୍ରଣ ଦ୍ୱାରା ମଧ୍ୟ ଆମେ ଜଙ୍ଗଲକୁ ଆମେ ଯେଉଁ ସୁରକ୍ଷା ଦେଇପାରିବା। ତା ଛଡ଼ା ମୁଁ ଯେଉଁ ଆଲୋଚନା କରୁଥିଲି ଅଲ୍ଟରନେଟ୍ ଲାଇଭଲିହୁଡ଼, ଯେ ଆମେ ଜୀବନ ଜୀବିକାର ଅନ୍ୟ ପନ୍ଥା କ'ଣ କ'ଣ ଗ୍ରହଣ କରିପାରିବା, ଯାହାଦ୍ୱାରା ଆମେ ଯେଉଁ ଜଙ୍ଗଲକୁ ଅଯଥା କାଟି ପକାଉଛନ୍ତି ସେଇଟାକୁ ଆମେ କମ୍ କରିପାରିବା। ସେଥିପାଇଁ ଗୋପାଳନ ଉପରେ ତାଲିମ ଦିଆଯାଉଛି, ଛତୁ ଚାଷ, ଜିଆ ଖତ, ହଳଦୀ ଆଉ ମାଣ୍ଡିଆ ଉତ୍ପାଦନ, ଶାଳପତ୍ରର ଯେଉଁ ଖଲି ତିଆରି, ଛୋଟ ଛୋଟ ଗ୍ରାମୀଣ ଶିଳ୍ପ, ଏସବୁ ହେଲେ ଯେମିତି ଲାଖରୁ ଯେମିତି କଲେକ୍ସନ, ଯାହାଦ୍ୱାରା ସେମାନେ ବ୍ୟସ୍ତ ରହିବେ, ତାଙ୍କର ଜୀବନ ଜୀବିକା ଅନ୍ୟ ପନ୍ଥାରୁ ସେମାନେ ପାଇପାରିବେ।
0: ଆଜ୍ଞା ଆଜ୍ଞା। ତ ଆଜ ଆପଣ ଆସିଲେ ଆମର ବୈଠକିନ ଆରୁ ସବୁ କଥା ମାନକେ ସୁନ୍ଦର ଭାବରେ ବୁଝାଇ ଦେଲେ, ସେଥିର ଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର
1: ଜୁହାର। ଆଜ୍ଞା
2: ଦାଦା
0: ହଇଗା,
2: ଶୁଣିଲା ଆମର ଚାଷବାସର କଥା? ବେଲେ ଇ ବୈଠକିନ ଯେନ୍ ଚାଷବାସର କଥା ମାନେ ପଡ଼ସି ବଢ଼ିଆ ଲାଗ୍ସି।
0: ହଇଗା ହଇ, କାଇଁ କରିକି ସେଟା ଆମର ନୀତିଦିନିଆ କାମର ଗୋଟେ ଅଂଶଟା ହେ।
2: ହଇ ହଇ।
0: ଆରୁ ନିଜର କଥା ଯେତେବେଳେ ହେସି ସେତେବେଳେ ଲୋକମାନେ ବଡ଼େ ଧ୍ୟାନସେ ଶୁଣସନ୍ ନିକେ, ବୋଇଲେ ଇ ବାଗେର ହିଁ ଆମେ ଚାଷବାସ ଥି ଲାଗି ପଡ଼୍ମା। ଆରୁ ଯେତେ ହେଇପାରୁଛେ ଆମର ଦ୍ୱାରା ସବୁ ପ୍ରକାର ଚାଷ ମାନକେ ଆମେ କରିକିରି ଆମେ ଆମର ଆର୍ଥିକ ଉନ୍ନତିଟାକେ ଫେର ଆଣବାର ଲାଗି ଚେଷ୍ଟା କର୍ମା। ତାର ସାଙ୍ଗେ ସାଙ୍ଗେ ଆମର ଇ ଯେନ୍ ଦେଶର ଯେନ୍ ଖାଦ୍ୟ ଭଣ୍ଡାରକେ ବଢ଼ାବାର ଲାଗି ଫେର କାମ ମାନେ କର୍ମା।
2: ହଇ ଅସଲ କଥାଟା କହିଲ ଦାଦା, ଆମର ନିଜର ତ ହେବା ହେବା, ଅଲଗା ଭାଇ ବହିନ ମାନଙ୍କର ବି ପେଟ ପୁରି ପାରବା ଇନ।
0: ବିଲକୁଲ ବିଲକୁଲ। ବୋଲେ ଶୁନ ତ।
2: ହଁ ଦାଦା।
0: ଆମେ ତ ସବୁଦିନେ ଏଇ ଯେନ୍ ଆମର ବଜାର ହାଟର କଥା ମାନକେ କହିସୁଁ।
2: ହଇ ହଇ।
0: ବେଲେ ଆଜ ଫେର ଟିକେ କହିଦେଉ।
2: ହଇ ଜନେଇ ଦେଉ। ବେଲେ ରାଉରକେଲା ଆଖ ପାଖର ବଜାର ହାଟ ମାନଙ୍କରେ ଆଲୁ କିଲୋ ପିଛା ରହିଥିଲା 16 ଟଙ୍କା, ପିଆଜ ରହିଥିଲା 30 ଟଙ୍କା, ଅଦା 120 ଟଙ୍କା, ଲେସୁନ 190 ଟଙ୍କା ନେଇକିରି 200 ଟଙ୍କା, ବିଲାତି ରହିଥିଲା 40 ଟଙ୍କା, ବାଇଗନ 30 ଟଙ୍କା ନେଇକିରି 40 ଟଙ୍କା, ବନ୍ଧାକୋବି 20 ଟଙ୍କା ନେଇକିରି 30 ଟଙ୍କା, ଫୁଲକୋବି ରହିଥିଲା 50 ଟଙ୍କା ନେଇକିରି 60 ଟଙ୍କା, ଭେଣ୍ଡି 30 ଟଙ୍କା ନେଇକିରି 40 ଟଙ୍କା, ବରବଟି ରହିଥିଲା 30 ଟଙ୍କା ନେଇକିରି 40 ଟଙ୍କା, ଗାଜର ଆରୁ ବିଟ୍ ରହିଥିଲା 40 ଟଙ୍କା, ପପିତା 20 ଟଙ୍କା, ସିମଲା ମିର୍ଚା 50 ଟଙ୍କା ନେଇକିରି 60 ଟଙ୍କା, ମାଖନ 30 ଟଙ୍କା, ପୁଟଲ 40 ଟଙ୍କା, କରଲା ରହିଥିଲା 40 ଟଙ୍କା ନେଇକିରି 50 ଟଙ୍କା, କଞ୍ଚା ମିର୍ଚା 80 ଟଙ୍କା ନେଇକିରି 100 ଟଙ୍କା, କାଙ୍କେର 30 ଟଙ୍କା ନେଇକିରି 40 ଟଙ୍କା, ଆରୁ କଞ୍ଚା କଦଲ ରହିଥିଲା 40 ଟଙ୍କା ନେଇକିରି 50 ଟଙ୍କା କିଲୋ।
0: ଇ ଯେନ୍ ବଜାର ହାଟର କଥା ତ କହିଲାନ।
2: ହଇ ଦାଦା।
0: ବୋଇଲେ ପାଏନ୍ ପାଗର ସୂଚନା ଫେର ରହିଯାଇଛେ, ସେଟା ଫେର ଦେଇଦେଉ।
2: ହଇ ଜନେଇ ଦେଉ। ବେଲେ ଆମର ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ କିରେଇଠାନୁ ଯେନ୍ ସୂଚନା ମିଳିଛେ, ସେ ହିସାବନ ଆଇବା 24 ଘଣ୍ଟା ଭିତରେ ଆମ ଜିଲ୍ଲାର ପାଗଟା ପ୍ରାୟତଃ ମେଘୁଆ ହିଁ ରହିବା, ତାର ସାଙ୍ଗେ ସାଙ୍ଗେ 55 ମିଲିମିଟର ତ ବର୍ଷା ହେବାର ସମ୍ଭାବନା ରହିଛେ। ଆରୁ ଯେନ୍ ତଲୁଆ ପବନଟା ବୋହିବା, ଇଟା ଘଣ୍ଟା ପ୍ରତି 10 କିଲୋମିଟର ଦେଇକିରି ବୋହିପାରେ। ଆରୁ ତାପମାତ୍ରାଟା ସବୁନୁ ଏତକା 31 ଡିଗ୍ରୀ, ଆରୁ ସବୁନୁ କମ୍ 25 ଡିଗ୍ରୀ ସେଲସିୟସ ରହିପାରେ। ହେନ୍ତାନ ଆର୍ଦ୍ରତାଟା ସବୁନୁ ଏତକା 90% ଆରୁ ସବୁନୁ କମ୍ 67% ରହିବା ବୋଲିକିରି ସୂଚନାଟା ରହିଛେ।
0: ତ ଆଜି ତ ସବୁ ସୂଚନା ମାନକେ ଦେଲାନ, ଆରୁ ଏତେ ସବୁ ସୂଚନା ମାନକେ ଦେଉଦେଉ, ଆମର ବୈଠକି ସରାବାର ବେଲ ଫେର ହେଇଗଲାନ।
2: ହଇ
0: ତ ଚାଷୀ ଭାଇ ବହିନ ମାନେ ଆପଣମାନଙ୍କେ ଅନୁରୋଧ କି ଆଜିର ଆମର କିଷାନବାଣୀ କାର୍ଯ୍ୟକ୍ରମ ଆପଣମାନଙ୍କେ କେନ୍ତା ଲାଗ୍ଲା, ଏ ବିଷୟରେ ମତାମତ ଦେଇକରି ଆମକେ ଆମର ଇ ଠିକନାଥି ନିହାତି ଭାବରେ ଚିଠି ଲେଖବାର ଲାଗି ନାଇଁ ଭୁଲ୍ମେ। ବୋଇଲେ ଆମର ଠିକନା ହେଉଛେ
2: କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
0: ଆରୁ ଆପଣମାନେ ତ ଜାଣିଛନ୍ ଆମର ଏଇ କିଷାନବାଣୀ କାର୍ଯ୍ୟକ୍ରମ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଇସି। ତ ଆଜିର ଲାଗି ଆପଣମାନଙ୍କର ବିର୍ସୁ ଆରୁ ମଙ୍ଗଲୁ ଭାଇକେ ବିଦାୟ ଦେଉନ୍।
2: ଜୁହାର।

ବୈଜ୍ଞାନିକ ଡକ୍ଟର ମନୋଜ କୁମାର ଜେନାଙ୍କ ସହିତ ଆଲୋଚନା ଶୁଣିଲେ ବିଷୟ ଥିଲା ସବୁଜ ସୁନ୍ଦର ବନାନୀ ହସି ଉଠିବ ଧରଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ବିନୀତ କୁମାର ଠାକୁର, ଉପସ୍ଥାପନାରେ ଥିଲେ ବିନୟ କୁଲ୍ଲୁ ଏବଂ ବୀରେନ୍ଦ୍ର ପ୍ରତାପ ସିଂ। ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କ ମନପସନ୍ଦ କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲାକୁ ସ୍ୱାଗତ ଜଣାଉଛି। ମୁଁ ଆପଣମାନଙ୍କ ସାଥୀ ସୁନିତା, ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ। ତେବେ ଆସନ୍ତୁ ଶୁଣିବା ଆପଣମାନଙ୍କ ଫୋନ୍ କଲ୍ ଓ ମନପସନ୍ଦ ଗୀତ। ହ୍ୟାଲୋ ରାଉରକେଲା, ନମସ୍କାର।
1: ଇନ୍ନାସ୍ଟେବଲ କାନେ ତୁ ଫୋନ କରିଛୁ।
0: ହଁ, କେମିତି ଅଛନ୍ତି ଆପଣ ଜଷ୍ଟିନ ବାବୁ?
1: ଭଲ ଅଛେ, ଆପଣ କେମିତି ଅଛନ୍ତି?
0: ଆମେ ବି ଭଲ ଅଛେ। ଠିକ କହିଲି ଆପଣଙ୍କର ଭାଷାରେ?
1: ଆପଣ ଜାନସନ?
0: ଆମେ ଟିକେ ଟିକେ ଜାନସନ ପେଇ ଆମ ଆପଣ ମାନଙ୍କ ସାଙ୍ଗରେ କଥା ହେଇ ଆମେ ଟିକେ ଟିକେ ଶିଖି ଗଲୁନ ନ। ଆଉ ଭଲ ଲାଗିଲା? ଆଚ୍ଛା, ଯା ହଉ, ଭଲ ଲାଗିଲା ବୋଲେ ବହୁତ ଖୁସି ଆମେ ବି। ଆପଣଙ୍କର କୁହନ୍ତୁ କଣ ସବୁ ଚାଲିଛି କାମ ଧାମ? ଆଉ ତାହେଲେ କୁହନ୍ତୁ ଆଜି କୋଉ ଗୀତ ଶୁଣିବେ? ହିତିକ ରୋଶନ, ଠିକ ଅଛି। ଆମ ପସନ୍ଦର ଏଇ ଗୀତଟି ଆପଣଙ୍କ ପାଇଁ।

0: ରାଉରକେଲା।
1: ନମସ୍କାର ଆଜ୍ଞା।
0: ନମସ୍କାର
1: ଆଜ୍ଞା, ମୁଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପୋନି ଭାୟା ବିଜେପୁର ଜିଲ୍ଲା ବର୍ଗରୁ। ଆଜ୍ଞା
0: ହଁ, କୁହନ୍ତୁ କେମିତି ଅଛନ୍ତି ଆପଣ?
1: ମୁଇଁ ତ ଏକଦମ ବଢିଆ, ମସ୍ତ ଅଛି। ଆଜ୍ଞା ଆପଣ ମାନେ କେନ୍ତା ଅଛନ୍? ଆଜ୍ଞା
0: ଆମେ ବି ସବୁ ଭଲ ଅଛୁ।
1: ଆଜ୍ଞା ଆଜ୍ଞା, ଧନ୍ୟବାଦ ଆଜ୍ଞା। ଏମିତି ଭଲରେ ଥାଆନ୍ତୁ ଆଜ୍ଞା, ସମସ୍ତଙ୍କୁ ଆମକୁ ଶ୍ରୋତାମାନଙ୍କୁ ଭଲ ଭଲ କାର୍ଯ୍ୟକ୍ରମ ମାନେ ଶୁଣେଇକରି ଖୁସି କରିଥାନ୍ତି।
0: ହଁ ହଁ, ବରଗଡ଼ରୁ ଫୋନ କରିଛନ୍ତି, କ'ଣ କରନ୍ତି?
1: ଆଜ୍ଞା ମୁଇଁ ଚାଷ କାମ କରୁଛି ଆଜ୍ଞା, ଆଉ ଚାଷ କାମ ସାଙ୍ଗେ ରେଡ଼ିଓ ଶୁଣୁଛି ଆଜ୍ଞା, ମୋର ଅନ୍ୟ କବାର ନାଇଁ।
0: ଆଚ୍ଛା, ମାନେ ଆପଣଙ୍କର ହବି ହଉଛି ରେଡ଼ିଓ ଶୁଣିବା ସବୁବେଳେ?
1: ହଁ, ରେଡ଼ିଓ ଶୁଣିବାଟା ଆଜ୍ଞା, ଆଉ କିଛି କିଛି ବହି ମାନେ ପଢ଼ିକିରି ବହି ପଢ଼ବାଟା, କିଛି କିଛି ଲେଖବାଟା।
0: ଆଚ୍ଛା ହଁ
1: ହଁ, ଚାଷ ଆଜ୍ଞା, ଧାନ ଚାଷ ଆମର ମୁଖ୍ୟ ଚାଷ। ଏଇଟା ଆମର ଖରିଫ ଋତୁରେ ଆମର ଟ୍ରାକ୍ଟରରେ ଜୁତା ଚାଲିଛି ଆଜ୍ଞା, ପ୍ରସ୍ତୁତି ଚାଲିଛି ଜମି। ଆଉ ପନିପରିବା ହେନ୍ତା ଟିକେ ଖାଇବାର୍ ଲାଗି କରୁଛେ ଆଜ୍ଞା, ହେନ୍ତା ବେଶୀ ମାନେ ପରିମାଣରେ ହେନ୍ତା ନାଇଁ କର୍ବା।
0: ମାନେ ଆପଣଙ୍କର ବାଡ଼ି ସେମିତି ବଡ ଅଛି ଯେ ବିଭିନ୍ନ ପ୍ରକାର ପରିବା ଫରିବା ସବୁ ଲଗେଇ ଦଉଛନ୍ତି, ହେଇଯାଉଛି
1: ଆପଣଙ୍କର ବାଡ଼ି? ବଡ଼ ହେନ୍ତା ବଡ଼ ଆକାରରେ ବୋଲେ ଆଜ୍ଞା 30 ଡିସିମିଲ ଖଣି ହଉଛି ଆଜ୍ଞା, ବେଶୀ ତ ନାଇଁ ନ।
0: ହଁ, ହେଲେ ବି ସବୁ ପ୍ରକାର ପରିବା ଲଗଉଛନ୍ତି? କିଛି କିଛି
1: ଲଗାଉଛି ଆଜ୍ଞା, ଖାଇବା ନାଇଁ ଭେଣ୍ଡି ଆମର ଇଲା ବାଇଗଣ ଆମର ଏସବୁ ପ୍ରକାର ଯେନ୍ ଅଛି ସବୁ ଆମର କଲରା ଏସବୁ ଏନ୍ତା
0: କଲରା ବରବଟି ଯୋଉ ଜହ୍ନି ଯୋଉଟା ସହଜରେ ହବା ପରିବା ଗୁଡା ସେଗୁଡା ଲଗଉଥିବେ ନା, କଖାରୁ ପଖାରୁ ଏସବୁ?
1: ଆଜ୍ଞା
0: ଯା ହଉ, ଭଲ କଥା, ନିଜ ବାଡ଼ିର ପରିବା ଅର୍ଗାନିକ ପରିବା ଖାଉଛନ୍ତି, ମାନେ ସାର ଦିଆ ତ ନଥିବ ନିହାତି ନା?
1: ହଁ ଆଜ୍ଞା, ଆଜିକାଲି ଦେଖୁନ କାଣ ହଉଛି ଆମର, ଦେଖୁନ ଗାଈ ଗୋରୁ ତ ଆମର ଗାଁ ଗହଳିରେ ଆମର ଆଉ ସେ ଚାଷୀମାନେ ଆଣି ରଖବା ସବୁ ମେସିନ ଯୁଗ ହେଇଗଲାନ, ତ ଆମର ଜୈବିକ ଖତ ନେଇ ମିଲବାର ଆଜ୍ଞା, ରାସାୟନିକ ପଦ୍ଧତିରେ ଆମେ ଚାଷ କରୁଛେ ଆମେ, ସେଥିରେ ଆମେ ନାନା ପ୍ରକାର ରୋଗର
0: ରୋଗରେ ହଁ ରାସାୟନିକ ସାର ପଡ଼ିକି
1: ଆପଣଙ୍କ
0: ଦେହ ପାଇଁ ବହୁତ ଭଲ ନା, କମ୍ପୋଷ୍ଟ ଖତର ପରିବା କିମ୍ବା ଗୋବର ଖତର ପରିବା ସେଇ ସବୁ, ଆଉ ସେଇଟା ତ ଆଜିକାଲି ପ୍ରାୟ ମିଳୁନି ରାସାୟନିକ ଉପାୟରେ ସବୁ ଚାଷ କଲେଣି, ଆଉ ସେଇ ସବୁ ଖାଇକି ହିଁ ବେଶୀ ରୋଗ ବେମାର ବଢୁଛି ଦିନକୁ ଦିନ। ଆଉ କୁହନ୍ତୁ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
1: ଘରେ ସମସ୍ତେ ଭଲ ଅଛନ୍ତି ଆଜ୍ଞା।
0: ତାହେଲେ ଆଜି ଆଜି ଗୋଟେ ଭଲ ଗୀତ ଫର୍ମାଇସ୍ କରିଦିଅନ୍ତୁ।
1: ଆଜ୍ଞା କର୍ମା ଆଜ୍ଞା, ଆପଣଙ୍କ ସାଙ୍ଗେ କଥା ଲାଗି ତ ଭଲ ହେଲା ଆଜ୍ଞା, ବର୍ଷାରେ ଭିଜମା ସବୁ ଶ୍ରୋତାମାନଙ୍କୁ, ଆକାଶବାଣୀ ରାଉରକେଲାର ସମସ୍ତଙ୍କୁ ବି ଟିକେ ଟିକେ ଭିଜାମା ଆପଣମାନଙ୍କୁ, ଆଉ ମୋରା କଥା ଇତର ଟିକେ ଟିକେ ବର୍ଷା ପାଣି ଆଜ୍ଞା, ଟିକେ ଡେଡିକେଟ କର୍ମା ପ୍ରଥମେ ଆପଣଙ୍କୁ, ଏଇଟା ସ୍ପେଶାଲ ଡେଡିକେଟ ଏ ଗୀତଟା, ଆଉ ଆପଣଙ୍କର ରାଉରକେଲା ଆକାଶବାଣୀ ସମସ୍ତ କର୍ମକର୍ତ୍ତାଙ୍କୁ, ଶ୍ରୋତାମାନଙ୍କର ନାଁ ଟିକେ ନେମା, ହରେଶ କୁମାର ପରୁଆ, ଯଶନ୍ତ ପାଇକ, କରମସାନୀ ସାହୁ, ଚୈତନ୍ୟ ପଟେଲ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଭକ୍ତ ଚରଣ ଭୋଇ, ରାଧାକାନ୍ତ ଭୋଇ, ଦୀକ୍ଷା ଉପା, ସ୍ୱର୍ଣ୍ଣ ପ୍ରଭାକର, ଚୁମ୍କି କୁସୁମ, ଗୀତାଞ୍ଜଳି ସାହୁ, ସଦାନୀ ସେନାପତି, ସେବାରାମ ମେହର, ମୁରଲୀ ମେହର, ଗୋବିନ୍ଦ ମେହର, ନାରାୟଣ ମେହର, ଆନନ୍ଦ ମେହର, ଲକ୍ଷ୍ମୀନାରାୟଣ ବାଘ, ଦୋଳ ଗୋବିନ୍ଦ ମିଶ୍ର, ଆହୁରି ଯେତିକି ଆଜ୍ଞା ରାଉରକେଲା ଶୁଣୁଥିବା ସବୁ ଶ୍ରୋତାଙ୍କୁ ଗୀତ ଟିକେ।
0: ଠିକ୍ ଅଛି।

0: हॅलो राऊरकेला.
1: ଆଜ୍ଞା ନମସ୍କାର।
0: ନମସ୍କାର।
1: ମୁଁ ନରେନ୍ଦ୍ର କୁମାର ସାହୁ ଅରଙ୍ଗପାଟଣା ଆଠଗଡ଼ କଟକ ଜିଲ୍ଲାରୁ କହୁଅଛି।
0: ହଁ, କୁହନ୍ତୁ, କେମିତି ଅଛନ୍ତି ଆପଣ?
1: ଭଲ ଅଛି।
0: କ'ଣ କରନ୍ତି?
1: ଟେଲରିଂ କରେ।
0: ଟେଲରିଂ କରନ୍ତି ନା? କ'ଣ, ଯେ ଲେଡ଼ିଜ୍ ନା ଜେଣ୍ଟସ?
1: ଜେଣ୍ଟସ।
0: ଜେଣ୍ଟସର। ଆଚ୍ଛା, ଆଜିକାଲି ତ ଟିକେ କମ୍ ଆସୁଥିବ ପ୍ରାୟ ଅର୍ଡ଼ର ପ୍ୟାଣ୍ଟ ସାର୍ଟ କପଡ଼ା ପାଇଁ।
1: ବହୁତ କମ ଆସୁଛି।
0: ହଁ, କାହିଁକିନା ରେଡ଼ିମେଡ଼୍ ଯୁଗ ହେଇଗଲା, ସବୁ ତ ରେଡ଼ିମେଡ଼୍ ମିଳିଯାଉଛି ଭଲ ଭଲ, ଆଉ କିଏ ପ୍ରାୟ ବହୁତ ଅଳ୍ପ ଅଳ୍ପ ଲୋକ ପିନ୍ଧୁଛନ୍ତି ସିଲେଇ କରିକି। ସ୍କୁଲ ଡ୍ରେସ୍ ସବୁ ସିଲେଇ କରନ୍ତି? ହଁ ହଁ ହଁ, ସେସବୁ ଗୁଡ଼ା ସିଜନ୍ ଆସିଲେ ଆପଣଙ୍କର ଆଡ଼ମିସନ୍ ଟାଇମ୍ରେ ଆପଣଙ୍କର ଅର୍ଡ଼ର ଆସୁଥିବ ବହୁତ ନା? ଆପଣଙ୍କ ପରିବାରରେ କିଏ ଅଛନ୍ତି ସବୁ? ଆଉ ଝିଅ ବାହା ହେଇସାରିଲେଣି ତାହେଲେ? ଆରେ ବାପରେ, ତାହେଲେ ଆଜି କୁହନ୍ତୁ କୋଉ ଗୀତ ଶୁଣିବେ? ଶୁଣଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି।

0: हेलो राउरकेला,
1: हेलो मैडम, नमस्कार।
0: नमस्कार।
1: पंकज मिश्र जयपुर रु कहते मैडम।
0: कुहतु केमती अच्छा पंकज बाबू?
1: भल अच्छे मैडम, आपण?
0: आमे भल अछु।
1: आज्ञा, बर्षा तो आम आड़े बहुत हूँ मैडम, कल तो बहुत बर्षा होती।
0: हाँ,
1: आउ जहाँ गरम लगुला सब कमीगला, बढ़िया लगुच पाग बढ़िया अच्छे।
0: आमर आकाशवाणी राउरकेला के शुणुंट
1: गोटे वर्ष देर वर्ष हम शुणी।
0: अच्छा, कौ कौ कार्यक्रम बेस भल लगे? ଆଜ୍ଞା ଆଜ୍ଞା। ଆପଣ କ'ଣ କରନ୍ତି?
1: ପ୍ରାଇଭେଟ ସଂସ୍ଥାରେ ଅଛି ମ୍ୟାଡାମ, ସୁପରଭାଇଜର ଅଛି।
0: ପରିବାରରେ କିଏ ସବୁ ଅଛନ୍ତି?
1: ପରିବାରରେ ମୋର ମିସେସ୍ ଆଉ ପୁଅ ଅଛନ୍ତି।
0: ଆଉ କୁହନ୍ତୁ ଆଜି କୋଉ ଗୀତ ଶୁଣିବେ?
1: ଆମ ସେ ରାଗି ପ୍ୟାର କେ ସିନେମାର ଘୁମ ହେ କେ ଆସେ ଦିନବର ଘା କୁମାର ପାନୁ ଆଉ ଅଲକା ଯାଗ୍ନେ ଗାଇଛନ୍ତି।
0: ବଢ଼ିଆ ଗୀତଟେ,
1: ଗୀତଟା ଦେବେ?
0: ହଁ ଠିକ୍ ଅଛି, ଶୁଣାଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତ।
1: ରହିଲି ମ୍ୟାଡମ୍, ନମସ୍କାର।
0: ନମସ୍କାର।

0: हेलो राउरकेला।
1: ଆଜ୍ଞା ନମସ୍କାର।
0: नमस्कार।
1: ମୁଁ କଟକ ଯୋବରାରୁ ଗରିବ ଭାଇ କହୁଥିଲି।
0: ହଁ, କେମିତି ଅଛନ୍ତି ଆପଣ?
1: ହଁ ବହୁତ ଭଲ ଅଛି, ଆଉ ଆପଣମାନେ କେମିତି ଅଛନ୍ତି?
0: ଆମେ ବି ଭଲ ଅଛୁ।
1: ଆଜ୍ଞା,
0: ଆପଣ କ'ଣ କରନ୍ତି?
1: ତ ମୋର ଗ୍ୟାସ ଚୁଲା, ଗ୍ରାଇଣ୍ଡର, ପ୍ରେସର କୁକର ଏଇ ଦୋକାନ ଅଛି।
0: ହଁ,
1: ଆଉ ମୁଁ ବି ଫୁଟବଲ ପିଲାମାନଙ୍କୁ ଶିଖାଏ, ଆଉ ମୁଁ କବାଲିରେ ବି ପାଳି ଧରେ, କବାଲିରେ ଜଣେ ହଁ
0: अच्छा। हाँ,
1: ଆଜ୍ଞା ଗୀତ ବୋଲ ହଉଛି ଦର୍ଦେ ଦିଲ ଦର୍ଦେ ଜିଗର, ଆଉ ରେକର୍ଡରେ ଗାଇଛନ୍ତି ମହମ୍ମଦ ରଫିକ। ସେଇ ଗୀତଟି ଦେଇଦେବେ ମତେ ଖୁସି ଲାଗିବ। ହେଇପାରେ ଯୋଉ ଶ୍ରୋତା ଭାଇ ଭଉଣୀ ମାନେ ଶୁଣୁଛନ୍ତି ତାଙ୍କୁ ବି ଏ ଗୀତ ବହୁତ ପସନ୍ଦ ଆସିବ।
0: ହଁ, ଭଲ ଗୀତଟେ ଆପଣ ଫର୍ମାଇଶ କରିଛନ୍ତି, ଶୁଣଉଛୁ ଆପଣଙ୍କୁ, ଆପଣଙ୍କ ପସନ୍ଦ।

0: ଶ୍ରୋତା ବନ୍ଧୁ, ସମୟ ସୂଚାଇ ଦେଲାଣି ହ୍ୟାଲୋ ରାଉରକେଲାକୁ ଏଇଠି ରଖିବାକୁ। ଆପଣମାନେ ପ୍ରତ୍ୟେକ ଗୁରୁବାର ଦିନ 10:30 11:15 ଭିତରେ ଆମ ପାଖକୁ ଟେଲିଫୋନ୍ ନିଶ୍ଚୟ କରନ୍ତୁ ଏବଂ ଶୁଣନ୍ତୁ ନିଜ ପସନ୍ଦର ଗୀତ। ଆମ ଟେଲିଫୋନ୍ ନମ୍ବର 0661247015। ଶୂନ 6612470154। ତେବେ ଆପଣମାନଙ୍କ ସାଥୀ ସୁନିତାକୁ ବିଦାୟ ଦିଅନ୍ତୁ। ନମସ୍କାର।
1: ଶୁଣୁଥିଲେ ହେଲୋ ରାଉରକେଲା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ସୁନିତା ପଟ୍ଟନାୟକ। ଆକାଶବାଣୀ ରାଉରକେଲା, ଶୁଣିବା ସିନେ ସଙ୍ଗୀତ କାର୍ଯ୍ୟକ୍ରମ।

0: ରଚନା ଫୟେଜ୍ ଅନୱର, ସଙ୍ଗୀତରେ ସଜାଇଥିଲେ ସାଜିଦ୍ ୱାଜିଦ୍।
1: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
2: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
1: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
2: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
1: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
2: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
1: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
2: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
1: ମୋବାଇଲ ନମ୍ବର ପୁଣି ଥରେ 8480408924।
2: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
1: ସୌଜନ୍ୟ, ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।
3: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
4: UPI PIN entering, কেবল টাকা পাঠাইবা উদ্দিষ্ট।
5: RBI কহে
4: সচেতন হুঁতু, সতর্ক রুহন্তু।

କଥାଚିତ୍ର ଥିଲା ଆପକା ସୁରୁର ଗୀତଟିରେ କଣ୍ଠଦାନ କରିଥିଲେ ହିମେଶ ରେଶମିଆ ଏବଂ ଶ୍ରେୟା ଘୋଷାଲ ଗୀତ ରଚନା ସମୀର ସଙ୍ଗୀତରେ ସଜାଇଥିଲେ ହିମେଶ ରେଶମିଆ ଶ୍ରୋତାବନ୍ଧୁ ଆପଣ ଶୁଣୁଥିଲେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ ଷ୍ଟୁଡ଼ିଓ ହଳିରେ ସମୟ ବର୍ତ୍ତମାନ 8:45 ହେବାକୁ ଯାଉଛି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ ରହିଛି ସମାଚାର ସନ୍ଧ୍ୟା ପରେ ପରେ ଇଂରାଜୀରେ ସମ୍ବାଦ ଏବଂ ତାପରେ ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ ମାସିକ ବେତାର ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା। ଆଜି ଏଥିରେ ରହିଛି ଜଣାଶୁଣା କବି କୁଞ୍ଜବିହାରୀ ରାଉତଙ୍କ ସହିତ କିଛି କଥାବାର୍ତ୍ତା ଏବଂ ତାଙ୍କର କବିତା। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅଶୋକ ରାଉତ।

ଏହି ଭକ୍ତି ସାହିତ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବାରେ ଏବଂ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ବୃଦ୍ଧିମନ୍ତ କରିବା ସହିତ ଏହାକୁ ପ୍ରଚାର ପ୍ରସାର କରିବାରେ ସହାୟକ ହୋଇଆସିଛି। ତେଣୁ ଆସନ୍ତୁ ଆମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭକ୍ତି ନିବେଦନ କରି ସମସ୍ତଙ୍କର ମଙ୍ଗଳ ମନାସିବା, ତା ସହିତ ଆମ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଇବା ଏବଂ ଏହାର ପ୍ରଚାର ପ୍ରସାର କରି ଆମେ ଓଡ଼ିଆ ବୋଲି ଗର୍ବିତ ହେବା।

0: ପ୍ରଶାନ୍ତପତି ସାର୍ ମୋତେ କହିଥିଲେ, ଆପଣ ସାମ୍ବାଦିକତା ସହିତ ଆପଣ କିଛି ଲେଖାଲେଖି ବି କରନ୍ତୁ, ଆଉ ସେ ଲେଖାଲେଖି ଗୁଡ଼ିକ ନିଶ୍ଚିନ୍ତ ଭାବେ ସଫଳ ହେବ ଆଉ ଲୋକଙ୍କ ଦ୍ୱାରା ଆଦୃତ ମଧ୍ୟ ହେବ। ତେଣୁ ଏହି ପରିପ୍ରେକ୍ଷୀରେ ମୁଁ ଲେଖିବା ଆରମ୍ଭ କଲି, ଆଉ ସେଥିରେ ଆର୍ତ୍ତତ୍ରାଣ ମହାପାତ୍ରଙ୍କର ବସନ୍ତ ମହୋତ୍ସବରେ ପଢ଼ିବା ପାଇଁ ଏକ କବିତାର ସୁଯୋଗ ପାଇଥିଲି, ଯାହା ମୋର ଜୀବନର ଗତିପଥକୁ ବଦଳାଇଥିଲା। ଏଇଟା ପ୍ରାୟ ମୁଁ କହୁଛି 2013-14 ମସିହାର କଥା। ସେବେଠାରୁ ମୁଁ ନିୟମିତ ଭାବରେ କବିତା ଲେଖିବା ଆରମ୍ଭ କରିଛି। ଏଥିମଧ୍ୟରେ ମୋର 2 ଖଣ୍ଡ ପୁସ୍ତକ ପ୍ରକାଶିତ, ଗୋଟିଏ ହେଉଛି ବିପୁଳ ଦିଗନ୍ତ, ଆଉ ଗୋଟିଏ ହେଉଛି ସ୍ୱାତି ନକ୍ଷତ୍ରର ସାମୁଖା। ଏହାସହ 18 ପୁସ୍ତକର ମୁଁ ପ୍ରକାଶକ ମଧ୍ୟ।
1: ଆପଣ ଯେମିତି କହିଲେ ଲେଖାଲେଖି ଜୀବନର କଥା, ସେମିତି ଜୀବନ ଜୀବିକାର କଥା କୁହନ୍ତୁ। ଜୀବିକା ଦାୟରେ ଆପଣ ସାମ୍ବାଦିକତା କରନ୍ତି, ବୃତ୍ତି ହେଉଛି ଆପଣଙ୍କର ସାମ୍ବାଦିକତା, କିନ୍ତୁ ପ୍ରବୃତ୍ତି ହେଉଛି ସାହିତ୍ୟ ସାଧନା। ତେବେ ଏ ବୃତ୍ତିଗତ ଜୀବନ ବିଷୟରେ ଟିକେ ସୂଚନା ଦିଅନ୍ତୁ।
0: ସାମ୍ବାଦିକତା 1991 ମୁଁ ସମ୍ବାଦରୁ ପ୍ରଥମେ ଆରମ୍ଭ କରିଥିଲି। ସେତେବେଳେ ରାଉରକେଲାରେ ପ୍ରକାଶିତ ଖୁବ୍ କମ୍ ହେଉଥିଲା, ଭୁବନେଶ୍ୱରରୁ ଖବରକାଗଜ ସବୁ ଆସୁଥିଲା। ମୋତେ ବେଲପାହାଡ଼ ଆଉ ବନ୍ଧୁଭାଲ ଦାୟିତ୍ୱ ଦିଆଯାଇଥିଲା। ତତ୍ପରେ ପରେ ମୁଁ ଧୀରେ ଧୀରେ ସମ୍ବାଦରୁ ଓଡ଼ିଶା ଭାସ୍କର, ପରେ ଆଉ କିଛି ଖବରକାଗଜରେ ଜଏନ୍ କରିବା ପରେ ମୋର ଲେଖନୀକୁ ଆହୁରି ଶାଣିତ କରିଥିଲି। ଶେଷରେ ମୁଁ ପ୍ରଜାତନ୍ତ୍ରରେ ଆସି ରହି ବର୍ତ୍ତମାନ ମୁଁ ମସିହା ନ୍ୟୁଜ୍ ଓ ଦୈନିକ ଦର୍ଶନ ଖବରକାଗଜରେ କାର୍ଯ୍ୟରତ।
1: ଜୀବିକା ଦାୟରେ ଆପଣ ସାମ୍ବାଦିକତା କରୁଛନ୍ତି, ବୃତ୍ତି ହିସାବରେ ଆପଣ ଯେହେତୁ ସାମ୍ବାଦିକତାକୁ ବାଛିଛନ୍ତି, ଏଇ ଜୀବନ ଜୀବିକା କଥା ଆସିଲେ ପରିବାର କଥା ଆସେ। କେମିତି କ'ଣ ଆପଣ ବୈବାହିକ ଜୀବନ ଆରମ୍ଭ କରିଥିଲେ, ଆଉ ପାରିବାରିକ ସ୍ତରରେ ଆପଣଙ୍କୁ ଏଇ ସାହିତ୍ୟ ପାଇଁ ବା ସାମ୍ବାଦିକତା ପାଇଁ କେମିତି କ'ଣ ପ୍ରୋତ୍ସାହନ ମିଳିଥିଲା, କେମିତି କ'ଣ ସହଯୋଗ କରନ୍ତି ସେମାନେ?
0: ଘରେ ବାପା ଭଜକୃଷ୍ଣ ରାଉତ, ବର୍ତ୍ତମାନ ସ୍ୱର୍ଗତ, ସିଏ ମୋର ପ୍ରତ୍ୟେକ କବିତାର ପ୍ରଥମ ପାଠକ ଥିଲେ।
1: ଆଜ୍ଞା।
0: କୌଣସି ଛୋଟମୋଟ କବିତା ହେଲେ ଯଦି 2-4 ତାଙ୍କ କାନରେ ପଡ଼ିଲା, ଯଦି ସେ କହିବେ ଏ କବିତାଟି ନିଶ୍ଚିନ୍ତ ଭାବେ ଆଦୃତ ହେବ, ସତକୁ ସତ ସେ କବିତାଗୁଡ଼ିକ ଆଦୃତ ହୁଏ। ଆଉ ପରବର୍ତ୍ତୀ ସମୟରେ 1999 ମୋର ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ ଏ ଦିଗରେ ମୋତେ ବେଶ୍ ପ୍ରୋତ୍ସାହିତ କରିଛନ୍ତି, ତେଣୁ ତାଙ୍କ ପାଇଁ କିଛି କବିତା ମଧ୍ୟ ଲେଖିଥିଲି, ଯେଉଁ କବିତାକୁ ପରବର୍ତ୍ତୀ ସମୟରେ କିଛି ପୁସ୍ତକ ଆକାରରେ ବି ପ୍ରକାଶିତ କରିଛି। ତେବେ ଯାହା ବି ହେଉ, ମୋ ସ୍ତ୍ରୀ, ମୋ ବନ୍ଧୁବାନ୍ଧବ, ଘରେ ବାପା ମା, ଏଭଳିକି ମୋର ସାନ ଭଉଣୀ ଯେଉଁମାନେ ଶିକ୍ଷକ ଶିକ୍ଷୟିତ୍ରୀ ଲାଇନ୍ରେ ଅଛନ୍ତି, ସେମାନେ ଏ ଦିଗରେ ମୋତେ ପ୍ରୋତ୍ସାହିତ କରିଛନ୍ତି।
1: ଆଜ୍ଞା।
0: ତଥା ବିଦେଶରେ ରହୁଥିବା କିଛି ବନ୍ଧୁ, ସେମାନେ ମଧ୍ୟ ଏ ଦିଗରେ ମୋତେ ଉତ୍ସାହିତ କରିଛନ୍ତି।
1: ତାମାନେ ପାରିବାରିକ ପ୍ରୋତ୍ସାହନ ରହିଛି, ବନ୍ଧୁବାନ୍ଧବଙ୍କ କଥା କହିଲେ, ସାଙ୍ଗସାଥୀଙ୍କ କଥା କହିଲେ, ଯେଉଁମାନେ କି ଆପଣଙ୍କୁ ଏ ଦିଗରେ ଉତ୍ସାହିତ କରି ଆସୁଛନ୍ତି, ଆଉ ଆପଣ ସେଥିପାଇଁ ନିୟମିତ ଭାବରେ ଲେଖାଲେଖି କରି ଆସୁଛନ୍ତି। ଆପଣଙ୍କ ହାତରେ ତ ଆହୁରି କବିତା ରହିଛି, ତେବେ ଶ୍ରୋତା ବନ୍ଧୁ ଆସନ୍ତୁ କବିଙ୍କଠୁ ଶୁଣିନେବା ଆଉ ଏକ କବିତା।
0: କବିତାର ଶୀର୍ଷକ କୃତଜ୍ଞତା। କୃତଜ୍ଞତା ହେଉଛି ମଣିଷର ସର୍ବଶ୍ରେଷ୍ଠ ଆଚରଣ। ଏହା କେବଳ ସଦ୍ଗୁଣ ନୁହେଁ, ସବୁ ସଦ୍ଗୁଣର ଜନନୀ। ଆଉ କୃତଜ୍ଞତା ଜୀବନକୁ କରେ ନର୍କ କୃତଜ୍ଞତା ହୃଦୟର ଅଳଙ୍କାର। କୃତଜ୍ଞତା ମଣିଷର କଳଙ୍କ। ଛାତକୁ ଚଢ଼ିଲା ପରେ ଯିଏ ସିଡ଼ିକି ଭୁଲିଯାଏ ସେ ଅକୃତଜ୍ଞ। ବର୍ଷା ଛାଡ଼ିଗଲା ପରେ ଛତାକୁ ଫୋପାଡ଼ି ଦେଲେ ସେ କୃତଜ୍ଞ। କାମ ସରିଗଲା ପରେ ଯିଏ ବିଶ୍ୱାସରେ ବିଷ ଦିଏ ସେ ବିଶ୍ୱାସଘାତକ। ତେବେ ଆସ ବନ୍ଧୁ, ଆମେ କୃତଜ୍ଞ ବା ଅକୃତଜ୍ଞ କିମ୍ବା ବିଶ୍ୱାସଘାତକ କାହାକୁ ଆପଣାଇବା? ଯଦି ନୁହଁ ତେବେ ମଣିଷ ଭିତରେ ଭାଇଚାରା ସଦ୍ଭାବନା ସହ ମଣିଷ ପଣିଆର ମଞ୍ଜି ବୁଣିଦେବା, ଯାହା ଅମର ହୋଇ ରହିବ ଆମ ଜୀବନଚର୍ଯ୍ୟାର। ନଚେତ୍ ଅବିଗୁଣକୁ ଆପଣାଇ ଆମେ ସମାଜରେ ଅପଯଶ ସହ ଘୃଣାର ପାତ୍ର ବନିଯିବା। ତେବେ କୁହ ବନ୍ଧୁ ଆମେ କାହାକୁ ଆପଣାଇବା?
1: ଆଶା କରୁଛି ଶ୍ରୋତା ବନ୍ଧୁ କବିଙ୍କଠୁ ଏଇ ଯେଉଁ କବିତାଟି ଶୁଣିଲେ ନିହାତି ଆପଣଙ୍କ ହୃଦୟକୁ ଛୁଇଁଥିବ। ଆସନ୍ତୁ କଥାବାର୍ତ୍ତାକୁ ଆଗେଇ ନେବା। ଆପଣ ଲେଖାଲେଖି କଥା କହିଲେ, ପରିବାର କଥା କହିଲେ, ଜୀବିକା କଥା କହିଲେ, ବର୍ତ୍ତମାନ ସମୟରେ ଆପଣ ବେଶ୍ ଚଳଚଞ୍ଚଳ ଅଛନ୍ତି, କବିତା ରଚନା ସହ ଅନ୍ୟାନ୍ୟ ଆଲୋଚନା ମଧ୍ୟ ବେଳେବେଳେ ଲେଖୁଛନ୍ତି, ତା ସହିତ ବିଭିନ୍ନ ସଂଗଠନ ଦାୟିତ୍ୱରେ ରହିଛନ୍ତି ଜଣେ ସଂଗଠକ ଭାବରେ। ତେବେ ଏସବୁକୁ କେମିତି କ'ଣ ସମୟ ଦିଅନ୍ତି ଆପଣ? ସାହିତ୍ୟ ସାଧନା, ବୃତ୍ତିଗତ ଜୀବନ, ସଂଗଠନର କାର୍ଯ୍ୟ ରହିଛି, କେମିତି କ'ଣ ଆକୁ ସମନ୍ୱୟ ରଖନ୍ତି, କେମିତି କ'ଣ ସମୟ ଦିଅନ୍ତି?
0: ସମୟ ସମସ୍ତଙ୍କ ପାଇଁ ସମାନ, ତେବେ ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ କିଛି କରିବାର ଯଦି ମନୋବଳ ଦୃଢ଼ ରହିବ ତେବେ ଆପଣ ନିଶ୍ଚିନ୍ତ ଭାବେ ସବୁକିଛି ସେହି ସମୟ ଭିତରେ କରିପାରିବେ। ଯେହେତୁ ରାଉରକେଲାର ପ୍ରାୟ 44 ସାହିତ୍ୟିକ, ସାମ୍ବାଦିକ ତଥା ବିଭିନ୍ନ ଅନୁଷ୍ଠାନ ସହିତ ମୁଁ ଜଡ଼ିତ, ତେଣୁ ସମସ୍ତଙ୍କର ଆଶା ଥାଏ କୁଞ୍ଜବାବୁ ଆସିଲେ ଆମ ନ୍ୟୁଜ୍ଟି ପ୍ରଚାର ପ୍ରସାର ହୋଇପାରିବ। ତେଣୁ ସେ ଦୃଷ୍ଟିରୁ ମଧ୍ୟ ମୁଁ ଯତ୍ନବାନ ଥାଏ, କାହାର ମନରେ ନିରାଶା ନ ଦେବା ପାଇଁ ମୁଁ ଚେଷ୍ଟା କରେ। ତା ବାଦେ ସଂଗଠନ ଯାହା ବି ଥାଉ, ଯେଉଁ ଦାୟିତ୍ୱ ଦିଆଯାଏ ମୁଁ ସାଙ୍ଗେ ସାଙ୍ଗେ ସେ ଦାୟିତ୍ୱକୁ ନିର୍ବାହ କରିଥାଏ। ତେଣୁ ଏଇ ନୀତିକୁ ମୁଁ ଆପଣେଇଛି, ଯାହା ଆଜି ମୋର ସଫଳତା ପଛର ଏହା ଏକ ସଫଳତାର କାରଣ ବୋଲି ମୁଁ ଭାବେ। ଆଉ ଯାହା ମୁଁ ଦେଖେ ଯେକୌଣସି କାର୍ଯ୍ୟକ୍ରମରେ, ଯେହେତୁ ଜଣେ ସାମ୍ବାଦିକ ଯେଉଁଠି ସାଧାରଣ ଲୋକ ଚିନ୍ତା କରିବା ଛାଡ଼ନ୍ତି ସେଇଠୁ ଜଣେ ସାମ୍ବାଦିକ ଚିନ୍ତା କରିବା ଆରମ୍ଭ କରେ, ତେଣୁ ସେ ଦୃଷ୍ଟିରୁ ମୋ ଲେଖାରେ ମଧ୍ୟ ତାହାର ଛିଟା ପଡ଼ିଛି।
1: ସମୟ କେମିତି ବାହାର କରନ୍ତି କବିତା ପାଇଁ, ସାହିତ୍ୟ ରଚନା କରିବା ପାଇଁ?
0: ସମୟ ଦେଖନ୍ତୁ, ସେଇ ଭିତରେ ଯେମିତି ଆମେ ଖାଇବା ଶୋଇବା, ପ୍ରାୟତଃ ରାତି ସମୟରେ ଶୋଇଲା ପୂର୍ବରୁ ଯାହା ମନରେ ଥାଏ ତାକୁ 2-4 ଧାଡ଼ି ଗୋଟେ କାଗଜରେ ଲେଖିଦେଇଥାଏ, ପରବର୍ତ୍ତୀ ସମୟରେ ତାକୁ ବସି ତା'ର ଆଉ କିଛି ରୂପରେଖ କଳେବର ବୃଦ୍ଧି କରିଥାଏ। ଫଳରେ ଯେଉଁ କବିତାଟି ଯାହା ଆମକୁ ଯାହା ଆସୁଥାଏ, ଯେଉଁ କବିତାଟି ଆମର ଭାବିଥାଉ ଏଇ କବିତାଟି କେମିତି ହେବ, ପରବର୍ତ୍ତୀ ସମୟରେ ଆମର ପ୍ରଶାନ୍ତ ପତି ସାର ଅଛନ୍ତି, ଆଉ କିଛି ବନ୍ଧୁ ବି ଅଛନ୍ତି, ସେମାନେ ସମସ୍ତେ ମୋତେ ସହଯୋଗ କରନ୍ତି ଆଉ ସେ କବିତାଟି ପୂର୍ଣ୍ଣାଙ୍ଗ ହୁଏ, ଯାହା ପାଠକୀୟ ଆଦୃତି ଲାଭ କରିଥାଏ।
1: ତେବେ ଏଇ ଯେଉଁ କଥା ଭିତରେ ଗୋଟେ କଥା କୁହନ୍ତୁ, କେଉଁଠି କେମିତି ବିତିଛି ଆପଣଙ୍କର ପିଲାଦିନ, ଆଉ କେଉଁଠି ହେଇଛି ଆପଣଙ୍କର ସବୁ ପାଠପଢ଼ା?
0: ପିଲାଦିନ ଆମେ ସେକ୍ଟର 2, ବାପା ରାଉରକେଲାର ସର୍ବପୁରାତନ ବ୍ୟକ୍ତିଙ୍କ ଭିତରୁ ଜଣେ, 1954 କଥା କହିବି, କାରଣ ରାଉରକେଲା ଷ୍ଟ୍ରିଟ୍ଟା 1969 ଆରମ୍ଭ ହୋଇଥିଲା। ତେବେ ଆମେ ସେବେଠାରୁ ସେକ୍ଟର 2 ରହିଥିଲୁ, ସେଇଠି ପାଠ ପଢ଼ିବା ଆରମ୍ଭ ହୋଇଥିଲା, ଇସ୍ପାତ ଲୋୟର ସେକେଣ୍ଡାରୀ, ପରବର୍ତ୍ତୀ ସମୟରେ ଯେଉଁଟା କଳିଙ୍ଗ ସ୍କୁଲ ନାମରେ ଏବେ ନାମିତ ହୋଇଛି। ତେବେ ଇସ୍ପାତ ଲୋୟର ସେକେଣ୍ଡାରୀ ସ୍କୁଲରେ ପାଠପଢ଼ା, 18 ସ୍କୁଲରେ ହାଇସ୍କୁଲ ପାଠପଢ଼ା, ସେଇଟା ଇସ୍ପାତ ବିଦ୍ୟାପୀଠ ଥିଲା, ଆମର ସଚ୍ଚିଦାନନ୍ଦ କବି ଶତପଥି ସାର ଆମର ଗୁରୁ ଥିଲେ, ତାଙ୍କରି ପାଖରୁ ମୁଁ ଶିକ୍ଷା ଲାଭ କରିଛି। ପରବର୍ତ୍ତୀ ସମୟରେ ରାଉରକେଲା ସରକାରୀ ମହାବିଦ୍ୟାଳୟ, ଯେଉଁଟା ପରବର୍ତ୍ତୀ ସମୟରେ ରାଉରକେଲା ସ୍ୱୟଂଶାସିତ ମହାବିଦ୍ୟାଳୟରେ ନାମିତ ହୋଇଛି। ତାହାପରେ ମୁଁ ଆସିଥିଲି ରାଉରକେଲା ଆଇନ ମହାବିଦ୍ୟାଳୟରେ, ସେଠି 86 ମୁଁ ସେଠି ପାଠ ପଢ଼ିଥିଲି, 86-99 ପର୍ଯ୍ୟନ୍ତ ପାଠ ପଢ଼ିଲା ପରେ ପରବର୍ତ୍ତୀ ସମୟରେ ଏଇ ସାହିତ୍ୟ କ୍ଷେତ୍ର, ସାମ୍ବାଦିକ କ୍ଷେତ୍ରକୁ ମୁଁ ଆସିଥିଲି।
1: ଆଜ୍ଞା, ତେବେ ଶ୍ରୋତାବନ୍ଧୁ କଥାବାର୍ତ୍ତା ଆଗକୁ ଜାରି ରହିବ, କବିଙ୍କ ପାଖରୁ ଆସନ୍ତୁ ଏଇଠି ଶୁଣିନେବା ଆଉ ଏକ କବିତା, କହି ରଖେ। ଆଜିର ଏଇ ମାସିକ ବେତାର ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକାରେ ଆମର ଏଥରର ଅତିଥି ହେଉଛନ୍ତି ଜଣାଶୁଣା କବି କୁଞ୍ଜବିହାରୀ ରାଉତ। ଆସନ୍ତୁ ଶୁଣିବା ତାଙ୍କଠୁ ଆଉ ଏକ କବିତା।
0: କବିତାର ଶୀର୍ଷକ ଫୁଟପାଥ ସହ ସାମାଜିକ ଜୀବନ। ଫୁଟପାଥ ଏବେ ଜୀବନର ସନ୍ଧିକୋଣରେ ପଡ଼ି ରହିଛି, ଫୁଟପାଥ ଏବେ ଜୀବନର ସନ୍ଧିକୋଣରେ ପଡ଼ି ରହିଛି, ନିର୍ଜୀବ ପ୍ରାଣୀଟିଏ ପରି ଦିନେ ସେ ସବୁର ସାକ୍ଷୀ ଥିଲା, ହସ ଦୁଃଖ ବାଣ୍ଟି ଚାଲିଥିଲା, କେତେ କେତେ କାହାଣୀ ଯେ ଲିପିବଦ୍ଧ କରିଛି, ଲୁଚେଇ ଦେଇଛି ତା'ର ନିଥର ପ୍ରାଣରେ, କେତେ ଖୁସି ବାଣ୍ଟିଛି ପୁଣି ଦୁଃଖରେ ଲୁହ ଝରାଇଛି, କେତେ ଖୁସି ବାଣ୍ଟିଛି ପୁଣି ଦୁଃଖରେ ଲୁହ ଝରାଇଛି, ସବୁର ସେ ମୁଖ ସାକ୍ଷୀ ହୋଇ ଏବେ ବି ସେ ନିସ୍ତବ୍ଧ, ଏବେ ବି ସେ ନିସ୍ତବ୍ଧ ରାତିର କୋଳାହଳ ଶୂନ୍ୟ ହୋଇ ପଡ଼ି ରହିଛି, ଏବେ ସେ ନିସ୍ତବ୍ଧ ରାତିର କୋଳାହଳ ଶୂନ୍ୟ ହୋଇ ପଡ଼ି ରହିଛି। ଜୀବନ କେତେବେଳେ ଛଳ ଛଳ ତ ପୁଣି କେତେବେଳେ ଅବଗଣ୍ଠନ ନାରୀଟିଏ ପରି, ମନରେ ପୁଲକିତ ତ ପୁଣି କେତେବେଳେ ରୌଦ୍ର ନିଧାଗର ଧୂ ଧୂ ଖରା, ଦୁଃଖ ହସକାନ୍ଦ ମାନ ଅଭିମାନର ଜୀବନ, ଦୁଃଖ ହସକାନ୍ଦ ମାନ ଅଭିମାନର ଜୀବନ ଏବେ ଠିକ୍ ଫୁଟପାଥ ପରି ହୋଇଯାଇଛି, କେତେ ଆସିଛନ୍ତି କେତେ ଯାଇଛନ୍ତି ତା'ର ଇୟତା ନାହିଁ, ଜୀବନ ବହି ଚାଲିଛି ଝରଣାଟିଏ ପରି, ଜୀବନ ବହି ଚାଲିଛି ଝରଣାଟିଏ ପରି, ତଳକୁ ତଳକୁ ଆହୁରି ତଳକୁ, ଲକ୍ଷ୍ୟ କେବଳ ନଦୀରେ ମିଶିଯିବାକୁ, ଲକ୍ଷ୍ୟ କେବଳ ନଦୀରେ ମିଶିଯିବାକୁ, ପୂର୍ଣ୍ଣ ହୋଇ ମହାପୂର୍ଣ୍ଣତା ଲାଭ କରିବାକୁ। ଫୁଟପାଥ ସହ ଜୀବନ, ଫୁଟପାଥ ସହ ଜୀବନ ଅପୂର୍ବ ସଂଯୋଗ, ଜୀବନଟା କୁହୁଡ଼ିଆ ସକାଳ ପରି, ଜୀବନଟା କୁହୁଡ଼ିଆ ସକାଳ ପରି, ସବୁ ଅସ୍ପଷ୍ଟ ଠିକ୍ ଯେମିତି ଫୁଟପାଥ।

0: ଧୂଳି ଧୂସରିତ, ତେବେ ବି ବଞ୍ଚିବାର ଆଶା ନେଇ ଜୀବନ କିଛି ନୂଆ ଘଟିବା ଆଶାରେ ଫୁଟପାଥ, ଉଭୟ ପରସ୍ପରର ମୁଖ ସାକ୍ଷୀ, ଏଇ ତ ଫୁଟପାଥ ସହ ସାମାଜିକ ଜୀବନର ଦୃଷ୍ଟିକୋଣ, ଏଇ ତ ଫୁଟପାଥ ସହ ସାମାଜିକ ଜୀବନର ଦୃଷ୍ଟିକୋଣ।
1: ଆଶା କରୁଛି ଶ୍ରୋତା ବନ୍ଧୁ କବିଙ୍କଠୁ ଏଇ ଯେଉଁ କବିତାଟି ଶୁଣିଲେ ନିହାତି ଆପଣଙ୍କ ହୃଦୟକୁ ଛୁଇଁଥିବ। ଆସନ୍ତୁ କଥାବାର୍ତ୍ତାକୁ ଆଗେଇ ନେବା। ତେବେ ଯେମିତିକି ଦର୍ଶକଙ୍କର କରତାଳି ଜଣେ କଳାକାର ପାଇଁ ସବୁଠୁ ବଡ଼ ପୁରସ୍କାର, ସେମିତି ପାଠକୀୟ ପ୍ରଶଂସା ହେଉଛି ଜଣେ ସୃଜନଶୀଳ ମଣିଷ ପାଇଁ ସବୁଠୁ ବଡ଼ ପୁରସ୍କାର ବା ସମ୍ମାନ। ସେମିତି ବିଶେଷ କରି ଆପଣଙ୍କ ଦୃଷ୍ଟିରେ ପୁରସ୍କାର ବା ସମ୍ମାନ ବା ପାଠକୀୟ ପ୍ରଶଂସା କାହାକୁ ଆପଣ ଗୁରୁତ୍ୱ ଦିଅନ୍ତି ବେଶୀ?
0: ସବୁ ପୁରସ୍କାର ତା ସହିତ ପାଠକୀୟ ପ୍ରଶଂସା, ଏସବୁ ନଥିଲେ ଆପଣ କେବେ ଆଗକୁ ବଢ଼ିପାରିବେ ନାହିଁ। କାରଣ ପୁରସ୍କାର ଆପଣଙ୍କୁ ପ୍ରୋତ୍ସାହିତ କରେ, ପାଠକୀୟ ପ୍ରଶଂସା ଆପଣଙ୍କୁ ପ୍ରଚୋଦିତ କରେ। ତେଣୁ ଏ ଦୃଷ୍ଟିରୁ ମୁଁ ଖାଲି ରାଉରକେଲା କାହିଁକି ସମଗ୍ର ରାଜ୍ୟରେ ପ୍ରାୟ 28 ଜିଲ୍ଲାରୁ 450 ଉପରେ ସ୍ଥାନରେ ମୁଁ ପୁରସ୍କୃତ ହୋଇଛି। ତା ଭିତରୁ କିଛି ପୁରସ୍କାର ଯେମିତି ରାଞ୍ଚିରୁ ଜାତୀୟ ପୁରସ୍କାର ପାଇସାରିଛି, ଜାତୀୟ ସ୍ତରରେ ଆପଣଙ୍କର ବରଗଡ଼ ଧନୁଯାତ୍ରା ହେଉ, କଟକର ବିଭିନ୍ନ ସ୍ଥାନରେ ହେଉ, ବା ଆପଣଙ୍କର ପୁରୀ ହେଉ, ବାଲେଶ୍ୱର ହେଉ, ଆପଣଙ୍କର ପ୍ରତ୍ୟେକ ଜାଗା, କେଉଁ ଜାଗା କହିବି, ରାଉରକେଲାରେ ବୋଧେ ମୁଁ 16 ନାରଦ ସମ୍ମାନ ପାଇଥିବା ଜଣେ ବ୍ୟକ୍ତି। ରାଉରକେଲାର ବିଭିନ୍ନ ଅନୁଷ୍ଠାନ ସାମ୍ବାଦିକ କ୍ଷେତ୍ରରେ ଉତ୍କର୍ଷତା ପାଇଁ ବା ମୋର କଲମ ଚାଳନା ପାଇଁ ମୋତେ ବିଭିନ୍ନ ସ୍ଥାନରେ ମୋତେ ନାରଦ ସମ୍ମାନ, କିଏ ସଞ୍ଜୟ ସମ୍ମାନ, ଆଉ ଜିଲ୍ଲା ବାହାରେ ବିଭିନ୍ନ ସ୍ଥାନରୁ ମଧ୍ୟ ମୁଁ ପୁରସ୍କାର ଗ୍ରହଣ କରିଛି। ତେଣୁ ପୁରସ୍କାର ଅପେକ୍ଷା ଯଦି ସାମ୍ନାରେ ବସିଥିବା ଶ୍ରୋତା ବା ଦର୍ଶକଙ୍କର ତାଳି, ତାହା ସହିତ କିଛି ଗାଳି, କାହିଁକି ଯଦି ଗାଳି ନ ଶୁଣିବା ବା ସମାଲୋଚନାକୁ ଯଦି ଆମେ ଆଗ୍ରହ ନ କରିବା, ତାହେଲେ କେବଳ ସବୁ କଥାରେ ଯେ ସମସ୍ତେ ଭଲ କହିବେ ସେମିତି ନୁହେଁ, ଆପଣ ସମସ୍ତ କଥା ଶୁଣିବାର ଥିବ, ଧୈର୍ଯ୍ୟ ରଖିଥିବେ। ପ୍ରଥମ କଥା ହେଲା ଆପଣ ଜଣେ ଭଲ ଶ୍ରୋତା ହୁଅନ୍ତୁ, ତାପରେ ଜଣେ ଭଲ ବକ୍ତା ହୋଇପାରିବେ।
1: ତେଣୁ ପାଠକୀୟ ପ୍ରଶଂସା ସହ ନିହାତି ଗାଳି ମଧ୍ୟ ଦରକାର, ଯାହାଦ୍ୱାରା ଆମେ ଆମର ଭୁଲ ତ୍ରୁଟି ଜାଣିପାରିବା, ଆମେ ନିଜ ନିଜକୁ କି କିଛି ଲେଖାରେ ହେଉ କି କିଛି କଥାରେ ହେଉ ଯଦି ଭୁଲ ବଟକା ହୋଇଥାଏ ତାକୁ ଆମେ ସୁଧାରି ପାରିବା ପରବର୍ତ୍ତୀ ସମୟରେ, ଯାହା ଆମକୁ ଏକ ଭଲ ସୃଷ୍ଟିଟିଏ ପାଇଁ ବା କବିତା ରଚନା ପାଇଁ ପ୍ରୋତ୍ସାହିତ କରିବ। ତେବେ ଶ୍ରୋତାବନ୍ଧୁ କଥାବାର୍ତ୍ତା ଆଗକୁ ଜାରି ରହିବ, କବିଙ୍କ ପାଖରୁ ଆସନ୍ତୁ ଏଇଠି ଶୁଣିନେବା ଆଉ ଏକ କବିତା।
0: ଶୀର୍ଷକ ମୋ କଲମ ମୁନର ପ୍ରେରଣା, ଏଇ କେତେ ଦିନ ହେଲାଣି, ଏଇ କେତେ ଦିନ ହେଲାଣି ଚୁପ୍ ହୋଇଯାଇଛ ତୁମେ, ସ୍ୱର ତୁମ କ୍ଷୀଣ ହୋଇ ନିରବି ଯାଇଛି, ସ୍ୱର ତୁମ କ୍ଷୀଣ ହୋଇ ନିରବି ଯାଇଛି, ତୁମେ ନିରବି ଗଲେ ବୈଶାଖରେ ଫୁଟୁନି କୃଷ୍ଣ ଚୂଡ଼ା, କଳରବରେ ଫାଟି ପଡ଼ୁନି ଚତୁର୍ଦ୍ଦିଗ, ଜ୍ୟେଷ୍ଠରେ ଆଉ ପାଚୁନି ଆମ୍ବ, ଜ୍ୟେଷ୍ଠରେ ଆଉ ପାଚୁନି ଆମ୍ବ, ଆଷାଢ଼ରେ ଘୋଟି ଆସୁନି ମେଘ, ଶ୍ରାବଣ ଯେପରି ମୁକ ପାଲଟି ଯାଇଛି, ଶ୍ରାବଣ ଯେପରି ମୁକ ପାଲଟି ଯାଇଛି, କାଁ ଭାଁ ଝରାଉଛି ଲୁହ, ଭାଦ୍ରବରେ ଆଉ ନାହିଁ ପିଠି ଫଟା ଖରା, ଭାଦ୍ରବରେ ଆଉ ନାହିଁ ପିଠି ଫଟା ଖରା, କାଶତଣ୍ଡି ଆଉ ହସୁନାହିଁ ଆସିନରେ, କାର୍ତ୍ତିକର ସରସତା ଆଉ ନାହିଁ, କାର୍ତ୍ତିକର ସରସତା ଆଉ ନାହିଁ, ଉଠୁନି ଆଉ ଆକାଶ ଦୀପ, ଝୋଟି ଆଉ ନାହିଁ ମଗୁସୁରରେ, ଝୋଟି ଆଉ ନାହିଁ ମଗୁସୁରରେ, ପୁଷରେ ଶୀତ ବାଟ ଭାଙ୍ଗି ଚାଲିଯାଇଛି, ମାଘରେ ବାଗଦେବୀଙ୍କ ବୀଣା ନିରବି ଯାଇଛି, ଠିକ୍ ତୁମେ ନିରବି ଗଲା ପରି, ମାଘରେ ବାଗଦେବୀଙ୍କ ବୀଣା ନିରବି ଯାଇଛି, ଠିକ୍ ତୁମେ ନିରବି ଗଲା ପରି, ଫଗୁଣ ଆଣୁନି ଆମ୍ବ ଗଛରେ ବଉଳ, ଫଗୁଣ ଆଣୁନି ଆମ୍ବ ଗଛରେ ବଉଳ, ଉଡ଼ୁନି ଅବିର କୋଇଲି ଆଉ ରାବୁନାହିଁ ବଉଳ ଫାଙ୍କରେ, କୋଇଲି ଆଉ ରାବୁନାହିଁ ବଉଳ ଫାଙ୍କରେ, ଚୋରା ଚଇତାଳି ବହୁନି ଚୈତ୍ରରେ, କାହିଁକି କାହିଁକି ତୁମେ ମୌନ ହୋଇଯାଇଛ, ଉତ୍ତର ଖୋଜି ପାଉନି ମୁଁ, ଆସ ମୌନ ଭାଙ୍ଗ, ଆସ ମୌନ ଭାଙ୍ଗ, ନିରବି ଯାଇଥିବା ସ୍ୱରକୁ ପ୍ରଗଳ୍ଭ ନଦୀ ପରି ଭସାଇ ନିଅ, ବରଷି ଯାଅ ମରୁଭୂମିର ଟାଙ୍ଗରା ଭୂଇଁରେ, ବରଷି ଯାଅ ମରୁଭୂମିର ଟାଙ୍ଗରା ଭୂଇଁରେ, ଝର ଝର ଝରଣାଟିଏ ହୋଇ ହସିଦିଅ ଥରୁଟିଏ ମନ ଖୋଲି, ଝର ଝର ଝରଣାଟିଏ ହୋଇ ହସିଦିଅ ଥରୁଟିଏ ମନ ଖୋଲି, ଦେଖିବ ପୁଣି ମୋ କଲମ ମୁନ ଚଳଚଞ୍ଚଳ ହେବ, ତୁମକୁ ଆଧାର କରି, ତୁମକୁ ଆଧାର କରି ଅଜସ୍ର କବିତା ପୃଷ୍ଠା ପରେ ପୃଷ୍ଠା ମଣ୍ଡନ କରିଯିବ ମୋ ହୃଦୟ ଡାଇରୀରେ, ତୁମକୁ ଆଧାର କରି ଅଜସ୍ର କବିତା ପୃଷ୍ଠା ପରେ ପୃଷ୍ଠା ମଣ୍ଡନ କରିଯିବ ମୋ ହୃଦୟ ଡାଇରୀରେ, ଆଉ ସେ କବିତାରେ କେବଳ ତୁମେ ନାୟିକା ଥିବ, ଆଉ ସେ କବିତାରେ କେବଳ ତୁମେ ନାୟିକା ଥିବ, କେବଳ ତୁମେ, ସେଥିପାଇଁ ନିରବି ଯାଇଥିବା ସ୍ୱରକୁ ପ୍ରଗଳ୍ଭ କରିଦିଅ, ଆଉ ମୋ କଲମ ମୁନର ପ୍ରେରଣା ପାଲଟି ଯାଅ, ଆଉ ମୋ କଲମ ମୁନର ପ୍ରେରଣା ପାଲଟି ଯାଅ।
1: ଶ୍ରୋତାବନ୍ଧୁ କବିତା ତ ଶୁଣିଲେ, ତେବେ ଆପଣଙ୍କ ସହିତ ଆଜିର ଏଇ ଯେଉଁ କଥାବାର୍ତ୍ତା ଆମେ ହେଲେ, ଏଇଠି କୁହନ୍ତୁ ବର୍ତ୍ତମାନ ସମୟରେ ଓଡ଼ିଆ ସାହିତ୍ୟକୁ ନେଇ ଆପଣଙ୍କର ଦୃଷ୍ଟିଭଙ୍ଗୀ କ'ଣ, ଆଉ ଆମ ଭାଷା ସାହିତ୍ୟ ସମ୍ପର୍କରେ ଆପଣ କ'ଣ କହିବାକୁ ଚାହିଁବେ?
0: ଦେଖନ୍ତୁ, ପ୍ରଥମେ ନିଜର ମାତୃଭାଷାକୁ ଭଲ ପାଇବା। ନିଜର ମାତୃଭାଷାକୁ ଭଲ ପାଇଲେ ଆମେ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରାକୁ ବି ଭଲ ପାଇପାରିବା। ଯଦି ଭାଷାକୁ ଭଲ ପାଉନାହାନ୍ତି, ଯଦି ମାଆକୁ ଭଲ ପାଉନାହାନ୍ତି, ମାଉସୀକି ଆମେ କେତେ ଦିନ ଭଲ ପାଇଲେ ଚଳିବ? ତେଣୁ ଯାହା ବି ହେଉ, ସେଥିପାଇଁ ବର୍ତ୍ତମାନ ଭାଷା ସାହିତ୍ୟ ସଂସ୍କୃତିକୁ ସରକାର ଯିଏ ଗୁରୁତ୍ୱ ଦେଉଛନ୍ତି, ତେଣୁ ସବୁ ସ୍ଥାନରେ ନିଜର ମାତୃଭାଷାରେ କହିବା ଲେଖିବା ଆକୁ ନିଶ୍ଚିନ୍ତ ଭାବେ ପ୍ରୋତ୍ସାହିତ କରିବା ଦରକାର। ମୋ କଲମ ମଧ୍ୟ ସେଥିପାଇଁ ଦୀର୍ଘ ଦିନ ଧରି ଚାଳନା କରିଆସିଛି, ଚାଲୁଛି ମଧ୍ୟ। ସମସ୍ତେ ଚାହିଁବା ନିଜ ନିଜର ମାତୃଭାଷାରେ କଥା ହେବା, ଅତି କମ୍ରେ ନିଜ ଘରେ ପିଲାମାନଙ୍କୁ ଆଚରଣ ଉଚ୍ଚାରଣରେ ସମନ୍ୱୟ ରଖି କେମିତି କଥାବାର୍ତ୍ତା କରିବା। ତାହା ସହିତ ଅନ୍ୟ ଭାଷାକୁ ଭଲ ପାଇବା ବା ଖରାପ କହିବା କହୁନାହିଁ, ଅନ୍ୟ ଭାଷାକୁ ଭଲ ପାଇବା, ଯେତେ ଶିଖିବା ସେତେ ଆମର ଜ୍ଞାନ ଗରିମା ବୃଦ୍ଧି କରିବ, କିନ୍ତୁ ନିଜ ମାତୃଭାଷାକୁ ଭୁଲିଯିବା କେବେ ବି କୌଣସି ବିଜ୍ଞ ଲୋକର ପରିଚୟ ନୁହେଁ।
1: ନିହାତି ଭାବରେ, ତେଣୁ ମାତୃଭୂମି ମାତୃଭାଷାରେ ମମତା, ଯା ହୃଦେ ଜନମି ନାହିଁ ତାଙ୍କୁ ଯଦି ଜ୍ଞାନୀ ଗଣରେ ଗଣିବା, ଅଜ୍ଞାନ ରହିବେ କାହିଁ, ଯେମିତି ଆମର ସ୍ୱଭାବ କବି ଗଙ୍ଗାଧର ମେହେର ଏଇ ପଙ୍କ୍ତିଟି ରଚନା କରିଥିଲେ, ତାହା ମଧ୍ୟ ଅନେକଙ୍କୁ ପ୍ରଭାବିତ କରିଆସିଛି। ଏଇଠି ଆମେ ଆପଣଙ୍କଠୁ ଜାଣିବାକୁ ଚାହିଁବୁ ଯେ ଏଇ ଯେଉଁ ସାହିତ୍ୟରେ ଅଛନ୍ତି, ଲେଖାଲେଖିରେ ଅଛନ୍ତି, ତାକୁ ନେଇ ଆଗାମୀ ଯୋଜନା କ'ଣ ରହିଛି ବା କ'ଣ ଆପଣଙ୍କର ସ୍ୱପ୍ନ ରହିଛି ଏହି ସାହିତ୍ୟ ସାଧନାକୁ ନେଇ?
0: ମୁଁ ଚେଷ୍ଟା କରୁଛି କେବଳ ଆମ ପିଢ଼ି ନୁହେଁ, ଆମର ପରବର୍ତ୍ତୀ ପିଢ଼ି ଯେଉଁମାନେ ଆଗକୁ ଆସୁଛନ୍ତି, କାରଣ ବର୍ତ୍ତମାନ ଏମିତି ହୋଇଯାଇଛି ଆପଣ କହିବେ ମୁଁ ଶୁଣିବି, ମୁଁ କହିବି ଆପଣ ଶୁଣିବେ, ଏଇ ନୀତିରେ ସମସ୍ତେ ରହିଯାଇଛନ୍ତି। ତେଣୁ ବର୍ତ୍ତମାନ ମୁଁ ଚେଷ୍ଟା କରୁଛି ବିଭିନ୍ନ ବିଦ୍ୟାଳୟ, ବିଭିନ୍ନ ମହାବିଦ୍ୟାଳୟ, କଲେଜ, ବିଶ୍ୱବିଦ୍ୟାଳୟମାନଙ୍କରେ ଯାଇ ଆମର ଭାଷାକୁ କେମିତି ଆଗକୁ ବଢ଼େଇ ହେବ, ଓଡ଼ିଆ ଭାଷାର କେମିତି ପ୍ରଚାର ପ୍ରସାର କରିହେବ, ସେ ଦିଗରେ ମୁଁ ଚେଷ୍ଟା ଜାରି ରଖିଛି, ଆଗକୁ ମଧ୍ୟ ଜାରି ରଖିବି। କାରଣ ଆମେ ଯଦି ଆଗାମୀ ପିଢ଼ି ତିଆରି ନ କରିବା, ତାହେଲେ ଧୀରେ ଧୀରେ ଯେକୌଣସି ଭାଷା ଆପଣ ଦେଖନ୍ତୁ ଯେଉଁଟା ବ୍ୟବହାର ହେଉନାହିଁ, ଏକଦା 9000 ଉପରେ ଭାଷା ଥିଲା, ସିଏ ଧୀରେ ଧୀରେ ମରି ମରି ଆସି 5000 ପାଖରେ ପହଞ୍ଚିଲାଣି। ତେଣୁ କିଛି ଭାଷା ଯେଉଁଟା ବ୍ୟବହାର ନ ହୁଏ ସିଏ ଧୀରେ ଧୀରେ ମଉଡ଼ିଯିବ ବା ମୃତ୍ୟୁବରଣ କରିବ। ତେଣୁ ଆସନ୍ତୁ ସମସ୍ତେ ମିଶିବା, ସମସ୍ତେ ମିଶି ଆମ ଭାଷା ସାହିତ୍ୟକୁ ରୁଧିମନ୍ତ କରିବା ଓ ଭାଷାକୁ ଗୁରୁତ୍ୱ ଦେଇ ଆଗକୁ ଆଗକୁ କିଛି ଲେଖିବା। ଆଉ ମୁଁ ବି ଚେଷ୍ଟା କରେ କଲେଜମାନଙ୍କରେ ହେଉ ବା ପିଲାଙ୍କ ଭିତରେ, ସେମାନଙ୍କ ଭିତରେ ଏ ଯେଉଁ ଭାଷା ପ୍ରତି ଅନୁଭବକୁ ବଢ଼େଇ ତାଙ୍କ ପାଖରୁ କିଛି ଲେଖା ସୃଷ୍ଟି କରିବା ଓ ସେମାନଙ୍କୁ ଆବଶ୍ୟକ ସ୍ଥଳେ ପ୍ରୋତ୍ସାହିତ କରି ତାଙ୍କ ମଧ୍ୟରେ ଯେଉଁ ଭାଷା ପ୍ରତି ଯେଉଁ ଭାବଟା ରହିବା କଥା, ତାହା ଯେମିତି ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବ, ତାକୁ ମଧ୍ୟ ମୁଁ ଚେଷ୍ଟା ଜାରି ରଖିଛି।
1: ନିହାତି ଭାବରେ ଆମେ ଯଦି ସାମୂହିକ ଭାବରେ ଆମେ ଚେଷ୍ଟା କରିବା ଆମର ଭାଷା ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଆଗଭର ହେବା, ଆଗ୍ରହ ଦେଖାଇବା, ତା ସହିତ ଆମେ ଯଦି ଆମର ପରବର୍ତ୍ତୀ ପିଢ଼ି ଯେଉଁମାନେ ତାଙ୍କୁ ଯଦି ଆମେ ଏ ଦିଗରେ ପ୍ରୋତ୍ସାହିତ କରିବା, ନିହାତି ଭାବରେ ଆମର ଭାଷା ସାହିତ୍ୟର ଉନ୍ନତି ହୋଇପାରିବ। ତେବେ ଶ୍ରୋତାବନ୍ଧୁ ଆସନ୍ତୁ ଆଜିର ଅତିଥିଙ୍କ ପାଖରୁ ଶୁଣିନେବା ଆଉ ଏକ କବିତା।
0: କବିତାର ଶୀର୍ଷକ ଅନିର୍ବାଣ ଦୀପଶିଖା। ଆତ୍ମା ଏକ ଅନିର୍ବାଣ ଦୀପଶିଖା, ମୃତ୍ୟୁ ଏକ ପ୍ରହେଳିକା। ଆତ୍ମା ଏକ ଅନିର୍ବାଣ ଦୀପଶିଖା, ମୃତ୍ୟୁ ଏକ ପ୍ରହେଳିକା। ଜନ୍ମ ହୁଏତ ଜୀବନର ଆରମ୍ଭ, ମୃତ୍ୟୁ କିନ୍ତୁ ଏହାର ପରିସମାପ୍ତ ନୁହେଁ। ମୃତ୍ୟୁ କିନ୍ତୁ ଏହାର ପରିସମାପ୍ତ ନୁହେଁ, ଶରୀର ଅନ୍ତର୍ହିତ ହୋଇପାରେ, ମାତ୍ର ଆତ୍ମପ୍ରକାଶର ଦୀପଶିଖା ନିର୍ବାପିତ ହୋଇପାରେ ନା। ମୃତ୍ୟୁରେ ମଣିଷର ନବକଳେବର ହୁଏ, ମୃତ୍ୟୁରେ ମଣିଷର ନବକଳେବର ହୁଏ, ବରଂ ସତତ ନିତ୍ୟ ନୂତନତାକୁ ଅଭିବାଦନ କରେ। ତେବେ ମୃତ୍ୟୁ କାହିଁ, ତେବେ ମୃତ୍ୟୁ କାହିଁ? ମୁଁ ଅଛି, ଯାଉଛି ଏବଂ ପୁନଃ ପ୍ରତ୍ୟାବର୍ତ୍ତନ କରୁଛି। ଅବ୍ୟକ୍ତରୁ ବ୍ୟକ୍ତ, ବ୍ୟକ୍ତରୁ ଅବ୍ୟକ୍ତ, ପୂର୍ଣ୍ଣତାରୁ ପୂର୍ଣ୍ଣକୁ ନେଲେ ଘଟେ କି ପୂର୍ଣ୍ଣତାର ପରିସମାପ୍ତି? ପୂର୍ଣ୍ଣତାରୁ ପୂର୍ଣ୍ଣକୁ ନେଲେ ଘଟେ କି ପୂର୍ଣ୍ଣତାର ପରିସମାପ୍ତି? ବାସ୍ତବରେ ମୃତ୍ୟୁହୀନ ଏ ଜୀବନ, ଚେତନାର ବିନାଶ ନାହିଁ। ତେବେ ଯିଏ ଆତ୍ମାର ବାସ କରେ ସେ ହିଁ ଅମର। ଚେତନାର ବିନାଶ ନାହିଁ, ତେବେ ଯିଏ ଆତ୍ମାର ବାସ କରେ ସେ ହିଁ ଅମର। ଆତ୍ମାର ଉପଲବ୍ଧି ହିଁ ଅମରତ୍ୱର ଉପଲବ୍ଧି, ଆତ୍ମାର ଉପଲବ୍ଧି ହିଁ ଅମରତ୍ୱର ଉପଲବ୍ଧି। ଆତ୍ମା ଅମର, ନା ଏହାର ମୃତ୍ୟୁ ଅଛି ନା ଜନ୍ମ ଅଛି, ଏହା ନିତ୍ୟ ଶାଶ୍ୱତ ସନାତନ। ଏହାର ସୂକ୍ଷ୍ମରୁ ସୂକ୍ଷ୍ମତମ, ମହାନରୁ ମହାନତମ, ଶରୀର ଅନିତ୍ୟ, ଶରୀର ଅନିତ୍ୟ ଜୀବନ ସତ୍ୟ ତେବେ ଆସୁ ବନ୍ଧୁ, ତେବେ ଆସ ବନ୍ଧୁ ପ୍ରତିଟି ଜୀବନରେ ଭରିଦେବା ଈଶ୍ୱରୀୟ ପ୍ରେମ ଓ କରୁଣା, ମୃତ୍ୟୁକୁ ସ୍ୱାଗତ କରିବା।

ତେବେ ଶ୍ରୋତାବନ୍ଧୁ, ଇଏ ଥିଲେ ଜଣାଶୁଣା କବି ସାମ୍ବାଦିକ ସଙ୍ଗଠକ କୁଞ୍ଜବିହାରୀ ରାଉତ, ଯିଏ ଅତିଥି ହୋଇଥିଲେ ମାସିକ ବେତାର ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକାର ଆଜିର ସଂଖ୍ୟାରେ। ତେବେ ଶ୍ରୋତାବନ୍ଧୁ, ସୃଜନିକାର ଏ ସଂଖ୍ୟା ଆପଣଙ୍କୁ କିପରି ଲାଗିଲା ସେ ସମ୍ପର୍କରେ ମତାମତ ଲେଖିବେ ନିଶ୍ଚୟ। ଆମର ଠିକଣା ସୃଜନିକା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ତେବେ ଶ୍ରୋତାବନ୍ଧୁ, ପୁଣି ଭେଟ ହେବ ସୃଜନିକାର ଆଗାମୀ ସଂଖ୍ୟାରେ। ସେତେବେଳେ ପର୍ଯ୍ୟନ୍ତ ଆପଣଙ୍କର ସୃଜନ ସାଥୀ ଅଶୋକ ରାଉତକୁ ଦିଅନ୍ତୁ ମେଲାଣି। ରହୁଛି, ନମସ୍କାର।

ଶୁଣୁଥିଲେ ମାସିକ ବେତାର ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା। ଆଜି ଏଥିରେ ଶୁଣିଲେ ଜଣାଶୁଣା କବି କୁଞ୍ଜବିହାରୀ ରାଉତଙ୍କ ସହିତ କିଛି କଥାବାର୍ତ୍ତା ଏବଂ ତାଙ୍କର କବିତା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ଅଶୋକ ରାଉତ। ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ ରୂପକ ପାଞ୍ଚ ଜ। ରଚନା ବାସନ୍ତୀ ଦାସ, ବର୍ଣ୍ଣନା ଏବଂ ପ୍ରଯୋଜନା ରଘୁନନ୍ଦନ ଲାକ୍ରା, ସହଯୋଗିତା ସପନ ରାଉତରାୟ।

0: ନାନାବିଧ ବୃକ୍ଷଲତା ସମାକୀର୍ଣ୍ଣ ବିସ୍ତୃତ ବନଭୂମି ଏକଦା ଥିଲା ମାନବ ଜାତିର ଜନ୍ମଭୂମି ଓ କର୍ମଭୂମି। ଅରଣ୍ୟର ଭୟଙ୍କର ପଶୁପକ୍ଷୀ ଓ ଜୀବର ସେ ହୁଏତ ଶିକାର ହୁଏ, ତଥାପି ଅରଣ୍ୟ ତାର ଆପଣାର ସଖା। ସେହି ଅରଣ୍ୟରେ ସେ ଦେଖିଥିଲା ସଭ୍ୟତାର ପ୍ରଥମ ଆଲୋକ। ଅରଣ୍ୟର ବିଜନ ପରିବେଶ, ସ୍ନିଗ୍ଧ ଶୀତଳ ଛାୟା, କୁସୁମିତ ବୃକ୍ଷଲତା, ସୁଶୀତଳ ସ୍ୱଚ୍ଛ ଝରଣା, ନାନାବିଧ ପଶୁପକ୍ଷୀ ଏକ ଅପୂର୍ବ ପ୍ରାକୃତିକ ଶୋଭା ପ୍ରକାଶ କରେ। ଆଉ ତାହାରି ମଧ୍ୟରେ ଜୀବନ କଟାଉଥିଲେ ତ୍ୟାଗପୂତ ମୁନି ଋଷିମାନେ। ସେଇଠାରୁ ମଧ୍ୟ ସେମାନେ ଉଚ୍ଚାରଣ କରୁଥିଲେ,
1: ଓଁ ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟଃ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଚ୍ଛିତ୍।

ଚାଷବାସ ଓ ଖାଦ୍ୟ ବିନା ମଣିଷର ସମସ୍ତ ମୂଲ୍ୟବୋଧ ଲୋପ ପାଏ। ସେଥିପାଇଁ ଭାଗବତରେ କୁହାଯାଇଛି, ଅନ୍ନ ବିହୁନେ ହଂସ ହାନି, ଯୋଗ ସାଧିବି କାହା ଘେନି।

ମନୁଷ୍ୟର ଜୀବନଯାତ୍ରାରେ ତଥା ସଭ୍ୟତାର ପ୍ରଗତି ଦିଗରେ ପଶୁ ସମ୍ପଦ, କୃଷି ସମ୍ପଦ, ଜଳ ସମ୍ପଦ, ବନ ସମ୍ପଦର ସଂରକ୍ଷଣ ଏକାନ୍ତ ଅପରିହାର୍ଯ୍ୟ। ତା ନହେଲେ ଜୀବନଯାତ୍ରା ହେବ ଅସଫଳ, ଅସମ୍ପୂର୍ଣ୍ଣ, ଅମାନ।

ସୁନିଲେ ରୂପକ ପାଞ୍ଚଜ ରଚନା ବାସନ୍ତୀ ଦାସ ବର୍ଣ୍ଣନା ଏବଂ ପ୍ରଯୋଜନା ରଘୁନନ୍ଦନ ଲାକ୍ରା ସହଯୋଗିତା ସପନ ରାଉତରାୟ ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11ଟା ହେବାକୁ ଯାଉଛି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀର ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ

ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30 ବିଷୟ ରହିଛି ମହାସ୍ୱାର ସେବା, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ଗବେଷକ ବିଶ୍ୱନାଥ ସାମନ୍ତରାୟ। ବଣପାହାଡ଼ର ଗୀତ ସକାଳ 8:45 ଏହି କ୍ରମରେ ରହିଛି। କିଷାନ ଗୀତ ପରିବେଷଣ କରିବେ ଗୋବର୍ଦ୍ଧନ ହାହା ଏବଂ ସାଥୀ।